ଆକାଶବାଣୀ ଭବାନୀପାଟଣା, ଆଜି ମଙ୍ଗଳବାର 1948 ଶକାବ୍ଦ ଜ୍ୟେଷ୍ଠ 13 ଦିନ 2026 ମସିହା ଜୁନ 2 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ସେକେଣ୍ଡ।

ମାଧବ ମନ ମୋହନ ଚୈଳନାଗର ଚନ୍ଦ୍ରପଦନ କାଳିଚରଣ ପଟ୍ଟନାୟକଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବେଣୁଧର ସୁବୁଦ୍ଧି।

ଶ୍ରୀଦେବନ୍ତ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ପରବର୍ତ୍ତୀ କଣ୍ଠଶିଳ୍ପୀ ଆଦିକନ୍ଦ ସାହୁ, ରଚନା ଅମୂଲ୍ୟ ମହାପାତ୍ର। ମାନ ଅଭିମାନ ଘେନି ଯାଅ ପ୍ରଭୁ, କାମନାରୁ ମୁକ୍ତି କର, ବାସନାର ମୋହ ନାଶ କରିନାଥ, ଅଧମକୁ କୃପା କର।

ବନ୍ଦନାର ଶେଷକ୍ରମରେ ଶୁଣନ୍ତୁ ଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ପରିବେଷିତ ଭକ୍ତିଗୀତଟି, ଋଷିକେଶ ତ୍ରିପାଠୀଙ୍କ ରଚନାରୁ। ମନରେ ହୃଦୟ ତୋହର ଏକ ନୀଳ କନ୍ଦର, ସେ ନୀଳ କନ୍ଦରେ ବି ଯେ ଆତ୍ମା ଠାକୁର।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ସଂସାରରେ ଆମେ ସମସ୍ତେ ସୁଖର ସନ୍ଧାନ କରୁ। ଏ ସୁଖର ସନ୍ଧାନ କରୁ କରୁ ସାରା ଜୀବନ ସରିଯାଏ। କେତେବେଳେ ସୁଖ ମିଳେ, ପୁଣି ମିଳେ ନା। ଯାହାକୁ ଆମେ ସୁଖ ବୋଲି ଭାବିଥାଉ ତାହା ପ୍ରକୃତରେ ବି ସୁଖ ହୋଇନଥାଏ, ସେ ଆଉ କ'ଣ ଗୋଟେ ହୋଇଥାଏ। ଆମେ ଖାଲି ତାକୁ ସୁଖ ବୋଲି ଭାବି ଦେଇଥାଉ। କିଏ ଧନ ସମ୍ପଦରେ ସୁଖ ଖୋଜେ, କିଏ କ୍ଷମତା ଅଧିକାରରେ ସୁଖ ଖୋଜେ, କିଏ ଭୋଗରେ ସୁଖ ଖୋଜେ, ଏମିତି କେତେ କ'ଣ। ଆଉ କେହି କେହି ଏସବୁ ଗୁଡ଼ିକୁ ଏକାଠି କରି ସେଥିରେ ସୁଖ ଖୋଜନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଏ ଭିତରୁ କୌଣସିଟି ମଧ୍ୟ ପ୍ରକୃତ ସୁଖ ଏବଂ ସ୍ଥିର ସୁଖ ଦେଇପାରନ୍ତି ନାହିଁ। ଏସବୁଥିରୁ ଯାହା ବା ସୁଖ ମିଳେ ତାହା ଅସ୍ଥାୟୀ, ଅନେକ କ୍ଷେତ୍ରରେ କ୍ଷଣସ୍ଥାୟୀ ମଧ୍ୟ। ନିଜର ନାଭି ଗନ୍ଧରେ ମୁଗ୍ଧ ହୋଇ କସ୍ତୁରୀ ମୃଗଟିଏ ସେ ଗନ୍ଧ କେଉଁଠୁ ଆସୁଛି ବୋଲି ଏପଟ ସେପଟ ଖୋଜି ହେଉଥାଏ। ଆମେ ସବୁ ବି ସେଇମିତି ଏକ ଆନନ୍ଦର ସ୍ରୋତରୁ କଣାଟିଏ ହୋଇସାରିଛି ମଣିଷ। ସେଇ ଆନନ୍ଦ ସେ ନିଜେ, ତା ଭିତରେ ସେ ଆନନ୍ଦ ଅଛି, ତାକୁ ବାହାରେ ଖୋଜିଲେ ମିଳିବ କୁଆଡ଼ୁ। ଏଠି ଗୋଟିଏ ଉଦାହରଣ ନିଅନ୍ତୁ। ଧରନ୍ତୁ ଦୁଇ ଜଣ ସାଙ୍ଗ ହୋଇ ଯାଇଛନ୍ତି ସମୁଦ୍ର ଦେଖିବା ପାଇଁ। ଜଣେ ସାଙ୍ଗ ସମୁଦ୍ରକୁ ଦେଖି ବିହଳିତ ହେଲା, କେତେ ସୁନ୍ଦର ନୀଳ ଦିଗନ୍ତ ବିସ୍ତାରୀ ଜଳରାଶି ଦିଗନ୍ତରେ ଆକାଶ ସହ ମିଶିଛି, ଧଳା ଫେଣଗୁଡ଼ିକ ମୁଣ୍ଡରେ ମୁଣ୍ଡେଇ ଲହରୀ ପରେ ଲହରୀ ଆସି ମାଟିର ପାଦବନ୍ଦନା କରୁଛି, ଇତ୍ୟାଦି ଇତ୍ୟାଦି କେତେ କ'ଣ ଭାବିଯିବ। ଅନ୍ୟ ସାଙ୍ଗଟି ସେ ଯେତେବେଳେ ଭାବବିହ୍ୱଳ ହୋଇ ଏତେ କଥା କହିବ, ସେଗୁଡ଼ିକୁ କିଛି ଗ୍ରହଣ କରିବ ନାହିଁ, ବରଂ କହିବ ବିଜ୍ଞାନ ତ କହିଛି ପୃଥିବୀରେ ତିନି ଭାଗ ପାଣି, ସମୁଦ୍ରରେ ସେଗୁଡ଼ିକ ଭର୍ତ୍ତି ହୋଇ ରହିଛି, ଏତେ କଥା କ'ଣ ଭାବି ପକାଉଛୁ। ପ୍ରଥମ ସାଙ୍ଗଟିର ଯେଉଁ ଉପଲବ୍ଧି ତାହା ବାହାରେ ନାହିଁ,

ରାସ୍ତା ଭିତରେ ଅଛି। ଉପରକୁ ଦେଖାଯାଉଥିବା ସମୁଦ୍ରଟି ଯଦି ଏକଥା ଥାଆନ୍ତା ତେବେ ଦି ସାଙ୍ଗ ତ ଏକା କଥା କହିଥାନ୍ତି ବା ଭାବିଥାନ୍ତି। ସେଇମିତି ଶାସ୍ତ୍ରୀୟ ସଙ୍ଗୀତକୁ ନୃତ୍ୟକୁ ବୁଝିବା ପାଇଁ ସେଥିରେ ଆନନ୍ଦ ପାଇବା ପାଇଁ ନିଜ ଭିତରେ ବି ସେ ପ୍ରକାର ରୁଚିବୋଧ ଥିବା ଆବଶ୍ୟକ। ଏହି ଭାବରେ ବିଚାର କଲେ ବାହ୍ୟ ଜଗତରୁ ଆମେ ଯେଉଁ ସୁଖ ସାଉଁଟିବାକୁ ଚେଷ୍ଟା କରୁ ତାହା ପ୍ରକୃତ ସୁଖ ବା ଆନନ୍ଦ ନୁହେଁ, ତାହା ତା'ର ଆଭାସ ମାତ୍ର। ମରିଚିକା ଦିଗ୍ବଳୟ ପରି ଯାହା ପାଖକୁ ଗଲେ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ ସବୁବେଳେ। ପ୍ରକୃତ ଆନନ୍ଦ ଏ ସବୁଥିରୁ କେବେ ବି ମିଳେ ନାହିଁ, କାରଣ ଆନନ୍ଦ ଥାଏ ଭିନ୍ନ ସ୍ଥାନରେ ଏବଂ ନିଜ ଅନ୍ତରରେ, ଆତ୍ମାରେ। ସେଥିପାଇଁ ବ୍ରହ୍ମର୍ଷି ଋଷି ଯାଜ୍ଞବଳ୍କ ନିଜ ସ୍ତ୍ରୀ ବ୍ରହ୍ମବାଦିନୀ ମୈତ୍ରେୟୀଙ୍କୁ ଉପଦେଶ ଦେଇ କହିଥିଲେ, ହେ ମୈତ୍ରେୟୀ, ସୁଖ ବାହାରେ ନାହିଁ, ଜୀବର ଅନ୍ତରରେ ଅଛି। ସ୍ୱାମୀ ଯେ ସ୍ତ୍ରୀକୁ ଭଲ ପାଏ ତାହା କ'ଣ ସ୍ତ୍ରୀର ସୁଖ ପାଇଁ? ସ୍ତ୍ରୀ ଯେ ସ୍ୱାମୀର ବାଟକୁ ଚାହିଁ ବସିଥାଏ ତାହା କ'ଣ ସ୍ୱାମୀର ସୁଖ ପାଇଁ? ବାପା ମା ପୁଅକୁ ଝିଅକୁ ସ୍ନେହ କରନ୍ତି ତାହା କ'ଣ ପୁଅ ଝିଅ ଭଲ ପାଇବେ ବୋଲି? ତା ଛଡ଼ା ପୁଅ ଝିଅ ଯେ ବାପା ମାଙ୍କୁ ଭକ୍ତି କରନ୍ତି ତାହା କ'ଣ ବାପା ମାଙ୍କୁ ଖୁସି କରିବା ପାଇଁ? ଆଦୌ ନୁହେଁ, କାରଣ ଏଗୁଡ଼ିକ କରିବା ଦ୍ୱାରା ନିଜକୁ ଏକ ନିର୍ମଳ ଆନନ୍ଦ ମିଳେ। ସ୍ୱାମୀ ସ୍ତ୍ରୀକୁ ଭଲ ପାଇ ନିଜେ ଆନନ୍ଦ ପାଏ, ସ୍ତ୍ରୀ ବି ସେଇମିତି ସ୍ୱାମୀକୁ ଭଲ ପାଇ ନିଜେ ଖୁସି ହୁଏ, ନିଜକୁ ଭଲ ଲାଗେ, ଆନନ୍ଦ ମିଳେ ବୋଲି ଆମେ ଏସବୁ କରୁ। ନହେଲେ କେବଳ ଅନ୍ୟକୁ ଖୁସି କରିବା ପାଇଁ ସବୁବେଳେ ଏହା କରିବା ସମ୍ଭବ ହୁଅନ୍ତା ନାହିଁ। ଏହିସବୁଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ ସୁଖ ବାହାରେ ନାହିଁ, ବିଷୟ ସମ୍ପଦରେ ନାହିଁ, ସୁଖ ଅଛି ଅନ୍ତରରେ ନିଜର ଆତ୍ମାରେ। ଆତ୍ମା ହିଁ ଆନନ୍ଦ ସ୍ୱରୂପ। କର୍ମକ୍ଷେତ୍ରରେ ମଧ୍ୟ ଆମକୁ ଦରମା ମିଳୁଛି, ଆମେ ଚାକିରି କରିଛୁ, କାମ ନ କଲେ ନ ଚଳେ, ତେଣୁ କରିବାକୁ ହେବ। ଏହି ବିଚାର ରହିଲେ ଆନନ୍ଦ ମିଳିବ ନାହିଁ। ନ କଲେ ଗାଳି ଶୁଣିବାକୁ ହେବ, ତାହାକୁ ଖୁସି କରିବା ପାଇଁ ଏଇଟା କରିଦେବା ଦରକାର, ଏହି ଭାବନା ମଧ୍ୟ କେବେ ଆମକୁ ଆନନ୍ଦ ଦେବ ନାହିଁ। ଯିଏ ଯେଉଁ କାମରେ ନିଯୁକ୍ତ ହୋଇଛନ୍ତି ସେହି କାମଟିକୁ ଯଦି ଆନନ୍ଦ ମନରେ କରାଯାଏ ବା ସେଥିରେ ଯଦି ଆନନ୍ଦ ପାଇବାର ମାନସିକତା ନିଆଯାଏ ତେବେ କାମଗୁଡ଼ିକ ଭଲରେ ହେବ ଏବଂ କରୁଥିବା ଲୋକ ବି ଆନନ୍ଦ ପାଇବ, ଅବସନ୍ନତା ଆସିବ ନାହିଁ। ମଣିଷ ତ ଖାଲି ବସିପାରିବ ନାହିଁ, ବିଭିନ୍ନ କାମ କରିବ। ଏହିସବୁ କାମ କରି ସେଇଥିପାଇଁ ଅନ୍ତରାତ୍ମାର ପ୍ରେରଣା ଲାଭ କଲେ ସବୁ କ୍ଷେତ୍ରରେ ସେ ଆନନ୍ଦ ପାଇବ। ଆନନ୍ଦ ପାଇଁ ଇତସ୍ତତ ତାକୁ ବୁଲିବାକୁ ପଡ଼ିବ ନାହିଁ।

ଶୁଣିଲେ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦା ମଲ୍ଲିକ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି

ଦ୍ରୁମିଳ ଭଗବାନଙ୍କ ଲୀଳାବତାର ବର୍ଣ୍ଣନା ଉପଲକ୍ଷେ ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଏବଂ କଳ୍କୀ ଅବତାର କଥା ସଂକ୍ଷେପରେ କହିଛନ୍ତି। ନିମିଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଗୀନ୍ଦ୍ର ଚମସ କହିଛନ୍ତି, ଯାହାଙ୍କ ଭାଗ୍ୟରେ ହରିକଥା ଶ୍ରବଣ ଏବଂ କୀର୍ତ୍ତନ ଘଟେ ନାହିଁ ସେମାନେ କରୁଣାର ପାତ୍ର। ଦାମ୍ଭିକ ଅଭିମାନୀ ଲୋକେ ଭଗବତ ପ୍ରିୟ ସାଧୁମାନଙ୍କୁ ଉପହାସ କରିଥାନ୍ତି ଏବଂ ମୈଥୁନ ପ୍ରଧାନ ଗୃହରେ ବାସ କରି ସ୍ତ୍ରୀ ସଙ୍ଗ, ମାଂସ ଭକ୍ଷଣ ଓ ସୁରାପାନ କରି ବେଦବିଧାନ ଲଙ୍ଘନ କରିଥାନ୍ତି।

0: 40,000 କୋଟି ଟଙ୍କା ରାଜସ୍ୱ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନିଲାମ ହୋଇଥିବା ଖଣି ବ୍ଲକ ଲାଗି ଜଙ୍ଗଲ ପରିବେଶ ମଞ୍ଜୁରୀକେ ତୁର୍ତ୍ତି କରବାର ସହିତ ଶାଶୁବୋହୁମାଳି ବକ୍ସାଇଟ୍ ଆଉ ଠାକୁରାଣୀ ଲୁହାପଥର ବ୍ଲକ ଓଏମ୍ସିକେ ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସହଯୋଗ ମାଗିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡି ସବୁ ସମ୍ପୃକ୍ତ ମନ୍ତ୍ରଣାଳୟକେ ନେଇକରି ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରବାରକେ ବୈଠକଟି ପ୍ରସ୍ତାବ ଦେଇଛନ୍। ରାଜ୍ୟର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର ସମ୍ପତ୍ତିର ସୁରକ୍ଷା ଉଚ୍ଚଶିକ୍ଷା ଦୀର୍ଘକାଳୀନ ବିକାଶ ଲାଗି ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି କହିଛନ୍। ଲୋକଭବନ ଆୟୋଜିତ ଦୁଇଦିନିଆ କୁଳପତି ସମ୍ମିଳନୀର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ବିଶ୍ୱବିଦ୍ୟାଳୟର ଜମି ଜବରଦଖଲ ରୁକବାରକେ ସକ୍ରିୟ ପଦକ୍ଷେପ ନେବାରକେ ରାଜ୍ୟପାଳ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍। ଇତାର ଛଡ଼ା କ୍ୟାମ୍ପସ୍ମାନଙ୍କୁ ସ୍ୱାବଲମ୍ବୀ କରବାର ଲାଗି ଛତ୍ ଉପରେ ସୌରଶକ୍ତି ପ୍ୟାନେଲ ସିଏସ୍ଆର୍ ଫଣ୍ଡ ଆଉ ରେସ୍କୋ ମଡେଲ ବ୍ୟବହାର କରବାରକେ ସେ ପରାମର୍ଶ ଦେଇଛନ୍। ଖେପ୍ କରି ବିଦ୍ୟୁତ୍ ଗାଡ଼ି ବ୍ୟବହାର ନିୟମିତ ଗଛ ଯୋଗାବାର ଆଉ କାର୍ବନ୍ କ୍ରେଡିଟ୍ ଜରି କମାନୀକେ ବଢ଼ାବାର ଲାଗି ବି ରାଜ୍ୟପାଳ କହିଛନ୍। ସମ୍ମିଳନୀଥି ସବୁଜ ଶକ୍ତି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଶାସନ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ବାଗି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ରାଜ୍ୟପାଳଙ୍କର ପରାମର୍ଶ ଉପରେ ସରକାର କାମ କରିବେ ଆଉ ଦକ୍ଷତା ଭିତ୍ତିଭୂମି ବିସ୍ତାର କରାଯିବା ବୋଲି କହିଛନ୍। ଡାକ୍ତରୀ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026ର ପୁନଃ ପରୀକ୍ଷାକେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ଥି କରବାର ଲାଗି ହୋଇଥିବା ଆବେଦନକେ ସୁପ୍ରିମକୋର୍ଟ ଗଲାକାଲି ଖାରଜ କରିଛନ୍। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହା ଆଉ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିକରି କହିଛନ୍, ପୁନଃ ପରୀକ୍ଷା ସିବିଟି ମୋଡ୍ଥି କରାଯାଇ ନାଇପାରେ। ମାମଲାର ପରବର୍ତ୍ତୀ ଶୁଣାଣି ଏବେ 27 ତାରିଖକେ ଧାର୍ଯ୍ୟ କରାଯାଇଛି। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର 3 ଦିନ ତକ 25,23,974 ଜନ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। 45,255 ଜନ ବିଏଲ୍ଓ ଘର ଘର ଯାଇକରି ଭୋଟରମାନଙ୍କୁ ଫର୍ମ ଭରବାର୍ଥି ସାହାଯ୍ୟ କରୁଛନ୍। ପି ଭୋଟରଙ୍କୁ 2 ଫର୍ମ ଦିଆଯାଉଛି। ବିଏଲ୍ଓମାନେ ଗୋଟିଏ ନକଲ ଫର୍ମ ସଂଗ୍ରହ କରୁଥିବା ବେଳେ ଆରଥୀ ଦସ୍ତଖତ କରିକରି ରସିଦ ହିସାବରେ ଭୋଟରମାନଙ୍କୁ ଦିଆଯାଉଛି। ଭିନ୍ ଭିନ୍ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ତରଫରୁ ନିଯୁକ୍ତ ହୋଇଥିବା 33,026 ଜନ ବିଏଲ୍ଏ ପ୍ରକ୍ରିୟାଟି ସହଯୋଗ କରୁଛନ୍। ରାଜ୍ୟ ବିଜେପି ସରକାରଙ୍କର କାର୍ଯ୍ୟକାଳକେ 2 ପୂର୍ବାର୍କେ ଯାଉଛି। ତାର ଆଗନୁ ସବୁ ବିଭାଗର କାମକାଜର ସମୀକ୍ଷା କରାଯିବା, ଆଜିଠାନୁ ଭିନ୍ ଭିନ୍ ବିଭାଗ ଆଉ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଆଉ ଦକ୍ଷତାର ସମୀକ୍ଷା କରାଯିବା। ପହିଲା ଦିନେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧୀନରେ ଥିବା କୃଷି ଆଉ ଶକ୍ତି ବିଭାଗର କାମର ସମୀକ୍ଷା ହେବା ବୋଲି ଜଣାପଡ଼ିଛି। ଏବେ 9 ତକ ସବୁ ବିଭାଗର ସମୀକ୍ଷା କରାଯିବା। ରାଜ୍ୟ ସବୁ ସରକାରୀ କାମଥି ବିଦ୍ୟୁତ୍ ଗାଡ଼ି ଇଭିର ବ୍ୟବହାରକେ ବାଧ୍ୟତାମୂଳକ କରବା ଲାଗି ଅର୍ଥ ବିଭାଗ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଗାଡ଼ି ଘିନ୍ବାର ଲାଗି 30,00,000 ତକ ଖର୍ଚ୍ଚା ସୀମା ଧାର୍ଯ୍ୟ କରାଯାଇଛି। ଅଲଗା ଭିନ୍ ଭିନ୍ ଅଧିକାରୀମାନଙ୍କର କ୍ଷେତ୍ରଟି ଇଭି ଗାଡ଼ି ଘିନ୍ବାର ଲାଗି ବ୍ୟୟ ଅଟକଳ ଧାର୍ଯ୍ୟ ବାବଦ ନିର୍ଦ୍ଦେଶାବଳୀଟି କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାର କୁଲାବିଲା ବ୍ଲକ୍ନ ସଡ଼କ ଯୋଗାଯୋଗକେ ବରକସ କରିବା ଲକ୍ଷ୍ୟ ନେଇକରି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆଉ ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାରକେ ଥିବା ଏହି ପ୍ରକଳ୍ପମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସମାରୋହଟି ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହିତ ଜଳସେଚନ, ଚାଷ ଓ ଚାଷୀମାନଙ୍କର ବିକାଶକେ ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଛନ୍। ନୂଆପଡ଼ା ଜିଲ୍ଲାନ ଚଲତି ଋତୁଥି ଡାଲୁଆ ଧାନଘିନା ସ୍ୱଚ୍ଛ ଆଉ ଠିକ୍ ଭାବେ ଚାଲିଛି। ଚାଷୀମାନଙ୍କ ସୁବିଧା ଲାଗି ଆହୁରି 3 ଧାନଘିନା କେନ୍ଦ୍ର ଖୋଲାଯାଇଛି। କୋମ୍ନା ପ୍ୟାକ୍ସ ଅଧୀନରେ ଥିବା ଉଦ୍ୟାନ ବନ୍ଧ, ସିନାପାଲି ପ୍ୟାକ୍ସ ଆଉ କାଡ଼େତାରା ପ୍ୟାକ୍ସନ ଗଲାକାଲିଠାନୁ ଧାନଘିନା ମୂଲ ହୋଇଛି। ଏହାଦେତକ ଜିଲ୍ଲାନ 394 ଜନ ଚାଷୀଙ୍କ 20,715 କ୍ୱିଣ୍ଟାଲ୍ନୁ ଅତ୍କା ଧାନ ଘିନା ଯାଇଛି। ସେଆଡ଼େ ଛତିଶଗଡ଼ନୁ ବେଆଇନ ଧାନ ପରିବହନ ରୋକବା ଲାଗି ସିମ୍ନା ଇଲାକାନ ଯାଞ୍ଚକେ କଡ଼ାକଡ଼ି କରାଯାଇଛି। ପାଣିପାଗ, ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ରାଜ୍ୟର ବଡ଼ଭାଗୀ ଜାଗାର ତାପମାତ୍ରା ଗଲାକାଲି 40 ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଆଇବା 4 ତକ ବର୍ଷା ଲାଗି ରହିବା, ତା ଋତୁରୁ ଦିନର ସବୁନୁ ଝହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ।

ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏ ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷି ମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25ଟି ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା

0: ଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3 ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13 ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BSF ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣମ୍ମା ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ, କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି, କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର। ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ ଶରୀର ମଧ୍ୟରେ କିପରି ଅନୁଭବ

0: ଖୋଜି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର। ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ଶାସ୍ତ୍ରୀ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19,00,000 ଟନ୍‌କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ୍ ଲିଞ୍ଚ। ଗତ ଫେବୃଆରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃଆରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀ

ପୀଠରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି ଦୁଇଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ମୋଦି ସରକାରଙ୍କ 12 ବର୍ଷର ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖା ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି, 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି, ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟ ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି, ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ, ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ସୁଯୋଗ, ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ

0: ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷପତି ଦିଦି କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ। ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଓଡ଼ିଆରେ ଆଲୋଚନା ଶୀର୍ଷକରେ ଆସନ୍ତୁ ଶୁଣିବା ପଶ୍ଚିମ ଓଡ଼ିଶାରେ ଶୃଙ୍ଗାର ଭିତ୍ତିକ ଲୋକଗୀତ। ଆଲୋଚନା କରିଛନ୍ତି ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ।
2: ଲୋକଗୀତ କହିଲେ ପଲ୍ଲୀ ପରିବେଶରେ ଲୋକସାଧାରଣଙ୍କ ଦ୍ୱାରା ବୋଲାଯାଉଥିବା ଗୀତକୁ ହିଁ ବୁଝାଇଥାଏ। ଯେଉଁ ଗୀତଗୁଡ଼ିକ କି ପୁରୁଷାନୁକ୍ରମେ ମୁଖେ ମୁଖେ ପ୍ରଚାରିତ ହୋଇ ଆସିଛି, ଏହାରି ମଧ୍ୟରେ ପଲ୍ଲୀ ପ୍ରକୃତିରେ ବଞ୍ଚି ରହୁଥିବା ଲୋକ ଜୀବନର ସାମଗ୍ରିକ ଭାବରୂପ ତଥା ହୃଦୟାନୁଭୂତି ସବୁକିଛି ପ୍ରତିଫଳିତ ହୋଇଥାଏ। ହୃଦୟର ଆବେଗିକ ଭାବ ଲୋକଗୀତଗୁଡ଼ିକର ମୂଳ ବସ୍ତୁ। ପୁଣି ଶୃଙ୍ଗାର ଭିତ୍ତିକ ଲୋକଗୀତ କହିଲେ ଯେଉଁ ଲୋକଗୀତରେ ଲୋକ ସମ୍ପ୍ରଦାୟର ହୃଦୟ ନିଃସୃତ ଆବେଗ ସମ୍ପନ୍ନ ପ୍ରୀତିପ୍ରଣୟର ଭାବ ବିଦ୍ୟମାନ ତାହା ହିଁ ଶୃଙ୍ଗାର ଭିତ୍ତିକ ଲୋକଗୀତ। ଶୃଙ୍ଗାର ସକଳ ପ୍ରାଣୀଜଗତର ବିଜ୍ଞାନସିଦ୍ଧ ଆବଶ୍ୟକତା ବା ବାୟୋଲୋଜିକାଲ ୱାନ୍ସ। ଏଣୁ ଏହି ଶୃଙ୍ଗାର ରସକୁ ଆଦିରସ ବୋଲି ସଂସ୍କୃତ କାବ୍ୟଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି। ମଣିଷର ପଞ୍ଚ ଇନ୍ଦ୍ରିୟ ଜନିତ ଆକର୍ଷଣ ମଧ୍ୟରେ ଯୌନ ଆକର୍ଷଣ ହେଉଛି ସର୍ବଶ୍ରେଷ୍ଠ ତଥା ଚିରନ୍ତନ। ଏଣୁ ଏହି ଭାବ କେବଳ ଲୋକ ସାହିତ୍ୟ ନୁହେଁ, ସମଗ୍ର ବିଶ୍ୱର ସିଦ୍ଧ ସାହିତ୍ୟ ବା ବିଦଗ୍ଧ ସାହିତ୍ୟରେ ମଧ୍ୟ ପ୍ରବଳ ଭାବେ ପ୍ରକାଶିତ ହୋଇଛି। ପଲ୍ଲୀ ଜନତାର ମୁଖନିସୃତ ଲୋକଗୀତଗୁଡ଼ିକରେ ଅନ୍ୟ ସବୁ ଭାବ ଅପେକ୍ଷା ଶୃଙ୍ଗାର ଭାବ ଅତ୍ୟଧିକ ଭାବେ ପ୍ରକାଶିତ ହୋଇଥାଏ। ରସର୍କେଲି, ସଜନୀ, ଜାଇଫୁଲ, ଭମରା, ନିଆଲି ମଲି ଓ ଛଡ଼ରସ ପ୍ରଭୃତି ଶୃଙ୍ଗାର ରସଭିତ୍ତିକ ଲୋକଗୀତର ଏକ ଏକ ବିଭାବ। ରସର୍କେଲି ହେଉଛି ସମଗ୍ର ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ଲୋକଗୀତ। ରସର୍କେଲି ଅର୍ଥାତ୍ ଶୃଙ୍ଗାର ରସର କେଳି। ଏଣୁ ଶୃଙ୍ଗାର ରସ ହିଁ ଏହି ଗୀତର ମୁଖ୍ୟ ଭାବବସ୍ତୁ। ଏହି ଗୀତରେ ପ୍ରେମିକା ପ୍ରେମିକର ପ୍ରଣୟସିକ୍ତ ହୃଦୟାନୁଭୂତିର ସ୍ପଷ୍ଟ ରୂପାୟନ ହୋଇଥାଏ। ପ୍ରେମିକାର ବେଶ, ରୂପ, ଯୌବନ

ପ୍ରେମାନୁଭୂତି, ପୂର୍ବାନୁରାଗ, ପ୍ରେମ ନିବେଦନ, ଶ୍ଳେଷ, ଛଟା, ବ୍ୟଞ୍ଜନ ଆଦି ରସର୍କେଲି ଗୀତର ମୁଖ୍ୟ ଉପଜୀବ୍ୟ। ଗୋଟାଏ ପଦ ଲକ୍ଷ୍ୟ କରାଯାଉ। ରସର୍କେଲିରେ ମଲି ଫୁଲ ଫୁଟି କରି ମହ ମହ ବାସୁ, କଲା ଭମରକେ ଦେଖି ତୁହି ଗହ ଗହ ହସୁ, ତରା ତରା ହେଲେ ଯାଇ ଅଲଗେ ନନି ବସୁ। କିଏ ତକେ କାଁ ବୟଲା ସଙ୍ଗାତ, କିଏ ତତେ କାଁ ବୟଲା ସଙ୍ଗାତ, ଖଲ ଖଲ ହସୁ ନନି ଦେ କହି ଦେ ରେ। ମକେ ଦେଖିଲେ ଧାଇ ଆସୁ ସଙ୍ଗାତ, ଧାଇ ଆସି ଖଟ ପାରି ଦେଶୁ ନନି ଦେ କହି ଦେ ରେ। ଏ ଯେଉଁ ଗୀତ ମଲ୍ଲି ଫୁଲ ଫୁଟି କରି ମହ ମହ ବାସୁ, ଅର୍ଥାତ୍ ଧାଙ୍ଗ୍ରୀର ରୂପ ଯୌବନ ମଲ୍ଲି ଫୁଲ ପରି ଶୁଭ୍ର ସୁବାସଯୁକ୍ତ, ସେହି ଧାଙ୍ଗ୍ରୀ କଳା ଭ୍ରମରକୁ ଦେଖି ଗହ ଗହ ହସୁଛି, ଅର୍ଥାତ୍ ଏଠାରେ ଧଙ୍ଗରାକୁ କଳା ଭ୍ରମର ସହିତ ତୁଳନା କରାଯାଇଛି। ଧଙ୍ଗରା ମଲ୍ଲି ଫୁଲ ପରି ସୁନ୍ଦରୀ ଧାଙ୍ଗ୍ରୀର ପାଖକୁ ଗଲେ ସେ ଆଦରରେ ଖଟ ପାରିଦିଏ। ଧାଙ୍ଗ୍ରୀ ଧଙ୍ଗରା ସହିତ ମନଖୋଲା ରସିକତା କରେ, କିନ୍ତୁ ଧରା ଦିଏ ନାହିଁ। ରସର୍କେଲି ଗୀତଗୁଡ଼ିକରେ ସୁବିଧା ଅନୁଯାୟୀ ଗାୟକ ମଝିରେ ମଝିରେ ଚଖନା ବା ଛଟକା ଯୋଡ଼ିଥାଏ, ଯେଉଁଥିରେ କି ଶୃଙ୍ଗାରାତ୍ମକ ଭାବ ମଧ୍ୟ ପ୍ରକଟିତ ହୋଇଥାଏ। ଯଥା ହୋଏ ରେ ମନ ଛେ ଦେଖା ଦରପନ, ଚନା ଢୁଲୁ ଗାଡ଼େ ପଡ଼ିଲେ ମଲୁ, ଚେପ୍ଟି ସେମି ମୁହନି ଲଗେଇ ଦେମି, ଦେଖତ ସତେ ବେଲ ହେଲା ନା କେତେ, ଜୁନା ବନ୍ଧର ଘୁଲି ଘୁଲି ନୂଆ ବନ୍ଧର ଘୁଲି ଘୁଲି ରଙ୍ଗା ରଙ୍ଗେଇ ଦେମି ସଜନୀ, କେନ୍ଦୁର ଗୁଡ଼ା ଖୁଲି ରସ ମାଡ଼ି ବସରେ। ଠିକ୍ ସେହିପରି ଲୋକଗୀତର ଅନ୍ୟ ଏକ ଧାରା ହେଲା ସଜନୀ ଗୀତ। ଏହି ସଜନୀ କୁମାରୀମାନଙ୍କର ଆଦରର ଗୀତ। ସଜନୀ ମୁଖ୍ୟତଃ ଏକ ସଖୀ ଅପର ସଖୀ ନିକଟରେ ଗାଇବାର ଗୀତ ଅଟେ। ସଜନୀ ଗୀତରେ ପ୍ରେମ ପ୍ରଣୟର ଚିତ୍ର ବହୁଳ ଭାବରେ ଚିତ୍ରିତ। କୁମାରୀମାନଙ୍କର ପୂର୍ବରାଗ, ଯୁବକ ଯୁବତୀଙ୍କ ପରସ୍ପର ପ୍ରତି ଆକର୍ଷଣ, ଶାଶ୍ୱତ ପ୍ରେମର ଚିତ୍ର, ମିଳନ, ବିରହ ତଥା ପରକୀୟା ପ୍ରୀତି ଆଦି ସଜନୀ ଗୀତରୁ ଉପଲବ୍ଧ ହୋଇଥାଏ। ଯଥା ଜଣେ ଧଙ୍ଗରା ଲୁଚି ଛପି ପ୍ରେମ କରୁଥିବା ତାର ପ୍ରେମିକା ସଜନୀକୁ ନିଜ ହୃଦୟର ଅନାବିଳ ପ୍ରେମ ସମ୍ପର୍କରେ ସୂଚନା ଦେଇ କହୁଛି, ସଜନୀ ଆସୁଥିବି ଯାଉଥିବି, ଧରା ପଡ଼ିଗଲେ ଜହଲ ଯିବି, ଧରା ପଡ଼ିଗଲେ ଜହଲ ଯିବି, ଜହଲୁ ଫେରିଲେ ତତେ ନେଇଯିବି। ସଜନୀ ଧାନରେ ଧନିଆ ମିଶେ, ଧାଙ୍ଗ୍ରୀ ସଙ୍ଗେ ଧଙ୍ଗରା ମିଶେ, ପୁନି ଜନପରା ଦିଶେ। ଲୋକଗୀତର ଅନ୍ୟ ଏକ ଧାରା ହେଉଛି ଜାଇ ଫୁଲ ଗୀତ। ସବୁ ଗୀତର ଭାବ ପରି ଜାଇ ଫୁଲ ଗୀତର ଭାବରେ ମଧ୍ୟ ପ୍ରେମ ପ୍ରଣୟର ଚିତ୍ର ରହିଛି। ବ୍ୟର୍ଥ ପ୍ରେମ ଦ୍ୱାରା ପୁରୁଷର ହୃଦୟ ଭାରାକ୍ରାନ୍ତ ହୋଇଯାଏ, ତେଣୁ ସେ କହେ, ଜାଇ ଫୁଲରେ ଶଗଡ଼ର କାନି ଖିଲା, ଇ ଘର ଦେଖିଲେ ସେ ଘର ମେଲା, ଜାଇ ଫୁଲରେ ରସବତୀ କାହିଁ ଗଲା। ତଦାନୁରୂପେ ଭମରା ଗୀତ ହେଉଛି ଲୋକଗୀତର ଅନ୍ୟ ଏକ ବଳିଷ୍ଠ ଧାରା। ନାୟକ ନାୟିକାଙ୍କର ଶାଶ୍ୱତ ପ୍ରେମକୁ ରୂପ ଦେବା ପାଇଁ କବିମାନେ ପୁଷ୍ପ ଓ ଭ୍ରମରର ତୁଳନା କରିଥାନ୍ତି। ମଲ୍ଲି, ଜାଇ ଫୁଲ, ସମକଟା ଆଦି ଫୁଲ ଯେପରି ନାରୀ ସହିତ ତୁଳନୀୟ, ତଦ୍ରୂପ ପୁରୁଷକୁ ଭ୍ରମରର ସହିତ ତୁଳନା କରାଯାଇଥାଏ। କଳାହାଣ୍ଡି ଅଞ୍ଚଳ ଛଡ଼ା ଅନ୍ୟ କୌଣସି ସ୍ଥାନରେ ଭ୍ରମରା ଗୀତ ଶୁଣିବାକୁ ମିଳେ ନାହିଁ। ବିଶେଷତଃ ନାୟକ ନାୟିକାଙ୍କ ପରସ୍ପର ପ୍ରତି ପ୍ରେମ, ସ୍ନେହ, ଶ୍ଳେଷ, ଛଟା, ଚାତୁର୍ଯ୍ୟୋକ୍ତି, ବକୃକ୍ତି ଆଦିରେ ଭ୍ରମରା ଗୀତ ପରିପୂର୍ଣ୍ଣ। ଶୃଙ୍ଗାର ରସ ହିଁ ଭ୍ରମରା ଗୀତର ମୁଖ୍ୟ ଉପଜୀବ୍ୟ। ଭ୍ରମରର ଏକ ଫୁଲରୁ ଅନ୍ୟ ଫୁଲକୁ ଉଡ଼ି ମଧୁପାନ କରିବା ପ୍ରକ୍ରିୟା ସହିତ ରସିକ ପୁରୁଷ ଚରିତ୍ରର ତୁଳନା କରାଯାଇ ଭ୍ରମରା ଗୀତ ତିଆରି। ଭ୍ରମରା ଗୀତଗୁଡ଼ିକ ସାଧାରଣତଃ ସୂଚନାତ୍ମକ ହୋଇଥାଏ। ଯଥା ପୁରୁଷ ନାରୀକୁ ଇଙ୍ଗିତ କରି କହୁଛି, ପାନ ଖାଇ ଥୁକି ପକା, ପାନ ଖାଇ ଥୁକି ପକା, ଖଜା ଖାଇବାକେ ମୁହିଁ ଦେବି ଟଙ୍କା, ମୁହିଁ ଦେବି ଟଙ୍କା ହୋ ସତେ, ବାରିଆଡ଼େ ମୁହଁ ଦେଖା ଭ୍ରମରାରେ। ସେହିପରି ନିଆଲିମଲି ହେଉଛି ଲୋକଗୀତର ଆଉ ଏକ ଧାରା। ଏହା ତିନି ପଦ ବିଶିଷ୍ଟ ହୋଇଥାଏ। ଏହି ଗୀତଗୁଡ଼ିକ ମଧ୍ୟ ଶୃଙ୍ଗାର ରସ ଭିତ୍ତିକ। ଯଥା ଭାଜି ଶାଗ ଅଦ୍ ଗିନାରେ, ଭାଜି ଶାଗ ଅଦ୍ ଗିନା, ମାମୁର ଝିଅକେ ଧର୍ବି ଡେନା, ସତେ ପାଖେ ଅଛେ ନନି ଜହଲ ଖାନା, କାଲି ନିଆଲି ମଲି, ସତେ ପାଖେ ଅଛେ ନନି ଜହଲ ଖାନା, କାଲି ନିଆଲି ମଲି, ନିଆଲି ମଲିର ବୈଠି ଗୋଡ଼ୁ
ପିଲାବେଳେ ସତେ

0: ମାଇଜି ଛାଡ଼ୁ କାଲି ନିଆଲି ମଲି, ନିଆଲି ମଲିର ସପୁର ଅଣ୍ଟା ସତେ ପିନ୍ଧି ଅଛେ ଲାଲ ମଠାରେ କାଲି ନିଆଲି ମଲି, ନିଆଲି ମଲିର ଫୁଲୁକା ଗାଲ ତାର କଏଁରା କଏଁରା ବାଲରେ କାଲି ନିଆଲି ମଲି। ପଲିଆ ଗୀତ, ପଲିଆ ଗୀତ ଗଣ୍ଡ ଗଉଡ଼ କନ୍ଧ ଆଦି ସମ୍ପ୍ରଦାୟରେ ପର ଘାଇଲା ବା ବନ୍ଦାପନା ବେଳେ ଗାନ କରାଯାଇଥାଏ। ଗାଁ ଦାଣ୍ଡରେ ଉଭୟ ବରପକ୍ଷ ଓ କନିଆପକ୍ଷର ଧଙ୍ଗରା ଧାଙ୍ଗ୍ରୀମାନେ ଏହି ଗୀତ ଗାଇ ପରସ୍ପର ପ୍ରତିଯୋଗିତା କରିଥାନ୍ତି। ଏହି ଗୀତରେ ମଧ୍ୟ ଶୃଙ୍ଗାରାତ୍ମକ ଭାବ ରହିଛି, ଯଥା ଧଙ୍ଗରା ଧାଙ୍ଗ୍ରୀକୁ କହୁଛି, କଲା କଲା ବାଇଗଣ ଟୁପ୍କି ଟୁପ୍କି କଣ୍ଟା, କଲା କଲା ବାଇଗଣ ଟୁପ୍କି ଟୁପ୍କି କଣ୍ଟା, କଣ୍ଟା ହୁଙ୍ଗା ହୁଙ୍ଗି ଦେବି ସାଙ୍ଗ ହୋ ମଚକି ଯିବ ତୋର ଅଣ୍ଟା, ନଦୀ ତେନେ ପାରେ କିରେ ବୁନିଲି ଧନିଆ, ଧନିଆ ଧନିଆ ବାସ ଦଉଛେ ବାଲୁତ କନିଆ, ଲେଲେ ସାଙ୍ଗ ବିଡ଼ିଆ ପାନ ଭାଙ୍ଗ। ଲୋକଗୀତରେ ଛଳରସ ବୋଲି ଆଉ ଏକ ଶୈଳୀ ରହିଛି। ଛଳରସ ଗୀତଗୁଡ଼ିକ ନିଚ୍ଛକ ଭାବରେ ଶୃଙ୍ଗାର ରସସିକ୍ତ। ଛଳରସ ଗୀତ ଓଡ଼ିଆ ଚଉତିଶା ରୀତିରେ କ ଠାରୁ କ୍ଷ ଅକ୍ଷର କ୍ରମରେ ଆଞ୍ଚଳିକ ଭାଷା କିମ୍ବା କନ୍ଧ ଭାଷାରେ ଗାଉଥିବା ଗୀତ। ଏହି ଗୀତଗୁଡ଼ିକ ପ୍ରାୟତଃ ଅଶ୍ଳୀଳ। ଏହି ରୂପେ ଦେଖିଲେ ପ୍ରତ୍ୟେକ ଲୋକଗୀତ ଭିତରେ ଏହି ଶୃଙ୍ଗାରାତ୍ମକ ଭାବ ପ୍ରକାଶିତ ହୋଇଥାଏ।
1: ଓଡ଼ିଆରେ ଆଲୋଚନା ଶୀର୍ଷକରେ ଶୁଣୁଥିଲେ ପଶ୍ଚିମ ଓଡ଼ିଶାର ଶୃଙ୍ଗାର ଭିତ୍ତିକ ଲୋକଗୀତ। ଆଲୋଚନା କରିଥିଲେ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚାଷର କଥା।
1: କୁମ୍ଡ଼ା ଗୁଟେ ଏନ୍ତା ପରିବା ଯେନ୍ଟାକେ ଆମେ ବେସର ହିସାବନେ, ଆମିଲ ହିସାବନେ, ଆର୍ ତରକାରୀ ହିସାବନେ ବି ଖୁବ୍ କରି କରିଥିସୁଁ। ତ ହେଥିର୍ଲାଗି ଆମର ଅଧିକାଂଶ ଘରେ କୁମ୍ଡ଼ା ବୁନ୍ଦ ଗୁଟେ ଯୁଡ଼େ ଯେନ୍ତା କରି ବି ଆମେ ଲଗେଇଥିସୁଁ। ଯେନ୍ସି ଗଛ ପତର ଲଗାଲେ ବି ତାର୍ ଯଦି ଆମେ ଯତ୍ନ ରତନ ନେଇ କର୍ମା, ଆମେ ସେତାନୁ ଫଲ୍ ଭଲ୍ କରି ନେଇ ପାଇପାର୍ମୁ, ଏଟା ତ ସବେ ଜାଣିଛୁଁ। ହେଥିର୍ଲାଗି ଆଜି ଆମେ ଜାନ୍ମା ଯେ କୁମ୍ଡ଼ା ଗଛ୍କେ କେନ୍ତା ଯତ୍ନ ରତନ କର୍ମା। କୁମ୍ଡ଼ା ଗଛ୍ ମାନ୍କେ ଜହ ଏଣ୍ଡ୍ରା ଫୁଲ୍ ହେଇଥିସି ଆରୁ ତାର୍ ହିସାବନେ ମାଇ ଫୁଲ୍ କମ୍ ହେଇଥିସି। ମାତର୍କ ଅଧିକା ଲାଭ ହେବାର୍ ଲାଗି ଗଛେନେ ମାଇ ଫୁଲ୍ ଜହ ହେଲେ ବନେ, କାଁ କାଜି କି ଇଥିନୁ ଏକା କଷି ବଡ଼ ବଡ଼ ହେଇକରି ଫଲ୍ ହେଇଥିସି। ତ ଇ ମାଇ ଫୁଲ୍ ବେଶୀ ହେବାର୍ ଲାଗି ବି ଗୁଟେ ଔଷଧ ଅଛେ, ସେଟା ହେଲା ଇଥେରଲ୍। ଇତାକେ ଲିଟ୍ରେକ୍ ପାନ୍ନେ 100 ମିଲିଲିଟର ଲେଖା ହିସାବନେ ଗୁଲି କରି ଗଛ 3 ପତର ଲେଖା ହେଲା ବେଲ୍କେ ଥରେ ଆରୁ 6 ପତର ଲେଖା ହେଲା ବେଲ୍କେ ଆର୍ ଥରେ ଝିଟ୍ଲେ ଜହ ମାଇ ଫୁଲ୍ ଧରିଥିସି। କୁମ୍ଡ଼ା କଷି ଝଡ଼ବାର୍ଟା ଇଟା ସବୁ ଗଛେ ନେଇଥିସି। ଇ କଷି ଝଡ଼ବାର୍ 2ଟା କାରଣ ଅଛେ, ଗୁଟେ ଖେଲା ଏରା ଫୁଲ୍ ସନେ ମାଇ ଫୁଲ୍ ମିଶି ନେଇପାରିଲେ ଆର୍ ଗୁଟେ ଖେଲା ଫଲ୍ ମାଛି ଯଦି ଗଛେନେ ହେଲା ବେଲେ। ତ ଇ ଅସୁବିଧାକେ ଦୂର କର୍ବାର୍ ଲାଗି 2 ପ୍ରକାରର ଫୁଲ୍କେ ମିଶାବାର୍ ଲାଗି ଆମେ ବାହାରନେ ମହୁମାଛିର ବାକ୍ସ ରଖ୍ମା, ବେଲେ ମହୁମାଛିମାନେ ବୁଲି ବୁଲି କରି ମାଇ ଆରୁ ଏରା ଫୁଲ୍ 2ଠାନେ ବସି ବୁଲ୍ବେ, ଏନ୍ତା ହେଲେ ଫୁଲ୍ମାନେ ମିଶି ପାର୍ବେ ଆରୁ କଷିଟା ଫଲ୍ ହେବା। ଯଦି ମହୁମାଛି ବାକ୍ସ ପାଇବାର୍ଟା ନେଇ ହେଇପାରୁଛେ ବେଲେ ଆମେ ନିଜେ ଫୁନି କୁକୁଡ଼ା ଡଖାନୁ ଏରା ଫୁଲ୍କେ ତୁଲି ଆନିକରି ମାଇ ଫୁଲ୍ ଉପରେ ନେଇ ଘଷିଦେମା, ଏନ୍ତା କଲେ ବି କଷି ଆର୍ ନେଇ ଝଡ଼େ ନା। ଫଲ୍ ମାଛିଟା କଷିମାନଙ୍କର ଉପରେ ନେ ଅଣ୍ଡା ଦେଇଥିସି ଆରୁ ଇ ଅଣ୍ଡାମାନଙ୍କରନୁ ପିଲ୍ ବାହାରି କରି କଷିକେ ଖାଇ ଖାଇ କୁହେଇ ଦେସି। ତ ଆଗୁଆ ଆମ୍କେ ଇ ମାଛିକେ ଖେଦବାକେ ପଡ଼୍ବା। ପହେଲା କୁଇ ଯାଇଥିବାର କଷିକେ ତୁଲି କରି ବନେ ଗଡ଼ିଆ ଖାଲ୍ ଗୁଟେକିନେ ତୁପି ଦେମା। ତେନ୍କେ ଏକର ପିଛା 400 ମିଲିଲିଟର ମାଲାଥିଅନ୍ କି ଫୋସାଲେନ୍କେ 200 ଲିଟର ପାନ୍ ସନେ ଗୁଲି କରି କୁମ୍ଡ଼ା ଡାଲ୍ନେ ଝିଟ୍ମା। ଇଥିର୍ଲାଗି ଆର୍ ଗୁଟେ କଥା କଲେ ବି ହେବା, ସେଟା ହେଲା 5 ଲିଟର ପାନ୍ନେ 20 ମିଲିଲିଟର ମାଲାଥିଅନ୍, 200 ଗ୍ରାମ ଗୁଡ଼ ଆରୁ ଟିକେ ପରା ଭିନେଗାର୍କେ ସାନି କରି ସେ 20 ପାନ୍କେ ଟାଣି ମନ୍କେ କ୍ଷେତର୍ ଚାରାଡ଼େ ରଖ୍ମା। ଫଲ୍ ମାଛିମାନେ ବାସ୍ନା ଶୁଙ୍ଘି ଶୁଙ୍ଘି ଟାଣି ଆଡ଼୍କେ ଆସ୍ବେ ଆରୁ ଖାଇକରି ସେଠାନେ ଏକା ମରିମୁରା ଯିବେ। କୁମ୍ଡ଼ା ଗଛେନେ ବେଶୀ ପାନ୍ ହେଲେ ଫୁନି କୁମ୍ଡ଼ା ମନ୍କେ ପାନ୍ ଲାଗିକରି କୁଇ ଯାଏସି, ହେତିର୍ଲାଗି ଯେତ୍କି ଦରକାର ସେତ୍କି ଏକା ଆମେ ପାନ୍ ଦେମା। ଫଲ୍ ତଲେ ନେଇ ଲାଗ୍ବାର୍ ଲାଗି ତାର୍ ତଲେ ନଡ଼ା ଇଟା ଖପରା ଭଲିଆ ଜିନିଷ୍ ମନ୍କେ ଟେକ୍ନା ଦେମା, ଯେନ୍ତାକି ଫଲ୍ ମାଟ୍କେ ନେଇ ଲାଗ୍ବା କି ନେଇ ହେଲେ ମଚା ଭଲିଆ କରିକରି କୁମ୍ଡ଼ା ଡାଲ୍କେ ତାର୍ ଉପରେ ନେ ଲମେଇ ଦେମା। କୁମ୍ଡ଼ା ଗଛେନେ ଲାଲ୍ ଆରୁ କଲା ମିଶା ରଙ୍ଗର ପୋକ୍ ଗୁଟେ ହେଇଥିସି ଆରୁ ସେଟା ପତର୍ ମନ୍କେ କଣା କରି ପକାସି, ଆର୍ ତାର୍ ସନେ ଗଛର ଚେର୍କେ ବି ମାଇଟ୍ ଭିତରେ ସମିକରି କାଟି ପକାସି, ଯାଇଥିର୍ ଲାଗି ଗଛ୍ଟା ମରିଯାଏସି। ଇତାଠାନୁ ଗଛ୍କେ ବଞ୍ଚାବାର୍ ଲାଗି ଆଗନୁ ଏକା 1 କେଜି ମଞ୍ଜିକେ 20 ଗ୍ରାମ ହିସାବନେ କ୍ଲୋରୋପାଇରିଫସ୍ ଗୁଣ ଔଷଧକେ ଗୁଲି ଦେମା ଆରୁ ତେନ୍କେ ବିହନ ଲଗାମା। ଆରୁ ଚାଷ୍କେ ଯଦି କିରା ଲାଗିଗଲା ନା ବେଲେ ଆମେ ଏକର ପିଛା 400 ମିଲିଲିଟର ମାଲାଥିଅନ୍ କି ମିଥାଇଲ୍ ପାରାଥିଅନ୍ କି 1 କେଜି କାର୍ବାରିଲ ଔଷଧକେ 200 ଲିଟର ପାନ୍ନେ ଗୁଲି କରି ଗଛ୍ମାନ୍କେ ଝିଟ୍ମା। ଏନ୍ତା କଲେ କିରାମାନେ ଆର୍

ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। 248 meter ତଥା 1200 kHz FM ଯୋଗେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମେ ପଞ୍ଚାନନ ନାୟକଙ୍କ ରଚନାରୁ ଗାଇଛନ୍ତି ସସ୍ମିତା ବିଶ୍ୱାଳ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳ ଗାଇଛନ୍ତି ଦେବୀତୋଷ ଆଚାର୍ଯ୍ୟଙ୍କ ରଚନାରୁ।

ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲଙ୍କ ପରିବେଷିତ କେତୋଟି ଭକ୍ତିଗୀତ। ରଚନା ବସନ୍ତରାଜ ସାମଲ।

ଏଇଠି ଶେଷ ହେଲା ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ସପ୍ତଦଶ ଛନ୍ଦ ଆରମ୍ଭରେ ଅଯୋଧ୍ୟାରେ ବସି ଦଶରଥ ବଶିଷ୍ଠ ଜାବାଳି ବାମଦେବ କଶ୍ୟପ ସୁମନ୍ତ୍ରଙ୍କୁ ଘେନି ଆଲୋଚନା ବେଳେ ନିଜର ମନରଥ ପ୍ରକାଶ କରି କହିଲେ, ମୁଁ ରାଜଧାନୀକୁ ମଣ୍ଡାଇବି, ଅର୍ଥାତ୍ ମଣ୍ଡନ କରି ସୁଶୋଭିତ କରିବି। ବୀରବୃନ୍ଦରେ ଇନ୍ଦ୍ର ରାମଚନ୍ଦ୍ର ଦ୍ରୁପଦୀ ପଦରେ ବସୁ। ବ୍ରହ୍ମା ସର୍ଜନା କରିଥିବା ବ୍ରହ୍ମାଣ୍ଡରେ ମୋ ତନୟ ରାମର ସରିବା ସମାନ କେହି ନାହାନ୍ତି। ବାମ ହସ୍ତରେ ବାମଦେବ ଶିବଙ୍କ ଧନୁ ଭାଙ୍ଗିଲା, ତାର ବାମ ବା ବିରୋଧୀ ହୋଇ ଭୃଗୁପତି ପରଶୁରାମ ହାରିଗଲେ। ସମସ୍ତ ବସୁପତି ବା ରାଜାମାନେ ବସୁ ବା ବସ ହେବା ହେତୁ ସେବକ ଭାବେ ସେବା କରିବେ। ଶୁଭ ଲଗ୍ନ ଖୋଜିବାରୁ ଦେଖାଗଲା କୋଷ୍ଠୀରେ ମଙ୍ଗଳ ଦାନରେ ଅର୍ଥାତ୍ ଛେଦନରେ ଅଛି, ଗ୍ରହସ୍ଥିତି ଅମଙ୍ଗଳକାରକ ହୋଇଛି। ବୃହସ୍ପତିଙ୍କର ନିଜ ରାଶି ଧନୁ, ସେ ତାଠାରୁ ଅଷ୍ଟମ ସ୍ଥାନ ଅର୍ଥ କର୍କଟ ରାଶିରେ ଏହି କାଳରେ ଅବସ୍ଥାନ କରୁଛି। କର୍କଟ ରାମଙ୍କର ଜନ୍ମରାଶି, ଜନ୍ମରାଶିରେ ବୃହସ୍ପତି ରହିଲେ କେହି ବା କିପରି ନୃପତି ହୋଇପାରିବ। ଶେଷ ଅଳଙ୍କାରରେ ଶବ୍ଦ ବୈଚିତ୍ର୍ୟ ତଥା ଅର୍ଥ ଚମତ୍କାରିତାରେ ରାମ ବନବାସର ଜ୍ୟୋତିଷ ତତ୍ତ୍ୱ ବୁଝାଇବାରେ ଉପେନ୍ଦ୍ର ଭଞ୍ଜ ହିଁ ପ୍ରଥମ। ବଶିଷ୍ଠ କହିଲେ, ସେ ଈଶ୍ୱର ହୋଇ ଦିବ୍ୟଭୂତି ଭୋଗ କରିବେ, ଅର୍ଥାତ୍ ଈଶ୍ୱରଙ୍କ ଭଳି ଦିବ୍ୟ ଭସ୍ମ ବଣ୍ଡିତ ହେବେ। ବୈଶ୍ରବଣ ବା ରାବଣକୁ ଜିଣି ପୁଷ୍ପକ ରଥରେ ବସିବେ। ଦଶରଥ ଏହାର ଅର୍ଥ କଲେ ଯେ ଦିବ୍ୟଭୂତି ବା ସମ୍ପତ୍ତି ଭୋଗ କରି ବୈଶ୍ରବଣ ବା କୁବେର ଭଳି ଧନୀ ହୋଇଯିବେ। ଗୋଟିଏ ଅର୍ଥରେ ଦେବ ଓ ଅନ୍ୟ ଅର୍ଥରେ ନରଦେବ ବା ରାଜା ଖୁସି ହେଲେ। ଏ ବାର୍ତ୍ତା ପାଇ ମାତାମାନଙ୍କର ଓ ସୀତାଙ୍କର ଆନନ୍ଦ କହିହେବ ନାହିଁ। ସୈନ୍ୟ ସାମନ୍ତ ବ୍ରାହ୍ମଣ ନିଜ କାର୍ଯ୍ୟ ଦୁଇଗୁଣ ହେବ ବୋଲି ଭାବିଲେ। ଗୋପାଳ ଜାଣିଲେ ଗୋମାତା କ୍ଷୀରବତୀ ହେବେ, ଏହା ହେଲେ ଦେବକାର୍ଯ୍ୟ ହେବ ନାହିଁ ଜାଣି କୈକେଇ ମନରେ ବିଭ୍ରମ ସୃଷ୍ଟି କଲେ। ମନ୍ଥରା ବୃକ୍ଷ କାଟିଲା ପରି ପଡ଼ିଗଲା ଓ କହିଲା, ଭରତ ଭଳି ଶ୍ରେଷ୍ଠ ବାଟୁଳିଧାରୀ ବୀର ପ୍ରତି ଅବିଚାର କଲୁ। ବଡ଼ ଭାଇ ଅସୁରମାନେ ଥାଇ ମଧ୍ୟ ଯଦି ସାନ ଭାଇ ଇନ୍ଦ୍ର ରାଜା ହେଲା, ଭରତ ନହେବ କାହିଁକି? ଅହଲ୍ୟାଙ୍କ ଭଳି ବିଭଳିତ ମତି ବା ବୁଦ୍ଧିଭ୍ରଷ୍ଟା ହୋଇ ମୁହଁ ମାଡ଼ି ଶୋଇଲେ ରାଣୀ କୈକେଇ।

ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ରାଉତ, ସୁକାନ୍ତ କୁମାର କୁଣ୍ଡୁ, ସ୍ନିଗ୍ଧାରାଣୀ କର ଏବଂ ଶ୍ୟାମାମଣି ଦେବୀ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ହେସିୟତ କଥାଚିତ୍ରରୁ ୟେସୁ ଦାସ ଗାଇଥିବା ଗୀତଟି। ଗୀତ ରଚନା ଇନ୍ଦିୱର, ସଙ୍ଗୀତ ନିର୍ଦ୍ଦେଶନା ବପି ଲେହେରୀ। କଥାଚିତ୍ର ହେସିୟତ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଜୁନୁନ୍ କଥାଚିତ୍ରରୁ ଶୁଣନ୍ତୁ ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅନୁରାଧା ପଡ଼ୱାଲ ଗାଇଥିବା ଗୀତଟି। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଜୁନୁନ୍।

ଆସାମ। କଥାଚିତ୍ରରୁ ଶୁଣନ୍ତୁ ଯୁଗଳକଣ୍ଠରେ ପଙ୍କଜ ଉଦାସ ଏବଂ ଅନୁରାଧା ପଡ଼ୱାଲ ଗାଇଥିବା ଗୀତଟି। ଗୀତିକାର କାଦିଲ ସିଫୈ, ସଙ୍ଗୀତକାର ନରେଶ ଶର୍ମା। କଥାଚିତ୍ର କସମ ତେରି କସମ।

0: AIR at 90.
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଥାନେଦାର କଥାଚିତ୍ରରୁ। ଇନ୍ଦିୱରଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ବାପି ଲେହରୀ ଏବଂ ଅନୁରାଧା ପଡ଼ୱାଲ। ସ୍ୱର ସଂଯୋଜନା ବାପି ଲେହରୀ। କଥାଚିତ୍ର ଥାନେଦାର।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଏଥର ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଗୁଡ଼ଲି ରଥ ଏବଂ ଶ୍ୟାମାଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଅଞ୍ଜଳି କଥାଚିତ୍ରରୁ। ବାବୁ ଗୋସ୍ୱାମୀଙ୍କ ଗୀତରଚନାକୁ ସଙ୍ଗୀତରେ ସଜେଇଛନ୍ତି ଗୁଡ଼ଲି ରଥ। କଥାଚିତ୍ର ଅଞ୍ଜଳି।

ଶୁଣୁଛନ୍ତି ଫ୍ୟାମିଲି ନମ୍ବର ୱାନ୍ କଥାଚିତ୍ରରୁ ମାନସ ପ୍ରୀତମ ଏବଂ ତପୁ ମିଶ୍ର ଗାଇଥିବା ଗୀତଟି। ବାପୁ ଗୋସ୍ୱାମୀଙ୍କ ଗୀତରଚନାକୁ ସଙ୍ଗୀତରେ ସଜେଇଛନ୍ତି ଗୁଡ଼ଲି ରଥ। କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ।

0: ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଟ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଅରବିନ୍ଦ ଏବଂ ପମିଙ୍କ ଯୁଗଳ କଣ୍ଠରେ ମୋ ସୁନା ପୁଅ କଥାଚିତ୍ରରୁ ଅରୁଣ ମନ୍ତ୍ରୀଙ୍କ ରଚିତ ଗୀତଟି। ସ୍ୱର ସଂଯୋଜନା ଅଭିଜିତ ମଜୁମଦାର। କଥାଚିତ୍ର ମୋ ସୁନା ପୁଅ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମର ସମ୍ଭାର ନେଇ ଆସିଛି ମୁଁ ରୀନା, ନମସ୍କାର। ବୈରାଗ୍ୟ ଜୀବନର ସେହି ଦିବ୍ୟ ଶକ୍ତି ଯାହା ମନୁଷ୍ୟକୁ ବାହ୍ୟ ଆକର୍ଷଣ ଏବଂ ମୋହମାୟାରୁ ଉପରକୁ ଉଠାଇ ଆଧ୍ୟାତ୍ମିକ ଶାନ୍ତି ଓ ସ୍ଥିରତା ଆଡ଼କୁ ନେଇଯାଏ। ଏହା ପଳାୟନ ନୁହେଁ, ବରଂ ଏକ ବିବେକପୂର୍ଣ୍ଣ ଚୟନ, ଯେଉଁଠାରେ ବ୍ୟକ୍ତି ବୁଝିପାରେ ଯେ କ'ଣ ସ୍ଥାୟୀ ଏବଂ କ'ଣ କ୍ଷଣଭଙ୍ଗୁର। ବୈରାଗ୍ୟର ଅର୍ଥ ସଂସାର ତ୍ୟାଗ କରିବା ନୁହେଁ, ବରଂ ଆସକ୍ତି ତ୍ୟାଗ କରିବା। ଆଜି ମାନବ ଭୌତିକ ସଫଳତା ପଛରେ ଦୌଡ଼ି ଦୌଡ଼ି ମାନସିକ ଚାପ, ଚିନ୍ତା ଏବଂ ଅସନ୍ତୋଷର ଶିକାର ହେଉଛି। ଏଭଳି ସ୍ଥିତିରେ ବୈରାଗ୍ୟ ସନ୍ତୁଳନ ପ୍ରଦାନ କରେ। ଏହା ଶିଖାଏ ଯେ ବସ୍ତୁଗୁଡ଼ିକ ଆମ ପାଇଁ ଅଟେ, କିନ୍ତୁ ବସ୍ତୁଗୁଡ଼ିକ ପାଇଁ ଆମେ ନୁହେଁ। ଯେତେବେଳେ ବ୍ୟକ୍ତି ଇଚ୍ଛାର ବନ୍ଧନରୁ ମୁକ୍ତ ହୁଏ, ସେତେବେଳେ ତାହା ଭିତରେ ଆତ୍ମବିଶ୍ୱାସ, ଧୈର୍ଯ୍ୟ ଏବଂ ସନ୍ତୋଷର ବିକାଶ ହୁଏ। ଏହା ବ୍ୟକ୍ତିକୁ କଠିନ ପରିସ୍ଥିତିରେ ମଧ୍ୟ ଅଟଳ ରହିବାର ଶକ୍ତି ଦିଏ। ଏହା ଭାବନାକୁ ନିୟନ୍ତ୍ରଣ କରିବା ଏବଂ ସଠିକ୍ ନିର୍ଣ୍ଣୟ ନେବାରେ କ୍ଷମତା ପ୍ରଦାନ କରେ। ଏହି ପ୍ରକ୍ରିୟା ମାଧ୍ୟମରେ ବ୍ୟକ୍ତି ସଫଳତାରେ ଅହଙ୍କାର ଏବଂ ବିଫଳତାରେ ନିରାଶାରୁ ବଞ୍ଚି ରୁହେ, ତାର ଜୀବନରେ ସନ୍ତୁଳନ ବଜାୟ ରହେ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବୈରାଗ୍ୟ ଆତ୍ମଜ୍ଞାନର ପ୍ରଥମ ପାହାଚ। ଏହା ମନକୁ ଶୁଦ୍ଧ କରେ ଏବଂ ବ୍ୟକ୍ତିକୁ ନିଜର ପ୍ରକୃତ ସ୍ୱରୂପ ସହିତ ପରିଚିତ କରାଏ। ବୈରାଗ୍ୟ ବିନା ନା ପ୍ରକୃତି ଶାନ୍ତି ସମ୍ଭବ, ନା ସ୍ଥାୟୀ ଆନନ୍ଦ। ବୈରାଗ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତର, ଗୋଟିଏ ଅପରାବୈରାଗ୍ୟ, ଏହା ସେହି ସ୍ଥିତି ଯେଉଁଥିରେ ବ୍ୟକ୍ତି ବାହ୍ୟ ବିଷୟ ଏବଂ ଭୌତିକ ସୁଖ ପ୍ରତି ବିରକ୍ତି ରଖେ, କିନ୍ତୁ ଭିତରେ କେଉଁଠି ନା କେଉଁଠି ସୂକ୍ଷ୍ମ ଆସକ୍ତି ବ୍ୟକ୍ତି ରହିଥାଏ। ଆଉ ଗୋଟିଏ ହେଲା ପରାବୈରାଗ୍ୟ, ଏହା ତାଠାରୁ ଉଚ୍ଚ ଅବସ୍ଥା, ଯେଉଁଠାରେ ବ୍ୟକ୍ତି କେବଳ ବାହ୍ୟ ବସ୍ତୁ ନୁହେଁ, ବରଂ ମନ, ବୁଦ୍ଧି ଏବଂ ଅହଙ୍କାରରୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିରାସକ୍ତ ହୋଇ ଆମକୁ ଜୀବନରେ ବୈରାଗ୍ୟକୁ ଆପଣେଇ ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଏହି ଶକ୍ତି ହିଁ ଆମକୁ ସଶକ୍ତ, ସନ୍ତୁଳିତ ଏବଂ ସଫଳ କରିଥାଏ। ବୈରାଗ୍ୟ ପ୍ରକୃତରେ ତ୍ୟାଗ ନୁହେଁ, ବରଂ ଆତ୍ମବିକାଶର ଶ୍ରେଷ୍ଠ ମାର୍ଗ।

ଶ୍ରୋତା ବନ୍ଧୁ, ଆଧୁନିକତାର ଚିକ୍କଣ ପ୍ରଲେପ ତଳେ ଆଜିର ମାନବ ସମାଜ ଏକ ଅଦୃଶ୍ୟ ତଥା ଅଲଙ୍ଘ୍ୟ ଡିଜିଟାଲ ଚକ୍ରବ୍ୟୁହ ମଧ୍ୟରେ ଅଣନିଶ୍ୱାସୀ। ସାମାଜିକ ଗଣମାଧ୍ୟମ ନାମକ ଏକ ରଙ୍ଗୀନ ମାୟାନଗରୀ ଓ ଭଳିକି ଭଳି ଡିଜିଟାଲ ଆପ୍ କେବଳ ବୈଷୟିକ ଜ୍ଞାନ ସହ ବାନ୍ଧି ରଖିଥିବା ଏକ ସେତୁ ଭାବରେ ସୀମିତ ରହିନାହିଁ, ବରଂ ଏଗୁଡ଼ିକ ଆଲଗୋରିଦମ୍ର କବଳରେ କବଳିତ, ଯାହା ମଣିଷର ଚିନ୍ତନ ଶକ୍ତିକୁ ଧୀରେ ଧୀରେ ଅପହରଣ କରିବାରେ ଲାଗିଛି। ସୂଚନା ପ୍ରଯୁକ୍ତିର ଏହି ଯୁଗରେ ଆମେ ଯେତେବେଳେ ଭାବୁଛୁ କି ଆମେ ସ୍ୱାଧୀନ ଭାବେ ବିଷୟବସ୍ତୁ ଚୟନ କରୁଛୁ, ପ୍ରକୃତରେ ସେତିକିବେଳେ ପରଦା ପଛରେ ଥିବା କୃତ୍ରିମ ମେଧା ବା AI ଆମର ପ୍ରତିଟି ଲାଇକ୍, ସେୟାର ଏବଂ ସ୍କ୍ରୋଲିଂକୁ ଏକ ଗାଣିତିକ ସୂତ୍ରରେ ବାନ୍ଧି ଆମକୁ ଏକ ଫିଲ୍ଟର ବବଲ୍ ମଧ୍ୟକୁ ଠେଲି ଦେଉଛି। ଏହି ମାୟାଜାଲର ପ୍ରତିଟି ତନ୍ତୁ ଏତେ ସୂକ୍ଷ୍ମ ଯେ ଜାଣିବା ଆଗରୁ ଉପଭୋକ୍ତାମାନେ ଏହି ନିଶାର ବଶବର୍ତ୍ତୀ ହୋଇସାରିଥାନ୍ତି। ଆଲଗୋରିଦମ୍ କେବଳ

ଅପହରଣ କରୁନାହିଁ, ବରଂ ଏକାଗ୍ରତା, ପସନ୍ଦ କରିବାର ଅଧିକାର ଏବଂ ବାସ୍ତବବାଦୀ ଦୃଷ୍ଟିକୋଣକୁ ମଧ୍ୟ ନିମ୍ନମାନର କରାଉଛି। ଦିନକୁ ଦିନ ଅଧିକ ଜଟିଳ ହେଉଥିବା ଏହି ଆଲଗୋରିଦମ୍‌ର ଫାସ ମାନବୀୟ ସମ୍ବେଦନାକୁ ଯାନ୍ତ୍ରିକ କରିଦେଇଛି। ଯେଉଁ ମୁକ୍ତ ଆକାଶର ପ୍ରତିଶ୍ରୁତି ଦେଇ ଡିଜିଟାଲ ବିପ୍ଳବ ଆସିଥିଲା, ବର୍ତ୍ତମାନ ତାହା ସୃଷ୍ଟି କରିଛି ଏକ ସ୍ୱର୍ଣ୍ଣ ପଞ୍ଜୁରୀର ଭ୍ରମ ଓ ତିଳ ତିଳ କରି ଦହନ କରୁଛି ଆମ ମାନସିକ ସ୍ୱାଧୀନତା। ଡିଜିଟାଲ ବିପ୍ଳବ ଆମ ଅଜାଣତରେ ଆମର ସବୁଠାରୁ ବଡ଼ ସମ୍ପତ୍ତି ଏକାଗ୍ରତାକୁ ଚୋରି କରିନେଉଛି, ଯାହା ଆଜିର ଯୁବପିଢ଼ି ଓ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଏବଂ ଅସନ୍ତୋଷର ମୁଖ୍ୟ କାରଣ ହୋଇଛି। ମାଇକ୍ରୋସଫ୍ଟ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ 2000 ବେଳକୁ ଜଣେ ସାଧାରଣ ମଣିଷର ଏକାଗ୍ରତା ସମୟ ପ୍ରାୟ 12 ସେକେଣ୍ଡ ଥିଲା। ସୋସିଆଲ ମିଡ଼ିଆ, ସ୍ମାର୍ଟଫୋନ୍ର ଅତ୍ୟଧିକ ବ୍ୟବହାର ଯୋଗୁଁ 2015 ବେଳକୁ ଏହା ମାତ୍ର 8 ସେକେଣ୍ଡକୁ ଖସି ଆସିଛି। ଏକ ମାଛର ଏକାଗ୍ରତା ସମୟ ପ୍ରାୟ 9 ସେକେଣ୍ଡ, ଅର୍ଥାତ୍ ଆଜିର ଡିଜିଟାଲ ଯୁଗରେ ମଣିଷର ଧୈର୍ଯ୍ୟ ଏକ ମାଛଠାରୁ ବି କମ୍ ହୋଇଗଲାଣି। ଏହାର ମୁଖ୍ୟ କାରଣ ସର୍ଟ ଫର୍ମ ଭିଡ଼ିଓ ବା ରିଲ୍ସ। ଇନ୍ଷ୍ଟାଗ୍ରାମ, ଫେସବୁକ୍ ଏବଂ ୟୁଟ୍ୟୁବ୍ ସର୍ଟସ୍ ଭଳି ପ୍ଲାଟଫର୍ମରେ ଆମେ ପ୍ରତି 15-30 ସେକେଣ୍ଡରେ ନୂଆ ନୂଆ ବିଷୟବସ୍ତୁ ଦେଖୁ। ଯେତେବେଳେ ମସ୍ତିଷ୍କ ପ୍ରତି କିଛି ସେକେଣ୍ଡରେ ନୂଆ କିଛି ଦେଖିବାକୁ ପାଏ, କିମ୍ବା ମାତ୍ର କେଇ ସେକେଣ୍ଡରେ ଯଦି ମସ୍ତିଷ୍କକୁ ନୂଆ ଉଦ୍ଦୀପନା ଦିଆଯାଏ, ତେବେ ଏହା ଗୋଟିଏ ବିଷୟ ଉପରେ ଦୀର୍ଘ ସମୟ ଧରି ଧ୍ୟାନ କେନ୍ଦ୍ରୀଭୂତ କରିବାର କ୍ଷମତା ହରାଇବସେ। ଏହା ବ୍ୟତୀତ ସାମ୍ପ୍ରତିକ ସମୟର ସବୁଠାରୁ ଚର୍ଚ୍ଚିତ ତଥା ଚିନ୍ତାଜନକ ବିଷୟ ବ୍ରେନ୍ ରଟ୍ ପାଇଁ ମଧ୍ୟ ଏହି ଆଲଗୋରିଦମ୍‌ର ମାୟାଜାଲ ଦାୟୀ। ସୋସିଆଲ ମିଡ଼ିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଜିକାଲି ଏକ ନୂଆ ଶବ୍ଦ ଶୁଣିବାକୁ ମିଳୁଛି, ତାହା ହେଉଛି ବ୍ରେନ୍ ରଟ୍। ଏହାର ଆକ୍ଷରିକ ଅର୍ଥ ହେଉଛି ମସ୍ତିଷ୍କର କ୍ଷୟ ବା ପଚନ। ଏହା କୌଣସି ଶାରୀରିକ ରୋଗ ନୁହେଁ, ବରଂ ଏକ ମାନସିକ ସ୍ଥିତି, ଯାହା ଆମର ଚିନ୍ତନ ଶକ୍ତି, ଏକାଗ୍ରତା ଆଉ ବୌଦ୍ଧିକ ସାମର୍ଥ୍ୟକୁ ଧୀରେ ଧୀରେ ନଷ୍ଟ କରିଦେଉଛି। ଯେତେବେଳେ ଜଣେ ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ସାମାଜିକ ଗଣମାଧ୍ୟମରେ ଅଦରକାରୀ, ନିମ୍ନମାନର ଏବଂ କୌଣସି ଗୁରୁତ୍ୱ ନଥିବା ଭିଡ଼ିଓ ବା ବିଷୟବସ୍ତୁ ଦେଖିବାରେ ନିଜକୁ ନିୟୋଜିତ କରନ୍ତି, ସେତେବେଳେ ତାଙ୍କ ମସ୍ତିଷ୍କ କୌଣସି ଗଭୀର ଚିନ୍ତା କରିବାରେ କ୍ଷମତା ହରାଇବସେ। ଡିଜିଟାଲ କଣ୍ଟେଣ୍ଟ ଦ୍ୱାରା ଅନେକ ଅର୍ଥହୀନ ଶବ୍ଦ ଓ ବାକ୍ୟାଂଶ ସୃଷ୍ଟି ହେଉଛି, ଯାହା ଯୁବପିଢ଼ିଙ୍କ ପ୍ରକୃତ ସମ୍ଭାଷଣ ଶୈଳୀକୁ ପ୍ରଭାବିତ କରୁଛି। ବାସ୍ତବ ଶବ୍ଦ ଅପେକ୍ଷା ଇଣ୍ଟରନେଟ୍ର ଅଦରକାରୀ ଶବ୍ଦାବଳୀର ବ୍ୟବହାର ଅଧିକ, ତେବେ ଏକାଗ୍ରତା କମିବାର ସାମାଜିକ ଓ ମାନସିକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଯୁବପିଢ଼ିଙ୍କ ମଧ୍ୟରେ, ଯାହା ଭିତରେ ଅସ୍ଥିରତା, ଚିନ୍ତା, ନିଦ୍ରାହୀନତା ଆଦି ପ୍ରମୁଖ। ସାମାଜିକ ଗଣମାଧ୍ୟମରେ ଅନ୍ୟର କୃତ୍ରିମ ସଫଳତାକୁ ଦେଖି ନିଜ ଜୀବନ ପ୍ରତି ବିରକ୍ତ ଆସିବା ଏବଂ ମାନସିକ ଅସ୍ଥିରତା ବଢ଼ିବା ଏହାର ଏକ ବଡ଼ ଲକ୍ଷଣ। ରାତି ତମାମ ସ୍କ୍ରୋଲିଂ କରିବା ଫଳରେ ମସ୍ତିଷ୍କର ପ୍ରାକୃତିକ ବିଶ୍ରାମ ବ୍ୟାହତ ହେଉଛି, ଯାହାଫଳରେ ସ୍ମୃତିଶକ୍ତି ହ୍ରାସ ପାଉଛି ଏବଂ ଏକାଗ୍ରତାକୁ ମଧ୍ୟ ପ୍ରଭାବିତ କରୁଛି।

କଳା ଆଉ ସଂସ୍କୃତିର ଏକ ଅମୂଲ୍ୟ କନ୍ତାଘର ହେଉଛି ଓଡ଼ିଶା। ଏହି ମାଟିର ପ୍ରତିଟି ପର୍ବପର୍ବାଣି, ରୀତିନୀତି ଏବଂ ଜନଜୀବନ ସହିତ ଲୋକନୃତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଆମ ଓଡ଼ିଶାର ଲୋକନୃତ୍ୟ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ, ବରଂ ଏହା ଆମ ସମୃଦ୍ଧ ଇତିହାସ, ଭକ୍ତିଭାବ ଏବଂ ଗ୍ରାମୀଣ ଜୀବନଶୈଳୀର ଏକ ପ୍ରତିଫଳନ। ପଶ୍ଚିମ ଓଡ଼ିଶା

ତାର ଲୋକପ୍ରିୟ ଡାଲଖାଇଠାରୁ ଆରମ୍ଭ କରି ଦକ୍ଷିଣ ଓଡ଼ିଶାର ଆଧ୍ୟାତ୍ମିକ ଦଣ୍ଡନାଚ, ଉପକୂଳ ଓଡ଼ିଶାର ଗୋଟିପୁଅ ପୁଣି ବୀର ରସରେ ପୂର୍ଣ୍ଣ ଛଉ ଘୁମୁରାଠାରୁ ଚୈତି ଘୋଡ଼ା ଲଉଡ଼ି ଯାଏଁ ପ୍ରତିଟି ନୃତ୍ୟର ରହିଛି ନିଜସ୍ୱ ଶୈଳୀ ଏବଂ ମହାତ୍ମ୍ୟ। ମର୍ଦ୍ଦଳ, ମହୁରୀ, ଢୋଲ, ଗିନିର ତାଳେ ତାଳେ ଯେତେବେଳେ କଳାକାରମାନେ ପାଦ ପକାନ୍ତି, ସମଗ୍ର ପରିବେଶରେ ସୃଷ୍ଟି ହୁଏ ଏକ ଅପୂର୍ବ ମାଦକତା। ଏହା ହିଁ ତ ବିଶେଷତ୍ୱ ଆମ ଲୋକନୃତ୍ୟର। ଓଡ଼ିଶାର ଏକ ପ୍ରାଚୀନ ନୃତ୍ୟଶୈଳୀ ଗୋଟିପୁଅ। ଏହି ନୃତ୍ୟ କଳାରେ ବାଳକମାନେ ନାରୀ ବେଶରେ ସଜ୍ଜିତ ହୋଇ ଜଗନ୍ନାଥ ସଂସ୍କୃତିର ଗାଥାଗାନ କରନ୍ତି। ଗୋଟିପୁଅ ନୃତ୍ୟ ବେଶ ପରିଚିତ ଓଡ଼ିଶୀ ନୃତ୍ୟର ପୂର୍ବସୂରୀ ଭାବରେ। ଏହି ନୃତ୍ୟଶୈଳୀରେ ବାଳକମାନେ ନାରୀ ବେଶରେ ସଜ୍ଜିତ ହୋଇ ବିଭିନ୍ନ ପ୍ରକାର ଶାରୀରିକ କସରତ ଏବଂ ଚମତ୍କାରୀ ଅଙ୍ଗଚାଳନା ପ୍ରଦର୍ଶନ କରନ୍ତି। ପୁରୀ ଏବଂ ପ୍ରସିଦ୍ଧ ସଂସ୍କୃତି ସମ୍ପନ୍ନ ଗ୍ରାମ ରଘୁରାଜପୁରରେ ଏହି ନୃତ୍ୟ ବିଶେଷ ଭାବେ ଆଦୃତ। ଗୋଟି ଅର୍ଥାତ୍ ଏକ, ପୁଅ ଅର୍ଥାତ୍ ବାଳକ। ଏଣୁ ଆକ୍ଷରିକ ଅର୍ଥରେ ବୁଝିବାକୁ ହେଲେ ଏହା ଜଣେ ବାଳକଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନୃତ୍ୟ, କିନ୍ତୁ କାଳକ୍ରମେ ଦଳଗତ ନୃତ୍ୟ ଭାବେ ବେଶ ଆଦୃତ ହୋଇଛି। ଏହି ନୃତ୍ୟ ମାହାରୀ ପରମ୍ପରାର ଉତ୍ତର ସୂରୀ ଭାବରେ ପ୍ରାଚୀନ କାଳରୁ ଏହି ନୃତ୍ୟ ପ୍ରଚଳିତ। ଲୋକୋକ୍ତି ଏବଂ ପ୍ରମାଣ ଅନୁସାରେ ପୂର୍ବରୁ ଶ୍ରୀମନ୍ଦିରରେ ମାହାରୀ ବା ଦେବଦାସୀମାନେ ନୃତ୍ୟ ପରିବେଷଣ କରୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବିଶେଷ କରି ଭୋଇବଂଶର ଶାସକ କାଳରେ ଏବଂ ବୈଷ୍ଣବ ଧର୍ମର ପ୍ରଭାବରେ ମନ୍ଦିର ବାହାରେ ଏହି କଳାକୁ ଜୀବିତ ରଖିବା ପାଇଁ ବାଳକମାନଙ୍କୁ ନୃତ୍ୟ ଶିକ୍ଷା ଦିଆଗଲା। ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ନୃତ୍ୟ ପ୍ରସାର ଘଟିଥିଲା। ପୁରୀର ଚତୁଃପାର୍ଶ୍ୱରେ ଥିବା ଆଖଡ଼ା ଘରଗୁଡ଼ିକରେ ବାଳକମାନଙ୍କୁ କଠୋର ଅନୁଶାସନ ମଧ୍ୟରେ ଏହି କଳା ଶିକ୍ଷା ଦିଆଯାଉଥିଲା। ଏଥିସହିତ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶା ଆଗମନ ପରେ ସଖୀ ଭାବର ପ୍ରଚଳନ ବଢ଼ିଲା, ଯେଉଁଥିରେ ପୁରୁଷ ନିଜକୁ ଶ୍ରୀକୃଷ୍ଣଙ୍କ ସଖୀ ଭାବେ କଳ୍ପନା କରି ଭକ୍ତି ନୃତ୍ୟ ପରିବେଷଣ କଲେ। ଏହା ଗୋଟିପୁଅ ନୃତ୍ୟକୁ ଏକ ନୂତନ ରୂପ ପ୍ରଦାନ କଲା। କୃଷ୍ଣାଭିସାରିକା ରୂପେ ସଜ୍ଜିତ ଏହି ବାଳକମାନେ କାଞ୍ଚିଲା ବା ବ୍ଲାଉଜ୍, ନିବିବନ୍ଧ ବା ଶାଢ଼ୀର ଏକ ଶୈଳୀ ଏବଂ ବହୁବିଧା ରୂପ ଅଳଙ୍କାରରେ ଭୂଷିତ ହୋଇଥାନ୍ତି। ମଥାରେ ଚନ୍ଦନର ସୂକ୍ଷ୍ମ ଚିତା ଏବଂ ଆଖିରେ କଜ୍ଜ୍ୱଳ ସେମାନଙ୍କୁ ସାକ୍ଷାତ ଦେବଶିଳ୍ପୀର ଭ୍ରମ ସୃଷ୍ଟି କରେ। ମାର୍ଦ୍ଦଳର ଗମ୍ଭୀର ନାଦ, ଗିନିର ତାଳ ଏବଂ ବେଣୁର ସ୍ୱର ସହିତ ଜୟଦେବଙ୍କ ଗୀତଗୋବିନ୍ଦର ପଦାବଳୀ ଗୋଟିପୁଅ ନୃତ୍ୟକୁ ଅପୂର୍ବ ଆନନ୍ଦରେ ଭରିଦେଇଥାଏ।

ପର୍ଯ୍ୟାପ୍ତ ପାଣି ପିଇବା ସତ୍ତ୍ୱେ ଲଗାତାର ଯଦି ଶୋଷ ହେଉଥାଏ ତାକୁ ଅତିତୃଷ୍ଣା ବା ପଲିଡିପ୍ସିଆ କୁହାଯାଏ। ଏହା ଶରୀରରେ ଜଳ ଶୁଷ୍କତା ବା ମଧୁମେହ ପରି ସମସ୍ୟାର ସଙ୍କେତ ଦେଇଥାଇପାରେ। ବ୍ୟାୟାମ କରିବା ପରେ ବହୁତ ଗରମରେ କିମ୍ବା କିଛି ଲୁଣିଆ ଜିନିଷ ଖାଇବା ପରେ ଶୋଷ ଲାଗିବା ସ୍ୱାଭାବିକ, କିନ୍ତୁ ଯଦି ପର୍ଯ୍ୟାପ୍ତ ପାଣି ପିଇବା ପରେ ମଧ୍ୟ ଶୋଷ ଲାଗୁଥାଏ ତେବେ

ଏହା ଆଦୌ ସାଧାରଣ ନୁହେଁ, ବରଂ ଏହା ଜଣାଯାଉଛି ଯେ ଶରୀରରେ ସବୁକିଛି ଠିକ୍ ନାହିଁ। ମେଡିକାଲ ଭାଷାରେ ଆବଶ୍ୟକତାଠାରୁ ଅଧିକ ଶୋଷ ଲାଗିବା ସ୍ଥିତିକୁ ପଲିଟିପ୍ସିଆ କୁହାଯାଏ। ସହଜରେ କହିବାକୁ ଗଲେ ପ୍ରତ୍ୟେକ ମୁହୂର୍ତ୍ତରେ ଅସାମାନ୍ୟ ଭାବେ ଶୋଷ ଲାଗିଥାଏ। ଅତ୍ୟଧିକ ଶୋଷ ଲାଗିବାର ପ୍ରମୁଖ କାରଣ ଶରୀରର ଜଳ ଶୁଷ୍କତା। ଏପରି ସ୍ଥିତି ସେତେବେଳେ ହୋଇଥାଏ ଯେତେବେଳେ ଅତ୍ୟଧିକ ଝାଳ, ବାନ୍ତି ବା ପତଳା ଝାଡ଼ା ଯୋଗୁଁ ଶରୀରରୁ ତରଳ ପଦାର୍ଥ ବାହାରି ଯାଇଥାଏ। ଅବଶ୍ୟ କେବେ କେବେ ଅତ୍ୟଧିକ ଶୋଷ ଲାଗିବା ଶରୀରରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସଙ୍କେତ ଦେଇଥାଏ। ଏହି ସ୍ଥିତିରେ ପ୍ରଥମେ ମଧୁମେହର ଯାଞ୍ଚ କରାଯାଇଥାଏ। ରକ୍ତରେ ଶର୍କରା ସ୍ତର ବଢ଼ିବା ଦ୍ୱାରା ଶରୀର ଅତିରିକ୍ତ ଶର୍କରାକୁ ପରିସ୍ରା ସାହାଯ୍ୟରେ ବାହାରକୁ ବାହାର କରିବାର ପ୍ରୟାସ କରିଥାଏ। ତେଣୁ ବାରମ୍ବାର ପରିସ୍ରା ଲାଗିଥାଏ, ଫଳରେ ଶରୀରରେ ଝାଳ ଶୁଷ୍କତା ବଢ଼ିବା ସହ ଶୋଷ ଲାଗିଥାଏ। ଯଦି ବାରମ୍ବାର ଶୋଷ ଲାଗିବା ସହ କେତେକ ଲକ୍ଷଣ ଦେଖାଦିଏ, ତେବେ ଏହାକୁ ଅଣଦେଖା ଆଦୌ କରନ୍ତୁନି। ଯେପରିକି ବାରମ୍ବାର ପରିସ୍ରା ଲାଗିବା, ଲଗାତାର ଥକା ଲାଗିବା, ଆଖିକୁ ଝାପ୍ସା ଦେଖାଯିବା, ବିନା କାରଣରେ ଓଜନ କମିବା ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ କେତେକ କାରଣ ମଧ୍ୟ ଦେଖାଯାଇଥାଏ। ଯେପରିକି କେତେକ ଖାସ୍ ଓଷୋ ଖାଇବା, ଅଧିକ ଶୁଷ୍କ ଋତୁ, ଆବଶ୍ୟକତାଠାରୁ ଅଧିକ କ୍ୟାଫିନ୍ ଖାଇବା, ଅତ୍ୟଧିକ ଚିନ୍ତା। କେତେକ ଲୋକଙ୍କୁ ବାସ୍ତବରେ ଜଳ ଶୁଷ୍କତା ହୋଇନଥାଏ, ବରଂ ଡ୍ରାଇ ମାଉଥ୍ ସମସ୍ୟା ହୋଇଥାଏ। ପାଟି ଶୁଖିବାର ମୁଖ୍ୟ କାରଣ ହେଉଛି ଲାଳର ଉତ୍ପାଦନ କମିବା। ଯଦି ଅଧିକ ଶୋଷ ଲାଗୁଥାଏ, ଆବଶ୍ୟକତାଠାରୁ ଅଧିକ ପାଣି ପିଉଥାନ୍ତି, ଅଚାନକ ଅଧିକ ଶୋଷ ବଢ଼ିଯାଏ, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଜଳ ହିଁ ଜୀବନ, କିନ୍ତୁ ଆଜି ଭାରତ ଏକ ଗମ୍ଭୀର ଜଳ ସଙ୍କଟ ଆଡ଼କୁ ଗତି କରୁଛି। ଦେଶର କୃଷି, ଶିଳ୍ପ ଏବଂ ଦୈନନ୍ଦିନ ଜୀବନ ପାଇଁ ଆମେ ମୁଖ୍ୟତଃ ଭୂତଳ ଜଳ ଉପରେ ନିର୍ଭର କରିଥାଉ, କିନ୍ତୁ ଅତ୍ୟଧିକ ବ୍ୟବହାର ଏବଂ ଜଳ ସଂରକ୍ଷଣର ଅଭାବ ଯୋଗୁଁ ଭାରତରେ ମଧ୍ୟ ଭୂତଳର ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି, ଯାହା ମଧ୍ୟରେ ଅତ୍ୟଧିକ କୃଷି ବ୍ୟବହାର, ଦ୍ରୁତ ସହରୀକରଣ ଭଳି ସମସ୍ୟା ଅନ୍ତର୍ଭୁକ୍ତ। ଭାରତରେ ପ୍ରାୟ 60% ଅଧିକ ଜଳସେଚନ ଭୂତଳ ଜଳ ଦ୍ୱାରା ହୋଇଥାଏ। ଧାନ ଏବଂ ଆଖୁ ଭଳି ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ପାଇଁ ପ୍ରତିବର୍ଷ କୋଟି କୋଟି ଲିଟର ଭୂତଳ ଜଳ ଉତ୍ତୋଳନ କରାଯାଉଛି। ବିଶେଷ କରି ସହରଗୁଡ଼ିକରେ ଜନସଂଖ୍ୟା ବଢ଼ିବା ସହ ପାଣିର ଚାହିଦା ବଢ଼ୁଛି। କଂକ୍ରିଟ୍ ଜଙ୍ଗଲ ଯୋଗୁଁ ବର୍ଷା ଜଳ ମାଟି ଭିତରକୁ ଯାଇପାରୁନାହିଁ, ଯାହାଫଳରେ ଭୂତଳ ଜଳ ପୁନଃ ଭରଣା ହୋଇପାରୁନାହିଁ। ଅନେକ ରାଜ୍ୟରେ କୃଷି ପାଇଁ ବିଦ୍ୟୁତ୍ ଯନ୍ତ୍ର ବ୍ୟବହାର କରି ଅନାବଶ୍ୟକ ଭାବରେ ପମ୍ପ ଲଗାଇ ମାଟି ତଳୁ ଜଳ ଟଣାଯାଉଛି। ଅନେକ ସ୍ଥାନରେ ନଳକୂପ ଶୁଖିଯାଉଛି, ଯାହାଫଳରେ ଲୋକେ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି। ଜଳସ୍ତର କମିବା ସହିତ ଏଥିରେ ଆର୍ସେନିକ୍ ଏବଂ ଫ୍ଲୋରାଇଡ୍ ପରି ବିଷାକ୍ତ ପଦାର୍ଥର ମାତ୍ରା ବଢ଼ୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ। ଯଦି ଭୂତଳ ଜଳ ଶେଷ ହୋଇଯାଏ, ତେବେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବ ଏବଂ ଦେଶରେ ଖାଦ୍ୟ ସଙ୍କଟ ଦେଖାଯିବ। ତେଣୁ ଶ୍ରୋତାବନ୍ଧୁ, ବର୍ଷା ଜଳ ଅମଳ କରିବା ଆମ ପ୍ରତ୍ୟେକ ଘରେ, ପ୍ରତ୍ୟେକ ଅନୁଷ୍ଠାନରେ ବର୍ଷା ଜଳକୁ ସଂରକ୍ଷଣର ବ୍ୟବସ୍ଥା କରିବା ଉଚିତ। ବୁନ୍ଦା ଜଳସେଚନ କରି କୃଷି କ୍ଷେତ୍ରରେ ଚାଷ କରିବା ଉଚିତ। ଜଳର ଅପବ୍ୟବହାର ରୋକିବା ପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ, ନହେଲେ ଦିନ ଆସିବନି ଯେଉଁଦିନ କି ଆମେ ବୁନ୍ଦାଟି ଜଳ ପାଇଁ ତରସି ଯାଉଥିବା।

ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା ଆଜି ଦିନର ମହତ୍ତ୍ୱ ଇତିହାସ ପୃଷ୍ଠାରୁ। ତେଲେଙ୍ଗାନା ସ୍ଥାପନା ଦିବସ ହେଉଛି ଆଜିର ଦିନଟି। 2014 ମସିହା ଜୁନ୍ ମାସ 2 ତାରିଖ ଦିନ ଆନ୍ଧ୍ରପ୍ରଦେଶର ଉତ୍ତର ପଶ୍ଚିମ ଭାଗରେ ଥିବା 10ଟି ଜିଲ୍ଲାକୁ ଏକତ୍ରିତ କରି ତେଲେଙ୍ଗାନାକୁ ଭାରତର 29ତମ ରାଜ୍ୟ ବନାଗଲା। 1818 ମସିହା ଆଜିର ଦିନରେ ମରାଠା ସାମ୍ରାଜ୍ୟ ଏବଂ ବ୍ରିଟିଶ ସେନା ମଧ୍ୟରେ ବମ୍ବେଠାରେ ଯୁଦ୍ଧ ହୋଇଥିଲା। ଏଥର କିଛି ଆଞ୍ଚଳିକ ଖବର। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଯାଇଛି। ଟପର ଏବଂ କୃତି ଛାତ୍ରଛାତ୍ରୀମାନଙ୍କ ଲିଷ୍ଟ ବାହାରି ଯାଇଛି। ସର୍ବଶ୍ରୀ ସବାଖିଆ ସାହିତ୍ୟ ସାଂସଦ ତରଫରୁ ଧାରାବାହିକ 232 ସଂଖ୍ୟକ ସାରସ୍ୱତ ଆସର କ୍ରମରେ ଜିଲ୍ଲାସ୍ତରୀୟ ତର୍ପଣ କାର୍ଯ୍ୟକ୍ରମ ସାହିତ୍ୟିକ ପରଶୁରାମ ବକୃତମାଳା ହୋଇଯାଇଛି। ଭବାନୀପାଟଣାସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋଡ଼େନ୍ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ 12 ଅଭିଯୋଗର ଶୁଣାଣି କରାଯାଇଥିଲା। ପଞ୍ଚାୟତର ବୋଡ଼େନ୍, ବିନପୁର, ବିରେଶ କେଲା, ଦଣ୍ଡେଇ ବସା ପ୍ରଭୃତି ଗାଁର ହିତାଧିକାରୀମାନେ ଅଭିଯୋଗ କରିଥିଲେ।

ସମୟର କରାଳରେ ସମସ୍ତେ ଗତିଶୀଳ, ଆଉ ଏହି ସମୟର ଗତି ସୂଚାଇ ଦେଲାଣି କାର୍ଯ୍ୟକ୍ରମର ବିରାମ ପଙ୍କ୍ତିଟିକୁ। ତାହେଲେ କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ମତାମତ ଦେଇ ଜଣାଇବେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ତାହେଲେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ଥିଲି ରୀନା କନ୍ତାୟତ। ନମସ୍କାର।

ବାରଟା ବାଜି ତିରିଶ ମିନିଟ୍ରେ, ଚାସର କଥା ଦିନ ଗୋଟାଏ ବାଜି ଦଶ ମିନିଟ୍ରେ, ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ସିଧା ପ୍ରସାରଣରେ ଶୁଣିବେ ଶକ୍ତିରୂପା ଫୋନ୍ ଇନ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମକୁ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ପୁଣି ଆସିବୁ ଦିନ ବାରଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଶୁଣୁଥିଲେ ଖୋଲା ଝରକା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଦିନ 12ଟାରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ସିଦ୍ଧାର୍ଥ ମହାପାତ୍ର, ଶିବରାଣୀ ମହାପାତ୍ର, ତପସ୍ୱିନୀ ରାଉତ ଏବଂ ସୁବୀର କୁମାର ଦାସ। ମାନନୀୟ ସୁ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର, ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ସିଦ୍ଧାର୍ଥ ମିଶ୍ର ଓ ସେବାରାଣୀ ମହାପାତ୍ର। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ତପସ୍ୱିନୀ ରାଉତ ଓ ସୁବୀର କୁମାର ଦାସ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ମାନନିଶୁ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବରିଷ୍ଠ କଳାକାର ମୁକୁନ୍ଦ ରେଡ଼ିଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଦୀପ୍ତିମୟୀ ସିଂ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ମାନନୀୟ ସୁ କାର୍ଯ୍ୟକ୍ରମକୁ। ମାନନୀୟ ସୁ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଅନନ୍ୟ କାର୍ଯ୍ୟକ୍ରମ। ତାଙ୍କ ଜୀବନର ଅନୁଭୂତି, ତାଙ୍କ ଜୀବନର ଅନୁଭବ, ତାଙ୍କ ଜୀବନର ସ୍ମୃତି, ତାଙ୍କ ଜୀବନର ଏମିତି ଅନେକ କଥାକୁ ନେଇ ଏହି କାର୍ଯ୍ୟକ୍ରମ ମାନନୀୟ ସୁ। ଏହି କ୍ରମରେ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଣେ ଅନନ୍ୟ ପ୍ରତିଭା ବରିଷ୍ଠ ନାଗରିକ, ଶ୍ରୀ ମୁକୁନ୍ଦ ରେଡ୍ଡି ସାର୍। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ପ୍ରଥମେ ସଂକ୍ଷିପ୍ତରେ ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
1: ମୋ ନାଁ ମୁକୁନ୍ଦ ରେଡ୍ଡି, ଇରିଗେସନ୍ କଲୋନୀ ଭବାନୀପାଟଣାରେ ରହେ। ମୁଁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ଅବସରପ୍ରାପ୍ତ ଶିକ୍ଷକ ଅଟେ।
0: ଆପଣଙ୍କର ଶିକ୍ଷକତା ଜୀବନ କେଉଁ ମସିହାରୁ ଆରମ୍ଭ ହୋଇଥିଲା ଆଉ କେଉଁଠୁ ଆରମ୍ଭ ହୋଇଥିଲା?
1: ମୁଁ ଶିକ୍ଷକତା 1980 କରୁଥିଲି ଏବଂ 2017 ଅବସର ଗ୍ରହଣ କଲି।
0: 80 ନେଇ 2017 ପର୍ଯ୍ୟନ୍ତ ଏକ ଦୀର୍ଘ ସମୟ। ଶିକ୍ଷକତା କରିବା ସହିତ ଆପଣଙ୍କୁ ଆଉ କ'ଣ କରିବାକୁ ଭଲ ଲାଗେ?
1: ମୋର ହବି ଆର୍ଟ ଆଣ୍ଡ କ୍ରାଫ୍ଟ। ଆର୍ଟ ଆଣ୍ଡ କ୍ରାଫ୍ଟ ଦିଗରେ ମୁଁ ଅନେକ କାମ ମଧ୍ୟ କରିଛି।
0: ଏଇ ଯୋଉ ଆର୍ଟ ଆଉ କ୍ରାଫ୍ଟ ବିଷୟରେ ଆପଣ କହୁଛନ୍ତି, ଆପଣ କେବେ ଅନୁଭବ କଲେ ଯେ ଏଇ କଳାଟିକୁ ନେଇକି ଆପଣ ଆଗକୁ ବଢ଼ିବେ ବୋଲି?
1: ମୁଁ ଅବଶ୍ୟ ଏହାକୁ ନେଇକରି ବଢ଼ିବି ବୋଲିକରି ଚିନ୍ତା କରିନଥିଲି, କିନ୍ତୁ ସେଇଟା ମୁଁ ଯେଉଁ ଆର୍ଟ ଆଣ୍ଡ କ୍ରାଫ୍ଟଟା ମୋ ଭିତରେ ଥିଲା, ଯେତେବେଳେ ମୁଁ ଶିକ୍ଷକତା କଲି ସେତେବେଳେ ଏହି ଆର୍ଟ ଆଣ୍ଡ କ୍ରାଫ୍ଟ ହିଁ ମୋତେ ବହୁତ ସାହାଯ୍ୟ କରିଛି। ସେଥିପାଇଁ ମୁଁ ପରବର୍ତ୍ତୀ ସମୟରେ ଷ୍ଟେଟ୍ ରିସୋର୍ସ ପର୍ସନ୍ ବି ହୋଇଥିଲି ଏହି ଆର୍ଟ ପାଇଁ। ଏହା ଛଡ଼ା ବିଭିନ୍ନ କ୍ଷେତ୍ରରେ ଶିକ୍ଷାଦାନ କଲାବେଳେ ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଇ ଯେଉଁ ଆର୍ଟଟା ବହୁତ କାମ ଦେଇଛି। ଏହା ଛଡ଼ା ବିଭିନ୍ନ ପ୍ରକାର ସ୍କୁଲକୁ ସଜାଇବା, ବିଭିନ୍ନ ଲୋକଙ୍କର ସେବା କରିବାରେ ବହୁତ ସାହାଯ୍ୟ କରିଛି ଏବଂ ଏହା ହିଁ ମୋତେ ଲୋକଙ୍କ ମଧ୍ୟରେ ଆଦୃତ କରିପାରିଛି।
0: ଟିକେ ଫେରିଯିବା ଆପଣଙ୍କର ପିଲାଦିନ ସମୟକୁ, ଆପଣଙ୍କର ଛାତ୍ର ଜୀବନ କେଉଁଠାରେ କଟିଛି?
1: ଛାତ୍ର ଜୀବନ ମୋର କଳାହାଣ୍ଡିର ଅନେକ ଗୁଡ଼ିଏ ଜାଗାରେ, ଯେହେତୁ ବାପା ପୋଲିସ ସର୍ଭିସ କରୁଥିଲେ ସେଥିପାଇଁ କଳାହାଣ୍ଡିର ଶିକରକୁପା, ନର୍ଲା, ପଲ୍ଲମ, କେସିଙ୍ଗା, ଧର୍ମଗଡ଼, ଭବାନୀପାଟଣା ଏଭଳି ଅନେକ ଜାଗାରେ ମୁଁ ପାଠ ପଢ଼ିଛି।
0: କଳାହାଣ୍ଡିର ବିଭିନ୍ନ ବ୍ଲକରେ ଆପଣ ପାଠ
1: ପଢ଼ିଛି? ହଁ,
0: କଳାହାଣ୍ଡିକୁ ନେଇ ଆପଣଙ୍କର ଅନେକ ଅନୁଭୂତି ରହିଛି। ଏଇ ଚିତ୍ରକଳା ପ୍ରତି ଆପଣ କେବେ ଆକୃଷ୍ଟ ହେଲେ, ଛାତ୍ର ଜୀବନରୁ ନା ଶିକ୍ଷକତା ସମୟରେ?
1: ଛାତ୍ର ଜୀବନରୁ ହିଁ ମୁଁ ଆର୍ଟ ପ୍ରତି ଆକୃଷ୍ଟ ହୋଇଥିଲି, କାରଣ ଛୋଟବେଳେ ମୋର ଅକ୍ଷର ସୁନ୍ଦର ହୁଏ ବୋଲି ସେଥିପାଇଁ ସେହି ସମୟରେ ମୋତେ ସୁନ୍ଦର ହସ୍ତାକ୍ଷର ପାଇଁ ମୁକୁନ୍ଦ ରେଡ୍ଡି ପୁରସ୍କୃତ ହେଲେ ବୋଲି ଗୋଟେ ସାର୍ଟିଫିକେଟ୍ ବି ମିଳିଥିଲା। ସମୟର ଶିକ୍ଷକ ମୋତେ ସେଇଟା ପ୍ରଦାନ କରିଥିଲେ। ପାଇଁ ଅବଶ୍ୟ ମୋ ମାଆଙ୍କର ଅବଦାନ ବେଶୀ। ସେ ସମୟରେ 3 ଗାର, ଯେହେତୁ ଆଜିକାଲି ଭଳିଆ ଏତେ ଖାତା ମୁଁ ସେତେବେଳେ ପାଇପାରୁନଥିଲି, ସେ ଗାର ନିଜେ ମାଆ ଟାଣି ଦେଉଥିଲେ ଓ ମୁଁ ହସ୍ତାକ୍ଷର ଲେଖୁଥିଲି।
0: ମାଆ ଆପଣଙ୍କର ସାଧା ଖାତାରେ ଗାର ଟାଣି ଦେଉଥିଲେ?
1: ଆଜ୍ଞା।
0: ତା ଉପରେ ଆପଣ ଅଭ୍ୟାସ କରୁଥିଲେ?
1: ଆଜ୍ଞା।
0: ଆପଣ କେତେ ଭାଇ ଭଉଣୀ?
1: ଆମେ 3 ମୁଁ ସବୁଠୁ ବଡ଼। ମୋ ତଳେ ଯେ ସୂର୍ଯ୍ୟ ରେଡ୍ଡି, ସେ ଶିକ୍ଷକତା କରୁଥିଲେ, ବର୍ତ୍ତମାନ ସେ ଇହଧାମରେ ନାହାନ୍ତି। ତାପରେ ସାନ ଭାଇ ଗୋବିନ୍ଦ ରେଡ୍ଡି, ସେ ବର୍ତ୍ତମାନ ଏଇ ଆର୍ଟ କ୍ଷେତ୍ରରେ ହିଁ ଛତିଶଗଡ଼ର ଛାଲରେ ସେ ଶିକ୍ଷକତା କରନ୍ତି।
0: ଏଇ ଚିତ୍ରକଳା ପ୍ରତି ଆପଣ ଛାତ୍ର ଜୀବନରୁ ହିଁ ଆକୃଷ୍ଟ ହୋଇଥିଲେ?
1: ଆଜ୍ଞା।
0: କେତେବେଳେ ଆପଣଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଲା ଏଇ ଚିତ୍ରକଳାକୁ ନେଇ?
1: ଯେତେବେଳେ ମୁଁ ଶିକ୍ଷକତା କରୁଥିଲି ସେତେବେଳେ ବି ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରକାର ଏଡ୍ସ ତିଆରି କରିବା, ସ୍କୁଲ ଗୁଡ଼ାକୁ ସଜାଇବା ପାଇଁ ବିଭିନ୍ନ ୱାଲ୍ ରାଇଟିଂ ସବୁ କରୁଥିଲି। ଯେତେବେଳେ DPP ଆସିଲା ସେତେବେଳେ ମୋତେ ଏଇ ଚିତ୍ରକଳା ପାଇଁ ସେମାନେ DPPକୁ ଆସିବା ପାଇଁ କହିଥିଲେ ଏବଂ ସେଇ DPPରେ ଜଏନ୍ କରିବା ପରେ

0: ଆହୁରି ଏଇଟା ପ୍ରସାର ହୋଇଥିଲା। ଆଉ ସେଇଠି ହିଁ ମୁଁ TLM ଉପରେ କାମ କରିଥିଲି ଏବଂ ପେଡ଼ାଗୋଜି ଉପରେ ବି ଗୁଡ଼ାଏ କାମ କରିକିରି ପିଲାମାନଙ୍କୁ ଏବଂ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିଥିଲି।
1: ଆପଣଙ୍କର ଏମିତି କିଛି ଚିତ୍ରକଳା ଯାହା ଏବେ ବି ଆପଣଙ୍କର ସ୍ମୃତିକୁ ରୋମନ୍ଥନ କରେ?
0: ସେମିତି ବହୁତ ଗୁଡ଼ାଏ ଜିନିଷ ଅଛି। ଯେତେବେଳେ ୱାର୍ଲଡ ଟିମ୍ ଆସିଥିଲା ସେତେବେଳେ ମୋତେ ନେଇକରି ବିଭିନ୍ନ ସ୍କୁଲମାନଙ୍କୁ ଯାଇଥିଲୁ। ଗୋଟେ ଥର ଥୁଆମୁଲ ରାମପୁର ଯାଇକରି ସେଇଠି ଗୋଟେ ଆଦିବାସୀ ସଂଗ୍ରହାଳୟ କାମରେ ନିୟୋଜିତ କରିଥିଲେ ଏବଂ ସେଇଟା ବହୁତ ଉଚ୍ଚକୋଟୀର ହୋଇଥିଲା। ସେଥିପାଇଁ ଆମେ ଗୋଟେ କ୍ୟାଟଲଗ୍ ବି ତିଆରି କରିଥିଲୁ ଯେଉଁଟାକି ଷ୍ଟେଟ୍ରେ ବି ବହୁତ ପ୍ରଭାବ ପକାଇଥିଲା।
1: ଏଇ ଚିତ୍ରକଳାକୁ ନେଇ ଆପଣ ତ ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି କରିଥିବେ।
0: ଆଜ୍ଞା,
1: ଏମିତି କିଛି ଛାତ୍ରଛାତ୍ରୀ ଅଛନ୍ତି କି ଯାହାକୁ ନେଇ ଆପଣ ଆଜି ଗର୍ବ ଅନୁଭବ କରନ୍ତି?
0: ହଁ, ମୋର ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ସେଇ ଆର୍ଟ କ୍ଷେତ୍ରରେ ହିଁ କାମ କରନ୍ତି। ମୋର ଭାଇ ମୋଠୁ ହିଁ ଅନୁପ୍ରାଣିତ ହୋଇକରି, ସେ ଛୋଟ ଯେହେତୁ ଥିଲା ସେତେବେଳେ ସିଏ ପଢ଼ିକରି ବର୍ତ୍ତମାନ ସେ କରିରେ ଅଛି। ମୋର ପୁଅ ବିଜନ ରେଡ଼ି ଶାନ୍ତିନିକେତନରେ PG କରିକରି ବର୍ତ୍ତମାନ ସେଇ ଆର୍ଟ କ୍ଷେତ୍ରରେ ଶିକ୍ଷକତା କରୁଛି। ଏହା ଛଡ଼ା ମୋର ଷ୍ଟୁଡେଣ୍ଟ ମାନେ ଆହୁରି ସ୍ମୃତି ରଞ୍ଜନ ବେହେରା ବୋଲିକରି ସିଏ ଏବେ ଧଉଳି ଆର୍ଟ କଲେଜରେ। ଏହା ଛଡ଼ା ଅନେକ ଗୁଡ଼ିଏ ଷ୍ଟୁଡେଣ୍ଟ ଅଛନ୍ତି ଯେଉଁମାନେ କି ସେଇ ଆର୍ଟ କ୍ଷେତ୍ରକୁ ଆପଣେଇ ନେଇଛନ୍ତି ଏବଂ ଆର୍ଟ ସ୍କୁଲରେ ମଧ୍ୟ ପଢ଼ୁଛନ୍ତି, ବିଭିନ୍ନ କ୍ଷେତ୍ରରେ ଅଛନ୍ତି।
1: ମାନେ ବିଭିନ୍ନ କ୍ଷେତ୍ରରେ ଚିତ୍ରକଳାକୁ ନେଇ ଆପଣଙ୍କର ଛାତ୍ରଛାତ୍ରୀ ରହିଛନ୍ତି। ଯେତେବେଳେ ଆପଣ ଗୋଟେ ଚିତ୍ର ଆଙ୍କନ୍ତି, ସେ ଆଙ୍କିବା ସମୟରେ ଆପଣଙ୍କ ମନ ଭିତରେ କ'ଣ ଉଙ୍କି ମାରେ ବା କ'ଣ ଚିନ୍ତା କରି ଆପଣ ସେ ଚିତ୍ରଟିକୁ ଆଙ୍କିଥାନ୍ତି?
0: ଚିତ୍ର ଆଙ୍କିବା ପାଇଁ ଗୋଟେ ମଜା ଲାଗେ ସବୁବେଳେ। ଆପଣ ଦେଖିବେ ପିଲାମାନେ ବି କିମ୍ବା ଯେକୌଣସି ଛୁଆ ମାନେ ମନୁଷ୍ୟ ସବୁବେଳେ ଯେତେବେଳେ ଜନ୍ମ ହୁଏ ସେତେବେଳେ ତା ଭିତରେ ଗୋଟେ ଆର୍ଟ ସେନ୍ସ କାମ କରେ। ଆପଣମାନେ ଦେଖିଥିବେ ଗୋଟେ ଛୋଟ ଛୁଆ ଯେତେବେଳେ ଜନ୍ମ ହେଲା ତାକୁ ଗୋଟେ କେଉଁଠି ଲାଲ ରଙ୍ଗ ଦେଖିଦେଲା ବୋଲେ ସେ ତା ପ୍ରତି ଆକୃଷ୍ଟ ହୋଇଯାଏ। ଏଇଟା ସବୁ ଗୋଟେ ଗଡ୍ ଗିଫ୍ଟ, ମାନେ ପ୍ରତ୍ୟେକ ଶିଶୁଙ୍କର ଭିତରେ ଗୋଟେ ଆର୍ଟ ସେନ୍ସ ଜନ୍ମ ହଉ ହଉ ମିଳିଯାଇଥାଏ। ଏମିତି କି ସେ ମାଆକୁ ଚିହ୍ନିପାରେ, ସେଇଟା କ'ଣ ମାଆଙ୍କୁ ଚିହ୍ନିବାର ଅର୍ଥ ତା ମାଆର ଗୋଟେ ଛବି ତା ଭିତରେ ରହିଯାଏ, ଯେଉଁଟାକି ଆପଣ ଦେଖିବେ ଛୁଆମାନଙ୍କୁ ଯଦି ଅନ୍ୟ କିଏ ଯଦି ଧରିଲା ତାହେଲେ ସେମାନେ କାନ୍ଦିଥାନ୍ତି। କାହିଁକି ନା ସେମାନେ ଜାଣନ୍ତି ମାଆଙ୍କର ଛବିଟା ତାଙ୍କ ଭିତରେ ରହିଛି। ସେ ଅଲଗା ଜାଗାକୁ ଗଲେ ସେ ସେଇଠି ସେଫ୍ଟି ଫିଲ୍ କରିପାରେନି ବା ଅଲଗା ଲାଗେ ତାକୁ, ସେଥିପାଇଁ ସେ କାନ୍ଦିଥାଏ। ସମସ୍ତେ କିଛି ନା କିଛି ଚିତ୍ର ନିଶ୍ଚୟ କରିପାରିବେ। ପ୍ରଥମେ କେତେ ପିଲା ତ କହନ୍ତି ଯେ ଆମେ ଚିତ୍ର ଜାଣୁନା, ବହୁତ ଗୁଡ଼ିଏ ପିଲା କହନ୍ତି ଯେ ଆମେ ଚିତ୍ର ଜାଣିନାହୁଁ, କିନ୍ତୁ ମୁଁ କହେ ଯେ ତମେ ସମସ୍ତେ ଜାଣିଛ। ସେମାନଙ୍କୁ ଯେତେବେଳେ ସିମ୍ପୁଲ ଫର୍ମରେ କିଛିଟା ଚିତ୍ର କରେଇ ଦିଆଯାଏ ସେମାନେ ସବୁଯାକ ଜାଣିଛୁ ବୋଲିକରି କହନ୍ତି। କାହିଁକି ନା ସେମାନେ ଯେଉଁ ଗୋଟେ ଅକ୍ଷର ବି ଲେଖୁଛନ୍ତି ସେଇଟା ଗୋଟେ ବି ଚିତ୍ର, ତାକୁ ଗୋଟେ ଆମେ ଭାଷା ଦେଇଛୁ, କ ଖ ବା ABCD ଯାହା। ଯେତେବେଳେ ଯୁଆଡ଼େ ଦେଖୁଛୁ ଗଛ ଗୋଟେ ଦେଖିଛୁ ତାର ଗୋଟେ ଛବିଟା ଆମ ଭିତରେ ଆଙ୍କି ଯାଉଛି। ବିଭିନ୍ନ ପ୍ରକାର ଯାହା ବି ଗୋଟେ ସବଜେକ୍ଟ ଅବଜେକ୍ଟ ଦେଖୁଛୁ ତାର ଚିତ୍ର ଆମ ଭିତରେ ଆଙ୍କି ହୁଏ। ଚିତ୍ର ବା ଆର୍ଟ ବିନା ମନୁଷ୍ୟ ବଞ୍ଚିପାରିବ ନାହିଁ, ତା ଭିତରେ ସବୁବେଳେ ଗୋଟେ ଆର୍ଟ ସେନ୍ସଟେ ପିଲା ହଉ ବୁଢ଼ା ହଉ ଯିଏ ବି ହଉ ସମସ୍ତଙ୍କ ଭିତରେ ଗୋଟେ କାମ କରୁଛି। ସେଥିପାଇଁ ତାକୁ ନେଇକରି ଆମେ କେମିତି ଆଗକୁ ବଢ଼ିବା, ପିଲାମାନଙ୍କୁ ପାଠ ପ୍ରତି ବି ଆକୃଷ୍ଟ କରିବା, ଏସବୁ ଜିନିଷ ମୁଁ ଟିକେ ଚେଷ୍ଟା କରିଥାଏ।
1: କଳା ହେଉଛି ଈଶ୍ୱରଦତ୍ତ, କିନ୍ତୁ ଏ କଳାଟି ଯେତେବେଳେ ପରିପ୍ରକାଶ କରିବାକୁ ଆମେ ଚାହୁଁ ସେତେବେଳେ ଅନେକ ବାଧା ବିଘ୍ନ ଦେଇ ଆମେ ଗତି କରୁ। ତ ଆପଣଙ୍କ ଜୀବନରେ ଯେତେବେଳେ ଆପଣ ଚିତ୍ରକଳାକୁ ନେଇ ଆଗକୁ ବଢ଼ିଛନ୍ତି ସେତେବେଳେ ବାଧା ବିଘ୍ନ ତ ଆସିଥିବା ସ୍ୱାଭାବିକ। ସେଇ କିଛି ବାଧା ବିଘ୍ନକୁ ଅତିକ୍ରମ କରି ଆପଣ ଆଜି ପର୍ଯ୍ୟନ୍ତ ଯେଉଁ ପହଞ୍ଚିଛନ୍ତି ସେ ବାଧା ବିଘ୍ନ ଗୁଡ଼ିକ ଆପଣଙ୍କୁ କେବେ ପ୍ରତିବନ୍ଧକ ସାଜିନି ଆଗକୁ ବଢ଼ିବାରେ?
0: ନା କରିନି, କାହିଁକି ମୋର ଗୋଟେ ପ୍ରକୃତି ଯେତେ ବି ବାଧା ବିଘ୍ନ ଆସିଲେ ବି ମୁଁ ସେଇଠି ବେଶୀ ହତୋତ୍ସାହ ହୁଏନି, ପୁରା ପେସେନ୍ସ ଗୋଟେ ମୋର ଅଛି। ମନେକର କୌଣସି କାରଣବଶତଃ କେଉଁଠି ଗୋଟେ କିଛି କାମ କଲି ସେଇଟା ମନେକର କିଏ ଆଦୃତ ନକଲା କି କିଛି ଅସୁବିଧା ହେଲା, କୌଣସି କାମ ମୋତେ କରିବା ପାଇଁ କୁହାଗଲା ବନ୍ଦ ହୋଇଗଲା କି ଏମିତି କିଛି ବି ଯାହା ବି ବାଧା ବିଘ୍ନ ଚିତ୍ର କରିବା କ୍ଷେତ୍ରରେ ହୁଏ, ପେସେନ୍ସ ନେଇକରି ତାକୁ ଚିନ୍ତା କରେନି କୌଣସି ପ୍ରକାର ବାଧାକୁ। ସେଥିପାଇଁ ବୋଧେ ମୁଁ ବହୁତ ପ୍ରକାର କାମ କରିପାରିଛି। ମନେକର ଗୋଟେ ଗୋଟେ କାମ କଲାବେଳକୁ ଟିକେ ଅସୁବିଧା ବି ରହେ, ସେଇ ଅସୁବିଧା ହେଲେ ବି ମୁଁ ତାକୁ କେମିତି କରି ମେକଅପ୍ କରିକିରି ତାକୁ ଆଗେଇବି ସେଇଟା ସବୁବେଳେ ଚେଷ୍ଟା କରିଥାଏ। ସେଥିପାଇଁ ସେଇ ବାଧା ବିଘ୍ନ ଗୁଡ଼ାକ ଅସୁବିଧାରେ ପକେଇନି। ବାଧା ବିଘ୍ନ ତ ଆସିବ ଜୀବନରେ, ସେଇଟା କିନ୍ତୁ ମୋ ଜୀବନରେ ଯେତେ ଆସିଲେ ବି ସେଇଟାକୁ ମୁଁ ଏଡ଼େଇ ଦେଇ ଆରାମରେ ଚାଲିଛି।
1: ଆପଣ ଚିତ୍ରକଳାକୁ ନେଇକି ଅନେକ କିଛି କାର୍ଯ୍ୟ କରିଛନ୍ତି, କିଛି କାମ ଯାହା ଆପଣଙ୍କୁ ଶାନ୍ତି ପ୍ରଦାନ କରିଛି ଏଇ ଚିତ୍ରକଳାକୁ ନେଇ?
0: ତ ଯାହା ଲାଗେ ମୁଁ ଯେଉଁ ଛୁଆଙ୍କ ଭିତରେ ପ୍ରଥମେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ମୋର ଯେଉଁ କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ 21 ବର୍ଷ ହୋଇଗଲାଣି

0: ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ନାଁରେ କରୁଛି। ତା ପୂର୍ବରୁ 10 ବର୍ଷ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମୁଁ ସେଇଟା କରୁଥିଲି। ବର୍ତ୍ତମାନ 31 ବର୍ଷ ହୋଇଗଲାଣି ସେଇ ଆର୍ଟ କ୍ଷେତ୍ରରେ କରୁଛି। ସେଇଟା ଶିଶୁମାନଙ୍କ ପାଇଁ ନର୍ସରୀରୁ 10ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଇଟା କରାଯାଇଥାଏ। ପ୍ରତିବର୍ଷ ନଭେମ୍ବର 12 ତାରିଖରେ ଏହାର ପୁରସ୍କାର ବିତରଣୀ ଉତ୍ସବ ମହାବୀର ସାଂସ୍କୃତିକ ଅନୁଷ୍ଠାନରେ ହୋଇଥାଏ ଏବଂ ଏହାର କମ୍ପିଟିସନଟା ପ୍ରାୟ ଏପ୍ରିଲ ମାସରୁ ଆରମ୍ଭ କରିକି ଆପଣଙ୍କର ସେପ୍ଟେମ୍ବର 30 ପର୍ଯ୍ୟନ୍ତ ହୋଇଥାଏ। ହଜାର ହଜାର ପିଲା ପାର୍ଟିସିପେଟ କରିଛନ୍ତି ଏବଂ ଆମ ଭାରତର ବିଭିନ୍ନ ରାଜ୍ୟରୁ ସବୁ କର୍ଣ୍ଣରରୁ ବହୁତ ପିଲା ପାର୍ଟିସିପେଟ କରିଥାନ୍ତି ଏବଂ ସେମାନଙ୍କ ପାଇଁ ଆମେ ପୁରସ୍କାର ତଥା ଏକ କ୍ୟାଟଲଗ୍ ତିଆରି କରି ସେମାନଙ୍କର ପ୍ରୋତ୍ସାହନ କରିବା ପାଇଁ ସବୁ ପିଲାଙ୍କୁ ଆମେ ସାର୍ଟିଫିକେଟ୍ ଦେଇଥିଲୁ। ଗତ ବର୍ଷ 8000 ଖଣ୍ଡେ ଆମର ପାର୍ଟିସିପେଟ୍ ହୋଇଥିଲେ, ସେମାନେ ସମସ୍ତଙ୍କୁ ଆମେ ମାନେ ସାର୍ଟିଫିକେଟ୍ ପୁରା ହାର୍ଡ଼ କପି ଦେଇଥିଲୁ। ଏହା ଛଡ଼ା ଶହ ଶହ ପିଲା ପୁରସ୍କୃତ ହୁଅନ୍ତି, ପିଲାମାନେ ଜଗିଥାନ୍ତି ନେକ୍ସଟ ବର୍ଷ ହେଲେ ହେବ କମ୍ପିଟିସନ ବୋଲିକରି ମୋତେ ବାଟରେ ଘାଟରେ ଦେଖିଲେ ବି ପଚାରନ୍ତି, ସେଇଟା ମୋତେ ବହୁତ ଖୁସି ଲାଗେ।
1: ମାନେ ଆପଣଙ୍କର ଉଦ୍ୟୋଗ ପିଲାମାନଙ୍କୁ ଚିତ୍ରକଳା ପ୍ରତି ଆକୃଷ୍ଟ କରିପାରିଛି
0: ବେଶ, ସ୍ପେଶାଲି କଳାହାଣ୍ଡିରେ, ଯେହେତୁ କଳାହାଣ୍ଡି ଏକ କଳାର ହାଣ୍ଡି, ଏଇଠି କଳା ଭରପୁର ଅଛି, କିନ୍ତୁ ତାକୁ ଆହୁରି ଟିକେ ଆଗକୁ ନେବା ପାଇଁ ଏହି ଜିଲ୍ଲାର ସବୁ ପିଲା ଯେମିତି କଳା କ୍ଷେତ୍ରରେ ଆଗେଇବେ, କଳାହାଣ୍ଡିର ଚାରିଆଡ଼େ ଗୋଟେ ଆର୍ଟ ଉପରେ ଗୋଟେ ରିଭଲ୍ୟୁସନ୍ ସୃଷ୍ଟି ହେବ, ସେଇଟା ମୋର ଲକ୍ଷ୍ୟ ସବୁବେଳେ ହେଇ ରହିଛି।
1: ଯେତେବେଳେ ହଜାର ହଜାର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି, ଆପଣଙ୍କୁ ତାର ମୂଲ୍ୟାୟନ କରିବା ନିହାତି କଷ୍ଟ ହେଉଥିବ। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଇ ଆପଣ ଚିତ୍ରକଳାକୁ ମୂଲ୍ୟାୟନ କରିଥାନ୍ତି?
0: ଗୋଟେ ଦିଗ ଦେଖିବାକୁ ପଡ଼େ। ବାସ୍ତବିକ ଶିଶୁମାନଙ୍କର ଚିତ୍ରର ମୂଲ୍ୟାୟନ କରିବା ଏକ କଷ୍ଟକର ବ୍ୟାପାର। ଏତେ ଗୁଡ଼ିଏ ପିଲାଙ୍କର ଚିତ୍ରକୁ ଆମେ ମାନେ ମୂଲ୍ୟାୟନ କରିବା ପାଇଁ ଗୁଡ଼ାଏ କ୍ରାଇଟେରିଆ ରଖିଥାଉ। ମନେ କରନ୍ତୁ ଗୋଟିଏ ସ୍କୁଲରୁ ବହୁତ ଗୁଡ଼ିଏ ଚିତ୍ର ଆସିଥିବ, ଗୋଟେ ଇଣ୍ଟେରିୟର ପକେଟରୁ, ସେଇଠି ହୁଏତ ଭଲ ଚିତ୍ର ଆସିନଥାଏ, କିନ୍ତୁ ଆମେ ଚେଷ୍ଟା କରୁ ସେଇଠି ନିଶ୍ଚୟ ଗୋଟେ ପ୍ରାଇଜ୍ ଦେବା ପାଇଁ। ହୁଏରେଜ୍ ଆପଣ ଅର୍ବାନରେ ଦେଖିବେ ଗୋଟିଏ ସ୍କୁଲରୁ ବହୁତ ଗୁଡ଼ିଏ ପିଲା ଆର୍ଟ ସ୍କୁଲକୁ ପଢ଼ି ଯାଉଛନ୍ତି, ସେଠି ବହୁତ ଗୁଡ଼ିଏ ଚିତ୍ର ବଢ଼ିଆ ଥିବ ଯେଉଁଟାକି ସେମାନଙ୍କର ତୁଳନାରେ ସମାନ ନଥିବ। ତ ସେଇ ଜାଗାରେ ଗୋଟିଏ ମାପକାଠିରେ ଆମେ ଯଦି କରିକିରି ପ୍ରାଇଜ୍ ଦେବା, ଆସନ୍ତା ବର୍ଷମାନଙ୍କରେ ପିଲାମାନେ ଆଉ ଆକୃଷ୍ଟ ହେବେ ନାହିଁ। ପର୍ବପର୍ବାଣି, ଯେକୌଣସି ବୃତ୍ତି, ପ୍ରକୃତି ଓ ଜୀବନ ଉପରେ ଚିତ୍ର ବା ଯେକୌଣସି ସିନେରୀ ବା ଲ୍ୟାଣ୍ଡସ୍କେପ୍, ମାନେ ଏଇଠି ସବୁ ପ୍ରକାର କରିହେବ। ଆମେ ଏଇ ଟପିକ୍ଟା ଏଥିପାଇଁ ଦେଇଛୁ ଯେ ପିଲାର ଇମାଜିନେସନ୍ ଗୁଡ଼ାକ ଆସୁ ଏବଂ ସେମାନେ କିଛି କରନ୍ତୁ।
1: ଚିତ୍ରକଳାରେ ତ ଅନେକ ପରିବର୍ତ୍ତନ ଦେଖାଦେଲାଣି, ଆପଣ ଏମିତି କ'ଣ ଅନୁଭବ କରନ୍ତି ପୁରାତନ ଚିତ୍ରକଳା ଆଉ ବର୍ତ୍ତମାନର ଯେଉଁ ଆଧୁନିକ ଚିତ୍ରକଳା ବା ମଡ଼ର୍ଣ୍ଣ ଆର୍ଟ କୁହାଯାଉଛି, ସେଥିରେ ପ୍ରମୁଖ ବିଭେଦ କ'ଣ ଆପଣ ଅନୁଭବ କରନ୍ତି?
0: ହଁ, ଗୋଟେ ଯୁଗ ଥିଲା ଯେତେବେଳେ କି ରିଏଲିଷ୍ଟିକ୍ କାମ ଉପରେ ବହୁତ ପ୍ରାଧାନ୍ୟ ଦିଆଯାଉଥିଲା ଓ ସେହି ସମୟରେ ଲିଓନାର୍ଡ଼ୋ ଡା ଭିନ୍ସି କହନ୍ତୁ, ଅନ୍ୟାନ୍ୟ ଯେଉଁ ସବୁ ବଡ଼ ବଡ଼ ଚିତ୍ରକର, ସେମାନେ ସବୁ ରିଏଲିଷ୍ଟିକ୍ କାମ ଗୁଡ଼ାକ ସବୁ ସେତେବେଳେ କରୁଥିଲେ। ଆମର ରାଜା ବିମାଧର ବର୍ମା ଏଭଳି ବହୁତ ଗୁଡ଼ିଏ ରିଏଲିଷ୍ଟିକ୍ କାମ କରୁଥିଲେ, କିନ୍ତୁ ଗୋଟେ ସମୟ ଆସିଲା, ତାପରେ ଯେଉଁ ଗୋଟେ ଚେଞ୍ଜ ଆସିଲା, ସେତେବେଳେ ସବୁ ବିଭିନ୍ନ ପ୍ରକାର ଇମ୍ପ୍ରେସନିଜମ୍, ବହୁତ ପ୍ରକାର ଇନଷ୍ଟଲେସନ୍, ଏମିତି ବହୁତ ପ୍ରକାରର ଜିନିଷ ଆସିଗଲାଣି ଏବେ, ଯେଉଁଟାକି ମାନେ ଆର୍ଟର ବହୁତ ପ୍ରକାରର ଦିଗ, ଆପଣଙ୍କର ଆର୍ଟ କ୍ଷେତ୍ରରେ ଏତେ ଦିଗ ଆସିଲାଣି ଯେ ସେଗୁଡ଼ାକ ନେଇକରି ଅନ୍ୟମାନେ ସବୁ ବିଭିନ୍ନ ପ୍ରକାର ଏକ୍ସପେରିମେଣ୍ଟ କରୁଛନ୍ତି ଏବଂ ନୂଆ ନୂଆ ଫର୍ମ ଗୁଡ଼ାକ ବାହାରୁଛି, ସେଇଟା ସବୁ ହେବା ଦରକାର। ସବୁବେଳେ ଗୋଟେ ପ୍ରକାର ଜିନିଷ ହେଲେ ବି ସମସ୍ତଙ୍କୁ ମଜା ଲାଗିବନି, ଗୁଡ଼ାଏ ପ୍ରକାର ଯେଉଁ ଜିନିଷ ଅଛି ତାକୁ ସବୁ ଯେଉଁ ଏକ୍ସପେରିମେଣ୍ଟ କରିକି ବର୍ତ୍ତମାନ ମଡ଼ର୍ଣ୍ଣ ଫର୍ମର ଜିନିଷ ଗୁଡ଼ାକ ଆସୁଛି, ତାକୁ ଆମେ ସ୍ୱାଗତ କରିବାକୁ ପଡ଼ିବ ଏବଂ ତାକୁ ନେଇକରି ଗୁଡ଼ାଏ କାମ ହେଉଛି।
1: ନିଶା ରୂପରେ ଜଣେ ଚିତ୍ରକଳାକୁ ନେଇପାରନ୍ତି, କିନ୍ତୁ ପେଶା ରୂପରେ ଜଣେ ଚିତ୍ରକଳାକୁ ନେଇ ପେଟ ପୋଷି ପାରିବେ କି ଆଜିର ଯୁଗରେ?
0: ବହୁତ ଅଭିଭାବକ ଅଛନ୍ତି, ଜାଣନ୍ତି ନାହିଁ। ମୋ ବାପା ଯେତେବେଳେ ମୁଁ ଚିତ୍ର କରୁଥିଲି ସେତେବେଳେ କହୁଥିଲେ, ଯେତେବେଳେ ମୁଁ ଟିକେ ଚିତ୍ର ବେଶୀ କରିଦେଉଥିଲି ସେତେବେଳେ କହୁଥିଲେ, ଆରେ ପାଠ ପଢ଼, ଏଇସବୁ ଚିତ୍ର କରିକିରି କ'ଣ ହେବ। ସେମିତି ଅନେକ ଯେଉଁ ମାନେ ପୁରୁଣା ଆର୍ଟିଷ୍ଟ ଅଛନ୍ତି, ସେମାନେ ଏଇ ଜିନିଷ ହିଁ କହନ୍ତି, ତାଙ୍କ ବାପା ମାଆ ମାନେ ମନା କରନ୍ତି ବୋଲି। ଯେମିତି ଆମର ପ୍ରଭାସ ଆଜ୍ଞା ନିଜେ କହନ୍ତି, ଏଇଠି ଜଣେ ପ୍ରସିଦ୍ଧ ଚିତ୍ରକର, ସେ କହନ୍ତି ତାଙ୍କ ବାପା ସେ ଯେଉଁ ବଇଁଶୀ ବଜାଉଥିଲେ ସେଇଟା ପୋଡ଼ି ଦେଉଥିଲେ, ଏମିତି ବହୁତ ବାପା ମାଆ ଅଛନ୍ତି ସେସବୁ କହୁଥିଲେ। କିନ୍ତୁ ବର୍ତ୍ତମାନ ଗୋଟେ ଯୁଗ ଆସିଲାଣି ଯେ ଆର୍ଟକୁ ନେଇକରି ବହୁତ ଏତେ ଫିଲ୍ଡ ଅଛି, ଆମେ ସହଜରେ ମାନେ ଜାଣିବାନି। ଦେଖନ୍ତୁ ଆପଣଙ୍କର ଏବେ ବର୍ତ୍ତମାନ ଆନିମେସନ୍,

0: ମେସନରେ ଗୋଟେ ପିଲା ବସିକରି କମ୍ପ୍ୟୁଟରରେ ଯେଉଁ ମାନେ କରୁଛି ଆପଣଙ୍କର ଅବତାର ଏଇଭଳିଆ ଅନେକ ଗୁଡ଼ିଏ ଚିତ୍ର ସେଇ ଆନିମେସନ୍ ମାଧ୍ୟମରେ ହେଉଛି ଏବଂ କୋଟି କୋଟି ଟଙ୍କା ସେମାନେ ପାଉଛନ୍ତି। ଏହା ଛଡ଼ା ଫ୍ୟାସନ୍ ଡିଜାଇନିଂ ଏବଂ ଆମ ଆପଣଙ୍କର ଆର୍ଟରେ ବି ଆପଣଙ୍କର ଫାଇନ୍ ଆର୍ଟ ସ୍କଲ୍ପଚର ଆପଣଙ୍କର ଗ୍ରାଫିକ ବିଭିନ୍ନ ପ୍ରକାର ଜିନିଷ ମାନେ ଆର୍ଟର ଫିଲ୍ଡ ଅଛି ବୋଧେ। ସେଇଟା ଯଦି ଆମେ ଡିସ୍କସନ୍ କରିବା ତାହେଲେ ଗୋଟେ ଦିନ ପଳାଇଯିବ। ଆପଣଙ୍କୁ ସାଧା ଗୋଟିଏ ଲୋକ ଯଦି କମର୍ସିଆଲ ଆର୍ଟ କଲା ସାଇନ୍ ବୋର୍ଡ଼ ଲେଖିଲା ଯଦି ପରଫେକ୍ଟ ହୋଇଗଲା ତାହେଲେ ବହୁତ କିଛି ସେ କାମ କରିପାରିବ। ସେମିତି ଆପଣଙ୍କର ଆର୍ଟକୁ ନେଇକରି ବର୍ତ୍ତମାନ ବହୁତ ପ୍ରକାରର ଏକ୍ସପେରିମେଣ୍ଟ ଚାଲିଛି ଯେମିତି ମାନେ ଅଭିନୟ କ୍ଷେତ୍ରରେ ବି ଏମିତି ବହୁତ ପ୍ରକାର ଅଛି ଯେଉଁଟାକି ତା ଉପରେ ସମସ୍ତଙ୍କୁ ମାନେ ସଚେତନ କରାଇବାକୁ ପଡ଼ିବ। ଆଉ ଲୋକ ବି ସଚେତନ ହେଲେଣି ଆର୍ଟ କ୍ଷେତ୍ରରେ ସେମାନେ କରୁଛନ୍ତି। ଏବେ କଲେଜରେ ଆପଣଙ୍କର ପ୍ଲସ୍ ଟୁରେ ଆର୍ଟ ରଖା ହେଲାଣି। ଯେଉଁମାନେ ସବୁ ଶିଖିନାହାନ୍ତି ସେମାନେ ଅନ୍ୟମାନଙ୍କ ଠାରୁ କରାଇବା ପାଇଁ ଚାହୁଁଛନ୍ତି। ଅନ୍ୟମାନଙ୍କ ଠାରୁ କରାଇବା ଦ୍ୱାରା ସେମାନଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି। ତ ଏମିତି ଅନେକ ଜିନିଷ ଅଛି ଯେଉଁଟାକି ଆରାମରେ ଆର୍ଟକୁ ନେଇକରି ଲୋକ ପେଟ ପୋଷିପାରିବ।
1: ଏଇ ଚିତ୍ରକଳାକୁ ନେଇ ଆପଣ କେଉଁ କେଉଁ ସ୍ତରକୁ ଯାଇଛନ୍ତି, କେଉଁ କେଉଁ ଠାକୁ ଯାଇଛନ୍ତି, ଆଉ ସେଠାରେ ଯାଇଥିବା ମଧ୍ୟରେ ଆପଣଙ୍କର କେଉଁ ଅନୁଭୂତି ଯାହା ଆଜି ବି ଆପଣଙ୍କୁ ମନେ ପଡ଼େ?
0: ଆର୍ଟ କ୍ଷେତ୍ରରେ ଗୁଡ଼ାଏ କାମ କଲେ ପରେ ମୁଁ ଟିଚରସିପ୍ କରୁଥିଲି ସେତେବେଳେ ଏଇ ଯେଉଁ TLM ଏବଂ ଶିକ୍ଷା କ୍ଷେତ୍ରରେ ପେଡ଼ାଗୋଜି ଉପରେ କରିବା ପାଇଁ ଭୋପାଳ ଆମେ ଗୋଟେ ଥର ଯାଇଥିଲୁ। ସେଇଠି ଗୋଟେ ନ୍ୟାସନାଲ୍ ଲେବୁଲ୍ର ଗୋଟେ କନଫରେନ୍ସଟେ ହୋଇଥିଲା ଓ ସେଇଠି ପୁରା 15 ଦିନ ଧରିକରି ଗୁଡ଼ାଏ କାମ ପିଲାଙ୍କ ଉପରେ କେମିତି ବିଭିନ୍ନ ପ୍ରକାର TLMକୁ ନେଇକରି ଶିକ୍ଷାଦାନ ଦିଆଯାଇପାରିବ, ପିଲା କେମିତି ଆକୃଷ୍ଟ ହେବେ ସେ ଉପରେ କାର୍ଯ୍ୟକ୍ରମ ହୋଇଥିଲା। ଏହା ଛଡ଼ା ଯେତେବେଳେ SSC ଷ୍ଟାର୍ଟ ହେଲା ସେତେବେଳେ ମଧ୍ୟ ମୁଁ CRC ଭାବରେ ଯୋଗ ଦେଇଥିଲି ଏବଂ ଭୁବନେଶ୍ୱରକୁ ଅନେକ ଥର ଯାଇଛି। ଯେତେବେଳେ ବହି ଲେଖିବା ପାଇଁ ବି ମାନେ ସେତେବେଳେ ନୂଆ କରି ଆମର ଯେଉଁ ପୁରୁଣା ବହିକୁ ଚେଞ୍ଜ କରିକରି ଯେତେବେଳେ ନୂଆ ବହି ତିଆରି ହେଲା, ପିଲାମାନଙ୍କର ହସ ଖେଳ ଗଣିତ ଖେଳ ଏଗୁଡ଼ା ସବୁ ହେଲା, ସେତେବେଳେ ବହି ପ୍ରିପେୟାର କରିବା ପାଇଁ ମଧ୍ୟ ଭୁବନେଶ୍ୱର ଯାଇଥିଲି। ସେଗୁଡ଼ାକ ସବୁ ଅନୁଭୂତି, ବହୁତ ବଡ଼ ଅନୁଭୂତି। ଏହା ଛଡ଼ା TLM ଉପରେ ବି ଷ୍ଟେଟ୍ ରିସୋର୍ସ ପର୍ସନରେ ଯେଉଁ ଗୁଡ଼ାଏ କାମ କରିଥିଲୁ ସେଇଟା ସବୁ ମୋର ମନେ ରହିଯାଇଛି।
1: ଚିତ୍ରକଳାକୁ ନେଇକି ତ ଆପଣ ଅନେକ କାମ କରିଛନ୍ତି, କିନ୍ତୁ ଏବେ ମଧ୍ୟ ଅନେକ ପ୍ରତିଭା ଏମିତି ରହିଯାଉଛି ଯେଉଁଟାକି ବଣମଲ୍ଲି ବଣରେ ଫୁଟି ମଉଳିଗଲା ପରି ସେ ପ୍ରତିଭାଗୁଡ଼ିକ ମଉଳି ଯାଉଛି। ସେଭଳି ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆପଣ କ'ଣ କିଛି କରିଛନ୍ତି କି?
0: ହଁ, ସେଇଟା କାହିଁକି ହେଉଛି ନା ଆମେ ପ୍ରୋତ୍ସାହନ ଦେଇପାରୁନାହୁଁ ଆର୍ଟ କ୍ଷେତ୍ରରେ ବା ଅନ୍ୟ ଅନ୍ୟ କ୍ଷେତ୍ରରେ ଆମେ ଗୁଡ଼ାଏ ଲୋକଙ୍କୁ ପ୍ରୋତ୍ସାହିତ କରିପାରୁନାହୁଁ। କେମିତି ନା ମନେକର ଗୋଟେ କିଛି କମର୍ସିଆଲ କାମ କରିବା ପାଇଁ ଚାହୁଁଛି ବା ଜଣେ ଫାଇନ୍ ଆର୍ଟ କ୍ଷେତ୍ରରେ କାମ କରିବା ପାଇଁ ଚାହୁଁଛି, ଆମେ ଯେଉଁମାନେ ସବୁ ସ୍କୁଲ ସ୍ତରରେ ବି ଅଛୁ, ଯେଉଁମାନେ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଅଛୁ, ସେମାନେ ଛୁଆଙ୍କ ଭିତରେ ଆର୍ଟକୁ ଜ୍ଞାନକୁ ବଢ଼ାଇବା ପାଇଁ ଆମେ କିଛି କାର୍ଯ୍ୟକ୍ରମ କରୁନାହୁଁ। ଯେମିତି ସେଇ ସ୍କୁଲ ସମୟରେ ଗୁଡ଼ାଏ ଆର୍ଟିଷ୍ଟ ହେଉ କିମ୍ବା ଅନ୍ୟ ଯେଉଁମାନେ ସ୍କିଲ ପର୍ସନ୍ ଅଛନ୍ତି ସେମାନଙ୍କୁ ସବୁ ଡାକିକରି ଯଦି ଆମେ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିଛି କରୁଥାନ୍ତୁ ତାହେଲେ ସେମାନେ ସମସ୍ତେ ଆହୁରି ବଢ଼ନ୍ତେ। ଏବେ ବି ଗାଁମାନଙ୍କରେ ବଢ଼ିଆ ଚିତ୍ର କରିବା ପିଲା ଅଛନ୍ତି, କିନ୍ତୁ ତାଙ୍କ ପାଖକୁ ଆମେ ପହଞ୍ଚି ପାରୁନୁ ବା ତାକୁ ସୁବିଧା ଦେଇପାରୁନୁ। କିମ୍ବା ଆର୍ଟର ଯେଉଁ ଫିଲ୍ଡ ଅଛି ମାନେ ଆର୍ଟକୁ ନେଇକରି ଆମେ ପରିବାର ପୋଷଣ ବା ପେଟ ପାଟଣା ପୋଷଣ କରିପାରିବୁ, ଏଇ ଜିନିଷଟା ଆଜିର ଦିନରେ ବି ବହୁତ ଲୋକ ଜାଣିନାହାନ୍ତି। ଏଇ କ୍ଷେତ୍ରରେ ସ୍କିଲ୍ ଡେଭଲପମେଣ୍ଟ ଯେଉଁ 9ମ 10ମ ଶ୍ରେଣୀ ଛୁଆମାନଙ୍କୁ ତାକୁ ନେଇକରି ପାଥେୟ କରିକରି ଆମର ଜୀବନ ବଞ୍ଚିପାରିବା କୁହାଯାଇଥିଲା, ସେଥିପାଇଁ ସେଇ ସବୁରୁ ମୁଁ ଗୁଡ଼ାଏ ଜିନିଷ ଜାଣିଛି ଏଇଟା ଯେ ଏଇଟା ନେଇକରି ନିଶ୍ଚୟ କିଛି କରିହେବ।
1: ଏଇ ଚିତ୍ରକଳାକୁ ନେଇ ଆପଣ ତ ଅନେକ କାର୍ଯ୍ୟ କରିଛନ୍ତି, ଅନେକ ପ୍ରତିଯୋଗିତା କରାଉଛନ୍ତି, ଅନେକ ପ୍ରତିଭାକୁ ଚୟନ କରୁଛନ୍ତି। କେତେବେଳେ ଏମିତି ହେଇଛି ଯେ ଆପଣ ପ୍ରତିଯୋଗିତା ହେଉ କିମ୍ବା ଯେକୌଣସି ସ୍ଥିତିରେ ଦ୍ୱନ୍ଦ୍ୱ ଉପୁଜିଛି ଆଉ ତାର ସମାଧାନ ପାଇଁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି?
0: ହଁ, ବହୁତ ଗୁଡ଼େ ସମୟରେ ଆସେ ଏମିତି। ଜଜିଂ କ୍ଷେତ୍ରରେ ମୋତେ ପ୍ରାୟ ସବୁ ଜାଗାରେ ମୋତେ ଡାକନ୍ତି, ଅଫିସିଆଲ ସ୍ତରରେ ବି ଏବଂ ବିଭିନ୍ନ ଅନୁଷ୍ଠାନ ମାନେ ବି ପ୍ରାୟ ମୋତେ ଜଜିଂ ପାଇଁ ଡାକନ୍ତି। ଏବଂ ଯେତେବେଳେ ମୁଁ ଜଜ୍ ହେବା ପାଇଁ ଯାଏ ସେତେବେଳେ ଚେଷ୍ଟା କରେ ଯେ ପିଲାଙ୍କ ପ୍ରତି ଯେମିତି କିଛି ବି ଅନ୍ୟାୟ ହେବ ନାହିଁ, ତାର ପ୍ରତ୍ୟେକ ଦିଗକୁ ଦେଖିକରି କେମିତି ଆର୍ଟକୁ ଚୟନ କଲାବେଳେ ତାର ଅନେକ ଗୁଡ଼ିଏ ଦିଗ ଅଛି, ତାର ଡ୍ରଇଂ ଫର୍ମ କେମିତି ଅଛି, ସେ କଲର୍ କେଉଁ କଲର୍ ୟୁଜ୍ କରୁଛି, କେମିତି କରିଛି, ତାର ଲାଇଟ୍ ଆଣ୍ଡ ସେଡ଼୍ କେମିତି ଦେଇଛି, ଗୁଡ଼ାଏ ଜିନିଷ ଅଛି। ତ ଏମିତି ଗୋଟେ ଗୋଟେ ସମୟ ଆସେ

0: ଯେଉଁଟାକି ପାଖାପାଖି ଚିତ୍ରମାନେ ଆସେ, ତାକୁ କେଉଁଟା ଏଇଟାକୁ ଫାଷ୍ଟ କରିବି ନା ସେଇଟାକୁ ଫାଷ୍ଟ କରିବି ନା ୟାକୁ ସେକେଣ୍ଡ କରିବି ତାକୁ ସେକେଣ୍ଡ, ଏଇ ଯେଉଁ ଜିନିଷ ଭିତରେ ଗୋଟେ କଣ୍ଟ୍ରୋଭର୍ସି ଆସେ, କିନ୍ତୁ ସେଇ ସମୟରେ ଧୈର୍ଯ୍ୟ ଧରି ତା'ର କେତେଟା ପ୍ଲସ୍ ପଏଣ୍ଟ ଅଛି, ୟାର କେତେଟା ପ୍ଲସ୍ ପଏଣ୍ଟ ଅଛି, ଯେତେବେଳେ ଆମେ ବାହାର କରିଦେଉ ସେତେବେଳେ ଅଟୋମେଟିକାଲି ସେଇଟା ପୁରା ଡିଫାଇନ୍ ହୋଇଯାଏ ଏବଂ କାହାକୁ ଫାଷ୍ଟ କରିବି ବା କାହାକୁ ସେକେଣ୍ଡ କରିବି ଏଇ ଜିନିଷଗୁଡ଼ାକ ଆସିଯାଏ। କେବଳ ଯେଉଁମାନେ କରିପାରନ୍ତିନି ସେମାନେ କ'ଣ ହୁଏ ନା, ସେମାନଙ୍କର ମନ ଭିତରେ ଗୋଟେ ନିଜର ସ୍କୁଲର ଛୁଆ କି ନିଜର ଆର୍ଟ ସ୍କୁଲର ଛୁଆ କି ଆଉ କିଏ ମୋର ରିଲେଟିଭ୍ର ଛୁଆ, ଏଇ ଯେଉଁ ଚିନ୍ତାଧାରା ଯଦି ମନ ଭିତରକୁ ଆସିଗଲା ତାହେଲେ ତୁମକୁ ଡିଫାଇନ୍ କରିବାଟା ଟିକିଏ କଷ୍ଟ ହୋଇଯାଏ। କିନ୍ତୁ ସେଇଟାକୁ ଯଦି ଆପଣ ମନରୁ କାଢ଼ିଦେବେ ତାହେଲେ ନିଶ୍ଚିତ ଭାବରେ ଆପଣ ପରଫେକ୍ଟଲି ଜଜିଂ କରିପାରିବେ। ଆଉ ସେତେବେଳେ କନଫ୍ୟୁଜିଂ 19-20 ସେଗୁଡ଼ାକ ସବୁ ଆସେ, ମାନେ ପାଖାପାଖି ଯେଉଁଟା ଥିବେ ସେଗୁଡ଼ିକ ସମୟରେ କନଫ୍ୟୁଜିଂ ଆସେ, କିନ୍ତୁ ଆପଣ ସେଇଟା ଛାଡ଼ି ଯଦି ପ୍ରପର୍ଲି ଗୋଟେ ଜଜ୍ମେଣ୍ଟ ଦେବା ପାଇଁ ଚାହିଁବେ ତାହେଲେ ନିଶ୍ଚିତ ଭାବରେ କେବେ ବି କିଛି ପ୍ରୋବ୍ଲେମ୍ ହେବ ନାହିଁ।
1: ଚିତ୍ରକଳାକୁ ନେଇ ଯେତେବେଳେ ଆପଣ ସମାଜ କ୍ଷେତ୍ରରେ ଏତେ କିଛି କାମ କରନ୍ତି ସେତେବେଳେ ପାରିବାରିକ ସମୟ କମିଯାଏ ନିଶ୍ଚୟ, ଏ ସମୟରେ ଆପଣଙ୍କ ପରିବାରରେ କିଛି ଦ୍ୱନ୍ଦ୍ୱ ଉପୁଜେ କି?
0: ହଁ, ଦ୍ୱନ୍ଦ୍ୱ ଉପୁଜିଛି, କିନ୍ତୁ ଯେତେବେଳେ ନୂଆ ନୂଆ ମୁଁ ବାହା ହୋଇଥିଲି ସେଇ ସମୟରେ ଟିକେ ଏସବୁ ଜିନିଷ ହେଉଥିଲା, କିନ୍ତୁ ଧୀରେ ଧୀରେ ଏମିତି ଗୋଟିଏ ସିଚୁଏସନ୍ ଆସିଲା ଯେ ମୋ ସ୍ତ୍ରୀ ବୁଝିଗଲା ଯେ ମୋର ସ୍ୱାମୀଙ୍କର କ'ଣ ସବୁ କାମ, କାହିଁକି ନା ଯେତେବେଳେ ଅନ୍ୟମାନେ ଆସନ୍ତି ଆମ ଘରକୁ ମୋ ବାବଦରେ କହନ୍ତି ସେଇଠୁ ସେ ଇନ୍ସପାୟର୍ ହୋଇଗଲା ଏବଂ ତା'ପରେ ପରେ ତା'ର ସହଯୋଗ ପାଇଁ ହିଁ ମୁଁ ଆଜି ଏତିକି ଗୁଡ଼ିଏ ଜାଗାରେ ତା'ମାନେ ସାମିଲ ହୋଇପାରୁଛି, ମାନେ ସବୁ କାମ କେମିତି ଠିକ୍ ସମୟରେ ଖାଇବାକୁ ଦେବା ବା ଅନ୍ୟ କିଛି ଜିନିଷ କି ଲେଟ୍ ହେଲା କ'ଣ ହେଲା, ମାନେ କିଛି ଜାଗାରେ କ'ଣ ହୁଏ ନା ମାନେ ଝଗଡ଼ା ସୃଷ୍ଟି ହୁଏ, ଯେଉଁଟାକି ସେଇ ଜିନିଷଟା ଆମ ଭିତରେ ହେଇନି, ବରଂ ସେ ସହଯୋଗ କରୁଛି, ସେ ଜାଣୁଛି ଯେ ମୋର ଗୁଡ଼ାଏ କାମ ଏବଂ ସେମାନଙ୍କର ଭଲ ପାଇଁ ମୁଁ ଯାଉଛି ଏବଂ ଅଧିକ ସମୟ ସିଆଡ଼େ ଖର୍ଚ୍ଚ କରୁଛି, ସେଥିପାଇଁ ସେ ବରଂ ଖୁସି ହୁଏ ଏବଂ ବହୁତ ପ୍ରକାର ସାହାଯ୍ୟ କରେ। ତା ଛଡ଼ା ମୋର ମା, ମୋର ଭାଇ ଭଉଣୀମାନେ ବି ବହୁତ ମୋତେ ମାନେ ସାହାଯ୍ୟ କରୁଥିଲେ, ଯାହାଦ୍ୱାରା କି ଆଜି ମୁଁ ଏହି ସ୍ତରକୁ ଆସିପାରିଛି।
1: ଶ୍ରୋତାବନ୍ଧୁ ଶୁଣିଲେ ତ, ଜଣେ ସଫଳ ପୁରୁଷ ପଛରେ ସବୁବେଳେ ଜଣେ ନାରୀର ହିଁ ହାତ ଥାଏ, ସେ ମା ରୂପରେ ହୋଇପାରେ, ସ୍ତ୍ରୀ ରୂପରେ ହୋଇପାରେ, ଭଉଣୀ ରୂପରେ ହୋଇପାରେ କିମ୍ବା ବିଭିନ୍ନ ରୂପରେ ହୋଇପାରେ। ତ ସାର୍, ଆପଣ ଯେତେବେଳେ ଚିତ୍ରକଳାକୁ ନେଇ ପ୍ରଥମେ କୌଣସି ଅନୁଷ୍ଠାନ ଗଢ଼ିବା ପାଇଁ ଚିନ୍ତା କଲେ ସେତେବେଳେ ଆପଣଙ୍କୁ ଅନେକ ପ୍ରତିବନ୍ଧକ ଆସିଥିବ ନିଶ୍ଚୟ, ଆପଣ ଯେତେବେଳେ ଅନୁଷ୍ଠାନଟି ଗଢ଼ିଲେ ସେତେବେଳେ କେତେ ପିଲା ଥିଲେ ଆଉ ଆଜି କେତେ ପିଲା ଅଛନ୍ତି?
0: ମୋର ଆଉ ଗୋଟେ ଏଇ ଆର୍ଟ କ୍ଷେତ୍ରରେ ଗୋଟେ ଅନୁଷ୍ଠାନଟେ ଅଛି, ଶ୍ରୀ ଅରବିନ୍ଦ ଆର୍ଟ ଆଣ୍ଡ କ୍ରାଫ୍ଟ ସ୍କୁଲ, ଆମର ଏଇଠି ଗଣେଶ ଅଗ୍ରୱାଲ ଯିଏ, ସେ ଏଇ ପାଟନାର ଅରବିନ୍ଦ ସ୍କୁଲ ବା କଳାହାଣ୍ଡିର ଅରବିନ୍ଦ ସ୍କୁଲର ସଭାପତି, ତାଙ୍କର ପ୍ରଚେଷ୍ଟାରେ ଏବଂ ତାଙ୍କର ସାହାଯ୍ୟ ସହଯୋଗରେ ମୁଁ ମାର୍କେଟ ଭିତରେ ଗୋଟେ ଅରବିନ୍ଦ ଆର୍ଟ ସ୍କୁଲ ଖୋଲିଛି। ସେଇଠି ଯେତେବେଳେ ମୁଁ ପ୍ରଥମେ କରୁଥିଲି ବହୁତ କମ୍ ପିଲା ଥିଲେ, କିନ୍ତୁ ଧୀରେ ଧୀରେ ସେଇ ସ୍କୁଲର ଅନେକ ଗୁଡ଼ିଏ ପିଲା ମାନେ ବହୁତ ବଢ଼ିଆ ଚିତ୍ର କଲେ। ମୋର ଯେହେତୁ ମୁଁ ଶିକ୍ଷକତା କରେ, ଆର୍ଟିଷ୍ଟ ସାଙ୍ଗରେ ସାଙ୍ଗରେ ଗୋଟେ ଶିକ୍ଷକତା କରେ, ସେଥିପାଇଁ ଚାଇଲ୍ଡ ସାଇକୋଲୋଜି କ'ଣ ମୁଁ ଜାଣିଛି, ବିଭିନ୍ନ କାମ ଆମର ଅଧ୍ୟୟନ ପାଇଁ ଆକୃଷ୍ଟ କରାଯାଇପାରେ କ'ଣ କଲେ ସେଇଟା ମୁଁ ଜାଣିଛି, ଏବଂ ସେଇଟା ମୋତେ ଏଇ ଆର୍ଟ କ୍ଷେତ୍ରରେ ବହୁତ କାମ ଦେଇଛି। ଆଉ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କେମିତି ଚିତ୍ର କରିବେ ଏବଂ ଚାଇଲ୍ଡ ସାଇକୋଲୋଜିକୁ ଧରିକରି ମୁଁ ଚିତ୍ର କରାଏ, ସେଥିପାଇଁ ଆଜି ବହୁତ ପିଲା ମୋଠି ମାନେ ଶହ ଶହ ପିଲା ଅଛନ୍ତି ଆଉ ସେମାନେ ବହୁତ ବଢ଼ିଆ କାମ କରୁଛନ୍ତି।
1: ଏଇ ଚିତ୍ରକଳାକୁ ନେଇ ଆପଣ କିଛି ସମ୍ମାନରେ ସମ୍ମାନିତ ହୋଇଛନ୍ତି କି?
0: ହଁ, ଏଥିପାଇଁ ଧଉଳି ଆର୍ଟ ଫେଷ୍ଟିଭାଲରେ ସମ୍ମାନିତ କରିଥିଲେ। ଆପଣଙ୍କର ଏବେ ପଶ୍ଚିମାଞ୍ଚଳରେ ବରଗଡ଼ଠାରେ କରୁଥିବା ମାନେ ସୁରଭିରେ ବି କଳାଗୁରୁ ସମ୍ମାନ ଦେଇଥିଲେ, ଏବଂ ଏହା ଛଡ଼ା ଲଳିତ କଳା ଏକାଡେମୀ ଦ୍ୱାରା ରାଉରକେଲାଠାରେ ପୁରସ୍କୃତ ହୋଇଛି। ଶିକ୍ଷକତା ପାଇଁ ମୁଁ ରାଜ୍ୟ ଶିକ୍ଷକ ପୁରସ୍କାର ବି 2011 ପାଇଥିଲି। ଗୁଡ଼ିଏ ଅନୁଷ୍ଠାନ ମଧ୍ୟ ମୋତେ ପ୍ରୋତ୍ସାହିତ କରିଛନ୍ତି ଏବଂ ସେମାନେ ସବୁ ସମ୍ମାନିତ କରିଛନ୍ତି।
1: ଏହି ସମ୍ମାନ ସହିତ ଉତ୍ତରଦାୟିତ୍ୱ ମଧ୍ୟ ବଢ଼ିଯାଏ ଯେତେବେଳେ ଆପଣ

0: ଗୋଟିଏ ଅନୁଷ୍ଠାନ ହେଉ କିମ୍ବା କୌଣସି ମାଧ୍ୟମରେ ସମ୍ମାନିତ ହୁଅନ୍ତି, ଉତ୍ତରଦାୟିତ୍ୱ ତ ବଢ଼ୁଥିବ ନିଶ୍ଚୟ?
1: ନିଶ୍ଚିତ ଭାବରେ ବଢ଼ୁଛି। ସେତେବେଳେ ସମ୍ମାନଟେ ପାଇଲା ପରେ ସମସ୍ତଙ୍କର ଗୋଟେ ଇଚ୍ଛା ହୁଏ ଯେ ମୁଁ କିଛି ଆଉ କିଛି କରିବି ଯାହାଦ୍ୱାରା କି ସମସ୍ତେ ଖୁସି ହେବେ, ମାନେ ସମସ୍ତଙ୍କର ଖୁସିରେ ନିଜକୁ ଖୁସି ମିଳେ। ଯଦି ଆପଣ ଦେଖିବେ ଅନ୍ୟମାନେ ଯଦି ଆପଣ ପ୍ରତି ଖୁସି ନାହାନ୍ତି ତାହେଲେ ଆପଣ କିଛି କରିପାରିବେନି। ସେମାନଙ୍କର ଯେଉଁ ଖୁସି, ସେମାନଙ୍କର ଯେଉଁ ଆପଣଙ୍କର ପ୍ରତି ଗୋଟେ ସଦ୍ଭାବ, ଶୁଭେଚ୍ଛା, ଏଇଗୁଡ଼ାକ ହିଁ ଆପଣଙ୍କୁ କାମ କରିବାରେ ପ୍ରୋତ୍ସାହିତ କରିଥାଏ।
0: ଆଜିର କାର୍ଯ୍ୟକ୍ରମର ଶେଷ ପ୍ରଶ୍ନ, ଯେଉଁ ଛାତ୍ରଛାତ୍ରୀମାନେ ବା ଯେଉଁମାନେ ଚିତ୍ରକଳାକୁ ନେଇ ସ୍ୱପ୍ନ ଦେଖୁଛନ୍ତି, କିଛି କଳାକୃତି କରିବା ପାଇଁ ମନ ବଳେଇଛନ୍ତି, କିନ୍ତୁ ପାରିବାରିକ ଦ୍ୱନ୍ଦ୍ୱ ହେଉ, ଅନ୍ୟାନ୍ୟ ଦ୍ୱନ୍ଦ୍ୱ ହେଉ, ଏମିତି ଅନେକ ସମସ୍ୟା ତାଙ୍କର ଉପୁଜୁଛି, ସେମାନଙ୍କ ପାଇଁ ଆପଣ କ'ଣ କହିବାକୁ ଚାହିଁବେ?
1: ହଁ, ଏଇଠି ସବୁଠୁ ବଡ଼ ଜିନିଷ ଏଇଟା ଅଛି ବହୁତ, ଆଉ ସେଥିପାଇଁ ଏକା ଆମର ବହୁତ ପିଲାମାନେ ପଛରେ ପଡ଼ିଯାଉଛନ୍ତି। କଳ ଏହା ଏକ କଳାର ରାଜ୍ୟ, ଆଗେ ସେଥିପାଇଁ ବହୁତ ସମସ୍ତେ ପ୍ରୋତ୍ସାହିତ କରିଥିଲେ, ରଜା ଠାରୁ ଆରମ୍ଭ କରିକରି ଯେଉଁମାନେ ସବୁ ଥିଲେ ଜମିଦାର ବା ଗଣ୍ଟିଆମାନେ ଥିଲେ ସେମାନେ ସବୁ ଗାଁରେ ମନ୍ଦିର କରିବା ଠାରୁ ଆରମ୍ଭ କରିକରି ବିଭିନ୍ନ ପ୍ରକାର କାର୍ଯ୍ୟ କରିବାରେ, ମାନେ ବିଭିନ୍ନ ପ୍ରକାର ସଂସ୍କୃତିର ନାଚ ଗୀତ ଯେଉଁ ସବୁ ଅଛି ସେମାନେ ସବୁ ପ୍ରୋତ୍ସାହିତ କରୁଥିଲେ। କିନ୍ତୁ ଆଜିର ଦିନରେ ସେଇଟା ଟିକିଏ ଟିକିଏ ଯଦିଓ ହେଉଛି ତଥାପି ଟିକିଏ କମିଯାଇଛି। ସେଇଟା ଯେହେତୁ ବର୍ତ୍ତମାନ ପପୁଲେସନ୍ ବେଶୀ ହୋଇଗଲାଣି ସେଥିପାଇଁ ଆମକୁ ସେଇ ପ୍ରୋତ୍ସାହନଟା ବହୁତ ଆକାରରେ ଦରକାର। ସେଇଟା କଲେ ନିଶ୍ଚିତ ଭାବରେ ସମସ୍ତେ ଆକୃଷ୍ଟ ହେବେ ଆଉ ସମସ୍ତେ କିଛି କରିବେ। ସ୍ପେଶିଆଲି କହିବି ଆମେ ଶିକ୍ଷକ ସମାଜ ନିଶ୍ଚିତ ଭାବରେ ଏଥିପାଇଁ ସବୁବେଳେ ଲାଗିବା। ସ୍କୁଲ ସ୍ତରରେ ଆମ ସ୍କୁଲକୁ ପ୍ରାୟ ସବୁ ପିଲା ଆସୁଛନ୍ତି, ଆଉ ବର୍ତ୍ତମାନ ସରକାର ତ ଚେଷ୍ଟା କରୁଛନ୍ତି ଯେ ବାହାରେ କୌଣସି ପିଲା ରହିବେନି। ତାହେଲେ ସବୁଠାରୁ ବଡ଼ ଦାୟିତ୍ୱ ହୋଇଯାଉଛି ଆମର, ଆମେ ଯେତେବେଳେ ପ୍ୟାରେଣ୍ଟ ମିଟ୍ ହେଉଛି ବା ପିଲାମାନଙ୍କ ପାଇଁ ସେମାନଙ୍କୁ ଏଇ ଯେଉଁ କଳା କ୍ଷେତ୍ରରେ ସେମାନେ କ'ଣ କରିପାରିବେ, ପିଲାମାନେ ସବୁ ପିଲା ଯେ ପଢ଼ିକରି IAS OAS ଡକ୍ଟର ଇଞ୍ଜିନିୟର ହୋଇଯିବେ କି ଅଫିସର ହୋଇଯିବେ ସେମିତି ନୁହେଁ, କିନ୍ତୁ ଏମିତି ବହୁତ ପିଲା ଅଛନ୍ତି ଯେଉଁମାନଙ୍କୁ କଳା କ୍ଷେତ୍ରରେ ଯେଉଁ ତାଙ୍କୁ ଯଦି ଟିକିଏ ପ୍ରୋତ୍ସାହିତ କରାଯାଏ ଏବଂ ସେମାନଙ୍କର ଗାର୍ଡ଼ିଆନମାନଙ୍କୁ ବୁଝାଯାଏ ଯେ କଳାର ମହତ୍ତ୍ୱ କ'ଣ, ତାଦ୍ୱାରା ପିଲାଙ୍କ କେମିତି ମାନେ ଆଗାମୀ ଦିନରେ ସେମାନଙ୍କର ସେଇ ତାକୁ ନେଇକରି ପାଥେୟ କରିକିରି ଚଳିପାରିବେ ଏବଂ ତାଦ୍ୱାରା କେମିତି ସେମାନେ ସମାଜରେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବେ ସେଇଟା ଯଦି ସମସ୍ତେ ବୁଝିଯିବେ ତାହେଲେ ନିଶ୍ଚିତ ଭାବରେ ଆଗକୁ ଉନ୍ନତି ହେବ। ଏଥିପାଇଁ ଶିକ୍ଷକମାନେ ବିଭିନ୍ନ ପ୍ରକାର ସେମିତି କଳାକାରମାନଙ୍କୁ ସ୍କୁଲକୁ ନେଇକରି ସେ ବାବଦରେ ପିଲାଙ୍କୁ ବିଭିନ୍ନ କଳାର ସ୍କିଲ୍ ବଢ଼ାଇବା ପାଇଁ କାମ କରାଇବେ ଓ ପିଲାମାନଙ୍କର ଆଗ୍ରହ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ମାନେ ତାଙ୍କୁ ପ୍ରୋତ୍ସାହିତ କରିବେ, ତାହେଲେ ନିଶ୍ଚୟ କଳାର ଉନ୍ନତି ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ।
0: ସାର୍, ଆପଣ ଏତେ ସମୟ ଧରି ଆସିଲେ ଆମ ସହିତ କଥା ହେଲେ, କଳାକୁ ନେଇ ଆପଣଙ୍କର ଜୀବନ କିପରି ସମର୍ପିତ ତାହା ଆମେ ଏବଂ ଆମର ଶ୍ରୋତାବନ୍ଧୁମାନେ ଜାଣିପାରିଲେ। ଆଶା କରୁଛୁ ଆପଣଙ୍କର ଆଗାମୀ ଜୀବନ କୁସୁମିତ ହେଉ, ଚିତ୍ରକଳାକୁ ନେଇ ଆପଣ ଯେଉଁ ପ୍ରୟାସ ଜାରି ରଖିଛନ୍ତି ଆଗକୁ ମଧ୍ୟ ଜାରି ରଖନ୍ତୁ। ଆପଣ ଏହି କାର୍ଯ୍ୟକ୍ରମକୁ ଆସିଲେ, ଅନେକ ସମୟ ଧରି ଆମ ସହିତ କଥା ହେଲେ, ସେଥିପାଇଁ ଆକାଶବାଣୀ ଭବାନୀପାଟଣା ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: राष्ट्रपति द्रौपदी मुर्मू ने कहा है कि शिक्षा सशक्तिकरण का एक शक्तिशाली साधन है। ये लोगों को आत्मनिर्भर, जागरूक और सक्षम बनाती है। आज नई दिल्ली में जनजातीय छात्रवृत्ति योजना के लाभार्थियों को संबोधित करते हुए राष्ट्रपति ने कहा कि सही विकास तभी संभव है जब समाज के सभी वर्ग सामाजिक, आर्थिक और शैक्षिक रूप से प्रगति करें।
3: भारत सरकार जनजातीय समुदाय के युवाओं को आगे बढ़ाने के लिए अनेक योजनाओं के माध्यम से निरंतर प्रयास कर रहे हैं। छात्रवृत्ति योजना केवल आर्थिक सहायता नहीं है, ये युवाओं के सपनों को पंख देने का माध्यम है। ये उन युवाओं के जीवन में नई संभावनाओं का द्वार खोलती है, जिनमें प्रतिभा तो होती ही है परंतु संसाधनों का अभाव उन्हें आगे बढ़ते रोकता था। लेकिन मुझे ये जानकर प्रसन्नता हुई कि अपने से अनेक युवाओं ने विभिन्न
2: विदेश मंत्री डॉ सुब्रमण्यम जयशंकर ने आज नई दिल्ली में दक्षिण अफ्रीका के उपराष्ट्रपति पॉल माशातिले से भेंट की। सोशल मीडिया पोस्ट में डॉ जयशंकर ने बताया कि उन्होंने व्यापार, निवेश, लघु और मध्यम उद्यमों, डिजिटल और बुनियादी ढांचा क्षेत्रों में अवसरों पर चर्चा की।

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷର କଥା କାର୍ଯ୍ୟକ୍ରମ।
1: ଆଜିକାଲି ପାନ୍ କ୍ୟାନ୍ର ଯେନ୍ତା ଅସୁବିଧା ହଉଛେ ଯେ ଧାନ ଚାଷ ଆରୁ ଭଲ୍ ନେ ହେବାର୍ ନା, କେନ୍ ବରଷ ଲାଭ ହଉଛେ ତ ଆର୍ କେନ୍ ବଛର ବିହନ ସହିତ ଟୋଡ଼ପ କରି ବୁଡ଼ି ଯାଉଛେ। ଏନ୍ତାଥି ଆମର ଅଧିକାଂଶ ଚାଷୀ ଭାଇମାନଙ୍କର ମନ ଚାଷ ଆଡ଼କେ ଧୀରେ ଧୀରେ ଫାଟି ଆଇଲା ନା। ଏନ୍ତା ଯଦି ହେବା ବେଲେ ଆମେ ବଞ୍ଚମା କେନ୍ତା କରି, ବଞ୍ଚବାର୍ ଲାଗି ତ ଫେର୍ କେନ୍ତା କରି ବାଟ ବୁଟା କାଢ଼ବାକେ ପଡ଼୍ବା। ତ ହେନ୍ତା ଗୁଟେ ବାଟ ହଉଛେ ମାଛ ଚାଷ। ଯେନ୍ ଜମିନେ ଚାଷ ଆର୍ ବନେଇକରି ନେଇ ହେବାର୍ ନା, ସେଥିନେ ବନ୍ଦ କି ବନ୍ଦଲି ଗୁଟେ ଖୁଲି କରି ମାଛ ଚାଷ କରିପାରିଲେ ଖୁବ୍ ଲାଭ ହେଇପାର୍ବା। ଇ ଚାଷର୍ ଲାଗି ମେହନତ ବି ବେଶୀ କର୍ବାକେ ନେଇ ପଡ଼େ ଆରୁ ପଇସା ବି ଅଧିକ ଖର୍ଚ୍ଚା ନେଇ ହିଏ। ମାଛ ଚାଷ୍ନେ ଭଲ୍ ଲାଭ ହେବାର୍ ଲାଗି ହେଲେ ପାନ୍ ସଫା ରହିବାର୍ ଦରକାର। ବନ୍ଦର ପାନ୍ ଶାଗୁଆ ଦିଶୁଛେ ବେଲେ ହେତେଟା ନୁକସାନ ନେଇ କରେ, ମାତର୍କ ପାନ୍ ଯଦି ମାଟିଆ ଆରୁ ଗୁଲିଆ ଦିଶୁଛେ ମାଛର୍ ଲାଗି ଡର ଅସି। ପାନ୍ ଅଧିକ ଗୁଲିଆ ହେଇଥିଲେ ମାଛର ଗାଲ୍ସି ଭିତରକେ ମାଟ ସମିକରି ତାର୍ ନିଶ୍ୱାସ ନେବାରେ ଅସୁବିଧା କରାସି। ବନ୍ଦର ପାନ୍ ଗୁଲିଆ ହେବାର ଖୁବ୍ ଗୁଡ଼ା କାରଣ ଅଛେ। ସେ ଭିତରୁ କେତେଟା ହେଲା, ଗାଈ ଗୋରୁ ଭଇଁସ ମନକେ ବନ୍ଧନେ ବେଶୀ ଗୁଧାଲେ, ବନ୍ଦ ନୂଆ କରି ଖୋଲା ହେଇଥିବା ବେଲେ ବନ୍ଧର ହିର୍ନୁ ମାଟ ବେଶୀ ଢସ୍କୁଥିବା ବେଲେ। ବନ୍ଧର ପାନ୍କେ ସଫା ରଖ୍ବାର୍ ଲାଗି ହେଲେ ଆମେ କେତେଟା କାମ କର୍ବାକେ ପଡ଼୍ବା। ସେଟା ମାନେ ହେଲା, ଗୋବର ଆରୁ ପିଆଲ ନଡ଼ାକେ ବନ୍ଧନେ ପକାମା। ନୂଆ କରି ବନ୍ଦ ଖୋଲା ହେଇଥିଲେ ମାଛ ଜାଁଲା ଛାଡ଼ବାର ଆଗ୍ନୁ ଗାଈ ଗୋବର ହେକ୍ଟର ପିଛା 2 ଟନ୍କେ 3-4 ଦିନ ଛଡ଼ା ଛଡ଼ାନେ 3 ଥର ବାଗିର୍ ବନ୍ଧନେ ପକାମା। ପୁରୁଣା ବନ୍ଧନେ ଏନ୍ତା ଗୁଲିଆ ହେଇଥିଲେ 500 କେଜିନୁ 1000 କେଜି ଗୋବରକେ 400 ଲିଟର ପାନ୍ନେ ଭଲ୍ କରି ଗୁଲି ଦେଇକରି ଦେଲେ ପାନ୍ନେ ଥିବାର ମାଟ ମାନେ ଗୋବର ସଙ୍ଗେ ଲଟକି କରି ପାନ୍ ତଲେ ବସିଛି।

0: ଇତାକେ ଛାଡ଼ିଦେଲେ ଆର୍ ଗୋଟେ ବି ଉପାୟ ଅଛେ, ସେଟା ହେଲା ଚୁନ୍, ଜିପ୍ସମ୍ କି ଫିଟକିରିର ବ୍ୟବହାର। ମାଛ ଛାଡ଼ିଥିବା ବନ୍ଧେନେ ଫିଟକିରି 15-20 ମିଲିଗ୍ରାମ କି ଗୋଟେ ଲିଟର ପାନ୍ନେ ଗୁଲି କରି ବନ୍ଧେନେ ପକାମା। ଏନ୍ତା କଲେ ପାନ୍ନେ ଅମଲ ଭାଗ ବଢ଼ିଯାଏସି ଆରୁ ତାର୍ ଥିବାର ଖାର ଭାଗ ତାର୍ ସନେ ମିଶିକରି ସମାନ ହେଇଯାଏସି, ଯାଥିର୍ ଲାଗି ପାନ୍ ଠିକ୍ ନାପେ ରହିସି। ଏ ଫିଟକିରିକେ ବ୍ୟବହାର କଲା ବେଲ୍କେ ଗୋଟେ କଥା ମନେ ରଖମା ଯେ ପ୍ରଥମେ ଗରମ ପାନ୍ନେ ତାକେ ସାନି ଦେମା, ତେନ୍କେ ତାକେ ଶୀତଲ କରିକରି ବନ୍ଧର ପାନ୍ନେ ଦେମା। ଫିଟକିରି ଭଳିଆ ଜିପ୍ସମ୍ କେ ବି ବନ୍ଦ ପାନ୍ର କୁଲିଆ କମାବାର୍ ଲାଗି ବ୍ୟବହାର କରିପାର୍ମା। ଯଦି ବନ୍ଧର ପାନ୍ର ଖାର ଭାଗ 50 ମିଲିଗ୍ରାମନୁ ଅଧିକ ଅଛେ ସେ ବନ୍ଧେନେ ଜିପ୍ସମ୍ ବ୍ୟବହାର ନେଇ କରବାର କଥା, ସେନ୍ତା ବନ୍ଧେନେ ଫିଟକିରି ଏକା ଦେମା। ଇଥିନୁ ଆମେ ଗୋଟେ କଥା ଜାଣିଲୁ ଯେ ଏ ଫିଟକିରି କି ଜିପ୍ସମ୍କେ ପକାବାର ଆଗନୁ ଆଗ ବନ୍ଧର ପାନ୍ର ପରୀକ୍ଷା କରବାକେ ପଡ଼୍ବା, କି ନା ହେଲେ ମାଛ ଛାଡ଼ବାର ଆଗନୁ ଇ ପରୀକ୍ଷା କରବାକେ ପଡ଼୍ବା। ମାଛ ଛାଡ଼ିଥିବା ବନ୍ଧର ପାନ୍ ଗୁଲିଆ ନେଇ ହେବାର୍ ଲାଗି ହେଲେ ବନ୍ଧର ଗୁଲିଆ ପାନ୍କେ ବାହାର କରିଦେମା ଆରୁ ହିର୍ମନକର ମାଟ ଯେନ୍ତା ବନ୍ଦ ପାନ୍ନେ ଝପେଇ ନେଇ ହେବା ସେତାର ବ୍ୟବସ୍ଥା କର୍ମା। ପାର୍ମା ବେଲେ ବନ୍ଧର ହିର୍ନେ ଘାସ ଲଗାମା ବେଲେ ମାଟ ଧୁଇ ନେଇ ହିଏ ନା କି ବନ୍ଧର ପାନ୍ ବି କାଦୋ ନେଇ ହିଏ ନା। ଆଜି ଜାଣିଲା ହିସାବନେ ଆମେ ଯଦି ଆଗ୍ଲିନୁ ସତର୍କ ହେଇକରି ମାଛ ଛାଡ଼ିଲା ବନ୍ଧର ପାନ୍ର ଯତ୍ନ ନେମା, ମାଛମାନେ ଭଲ୍ କରି ବଢ଼ିପାରବେ ଆରୁ ଇ ଚାଷନୁ ଭଲ୍ ମାଛ ବି ମିଲିପାର୍ବା।
1: ପ୍ରଚାର କଲୁ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଏଥିରେ ଶୁଣିବେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ସିଧା ପ୍ରସାରଣ। କିନ୍ତୁ ତା ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: पॉडकास्ट और वायरल रील्स के शोर में सोचो असली ओजी कौन है। बॉस रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो क्योंकि लेजेंड्स कभी आउटडेटेड नहीं होते। आकाशवाणी 90 इयर्स से इंडिया की ओरिजिनल आवाज।
5: ବହୁ,
6: ହଁ ମା,
5: ଏହି ଘରର କିଛି ନିୟମ ଅଛି।
6: ଯେମିତିକି?
5: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
6: ତ ନେଣ ଦେଣ?
5: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
6: ଓହ,
5: ଯେମିତି UPI ରେ।
6: ଆଚ୍ଛା,
5: ହଁ। ଆଉ ଶୁଣ।

0: ଆଉ ଗୋଟେ ନିୟମ ଅଛି।
1: ସେଇଟା କ'ଣ ମା?
0: ତୋ ମୁହଁ ଦେଖା ବି UPI ରେ ମିଳିବ।
1: ଆପଣ ବି ନା ମା।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ବଡ଼ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କ'ଣ ପାଇଁ?
4: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ। ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି। ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କ'ଣ?
7: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
9: ଆରେ ବାଃ,
10: অজনা লিঙ্কস উপরে ক্লিক করন্তু নাহি। RBI কহে
11: সচেতন হুন্তু, সতর্ক রুহন্তু।
12: শ্রোতা বন্ধু, এথর আপনমানকু নেই যাওছু আমার টক স্টুডিও কু।

0: ସମୟର ଆହ୍ୱାନରେ ନିଜକୁ ସଶକ୍ତ କରିପାରିଥିବା ନାରୀର ପ୍ରେରଣା ହେଉଛି ଶକ୍ତିରୂପା। ଆଜି ଅର୍ଥାତ୍ ମାସର ପ୍ରଥମ ମଙ୍ଗଳବାର ଶକ୍ତିରୂପା ନିଜ ଭିତରେ ଧାରଣ କରେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟରକୁ। ତେବେ ତାର ପରିବେଷ୍ଟନୀକୁ ଆମ ପ୍ରିୟ ଶ୍ରୋତାଙ୍କୁ ସ୍ୱାଗତ ଓ ଦୀପ୍ତିମୁଣ୍ଡର ନମସ୍କାର। ଆଜି ଆମେ ବିଷୟଟି ରଖିଛୁ ହାଡ଼ଜନିତ ସ୍ୱାସ୍ଥ୍ୟ ସମସ୍ୟା, ତାର କାରଣ, ଲକ୍ଷଣ ଓ ନିରାକରଣ। ଆପଣ ନିଜ ପ୍ରଶ୍ନ ଥୋଇ ଉତ୍ତର ପାଇବା ପାଇଁ ଆମ ଫୋନ୍ ନମ୍ବର 2666702953 ଏବଂ ଅନ୍ୟଟି 2956268। ଆଜି ଆମ ପାଖେ ଅଛନ୍ତି ଭୌତିକ ଚିକିତ୍ସା ବିଶେଷଜ୍ଞ ବା ମାଷ୍ଟର ଅଫ୍ ଫିଜିଓଥେରାପି ଡାକ୍ତର ୟୋଗେଶ ନାୟକ ଧର୍ମଗଡ଼ କଳାହାଣ୍ଡିରୁ। ଡାକ୍ତର ଆଜ୍ଞାଙ୍କୁ ଆକାଶବାଣୀର ଷ୍ଟୁଡ଼ିଓ ପରିସରକୁ ସ୍ୱାଗତ, ନମସ୍କାର। ତ ଡାକ୍ତର ଆଜ୍ଞା, ତେବେ କେଉଁ ସମସ୍ୟାଗୁଡ଼ିକୁ ଆମେ ହାଡ଼ଜନିତ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିବେ ଆପଣ?
1: ନମସ୍କାର ମ୍ୟାଡ଼ାମ। ହାଡ଼ଜନିତ ସମସ୍ୟା କହିବାକୁ ଗଲେ ଅର୍ଥୋପେଡ଼ିକ କଣ୍ଡିସନରେ ଆମେ ଦେଖିବା ଅଣ୍ଟା ବ୍ୟଥା ହେଲା, ଆଣ୍ଠୁ ବ୍ୟଥା ହେଲା, କାନ୍ଧ ବ୍ୟଥା ହେଲା, ଯେଉଁଟା ସୋଲଡର୍ ପେନ୍ କହୁ ଆମେ, ଗୋଇଠି, ଏଲ୍ବୋ, ଏସବୁକୁ ଆମେ ଅର୍ଥୋପେଡ଼ିକ କଣ୍ଡିସନରେ ନେଇପାରିବା, ଯେଉଁଟାକି ହାଡ଼ଜନିତ ସମସ୍ୟା ବୋଲି କହିପାରିବା।
0: ଆଜ୍ଞା ଆଜ୍ଞା ଆଜ୍ଞା। ତେବେ ଆମେ ପ୍ରଥମ କଲ୍ଟି ନେବା, ଆମ କେଉଁ ଶ୍ରୋତା ଫୋନ୍ କରିଛନ୍ତି ଜାଣିବା ତାଙ୍କର ପ୍ରଶ୍ନ କ'ଣ। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
2: ମୁଁ ନାଗୁ ପାତ୍ର କହୁଛେ, ସାନ୍ଦଙ୍ଗୁଡ଼ା କର୍ଲାମୁଣ୍ଡା କଳାହାଣ୍ଡିରୁ।
0: ଆଜ୍ଞା ଆଜ୍ଞା, ପ୍ରଶ୍ନ କ'ଣ ଆପଣଙ୍କର?
2: ପ୍ରଶ୍ନ ଆମର ରହିଛି ଯେ ଯେନ୍ତାକି ଆମର ଗୋଟେ ହାଡ଼ରେ କେନ୍ଟା ଗୋଟେ ମାଡ ହେଇଗଲା।
0: ଆଜ୍ଞା,
2: ହାଡ଼ରେ କିଛି ଦିନ ପାଇଁ ଫୁଲିଗଲା, ଛାଡ଼ିଗଲା, ତାପରେ ପଛେ କିଛି ପ୍ରୋଗ୍ରାମ ହେବା କି?
1: ହଁ ନମସ୍କାର।
2: ହଁ ନମସ୍କାର ଆଜ୍ଞା।
1: ଦେଖନ୍ତୁ, ଯୋଉଟା ଜିନିଷ ଆପଣଙ୍କର ମାଡ଼ଟା ହେଇଥିଲା କହୁଥିଲେ, ଠିକ୍ ଅଛି, ମାଡ଼ଟା ହେଇଗଲା ପରେ ଯେଉଁ ସ୍ୱେଲିଂଟା ହେଲା, ସେଠି ଆମ ଭିତରେ ମସଲ ଥାଏ, ସଫ୍ଟ ଟିସ୍ୟୁ ଥାଏ, ସେଟା ଇନ୍ଫ୍ଲାମେସନ ହେଇଯାଏ। ଇନ୍ଫ୍ଲାମେସନ ହେଇଗଲା ପରେ ସେଟା ଫୁଲିଯାଏ। ଫୁଲିଗଲା ପରେ ଆପଣ ଯାହା ବି ମେଡ଼ିକେସନ କରିଥିବେ, ଆଇସ୍ ପ୍ୟାକ୍ ଦିଆଯାଏ, ମେଡ଼ିକେସନ ଯାହା ବି ଆପଣ ନେଇଛନ୍ତି, କମିଗଲା ପରେ ଆଉ କିଛି ଅସୁବିଧା ହେବ ନାହିଁ।
2: ଆଜ୍ଞା ଆଜ୍ଞା,
1: ଠିକ୍ ଅଛି।
2: ଆଉ ଆଉ ଗୋଟେ ପ୍ରଶ୍ନ ହେଲା, ଯୋଉ ହାଡ଼ଟା ଆମର ଯୋଉ ବେଳେ ବେଳେ କ'ଣ ହୁଏ, ଆମର ଟାଲି ଦେଲା କି କୋଉଟା ଗୋଟେ ହେଲା, ଆମର ଯୋଉ ଗୋଡ଼ର ଯୋଉ ମଇଲି ଗୋଡ଼ର ଯୋଉ ହାଡ଼ ଥାଏ ଦୁଇ ସାଇଡ୍ରେ, ସେଇଟା ବାଧା ହୁଏ
1: ଗୋଇଠିର ପଛପଟଟା?
2: ଆଜ୍ଞା ଆଜ୍ଞା।
1: ସେଇଟା ଦେଖନ୍ତୁ, ଆପଣଙ୍କ ସେଇଟା ଯଦି ଫୁଲିଥିବ ନା, ତାହେଲେ ସେଇଟା ଆପଣଙ୍କର ମାନେ ହାଡ଼ ବଢ଼ୁଥିବ, ସେଟାକୁ ଆମେ ହଗଲାଣ୍ଡ ଡିଫର୍ମିଟି କହୁ, ଠିକ୍ ଅଛି। ତ ଆପଣ ତା ପାଇଁ କ'ଣ କରିବେ ନା, ସକାଳୁ ଟିକେ ଉଠିଲା ଟାଇମ୍ରେ ଆପଣଙ୍କୁ ପେନ୍ ହେଉଥିବ, ଟିକେ ଦୁଇ ଷ୍ଟେପ୍ ଚାଲିପାରୁନଥିବେ, ତାପରେ ଦୁଇ ଚାରି ଷ୍ଟେପ୍ ଚାଲିଲା ପରେ ଆପଣଙ୍କୁ ଆରାମ ଲାଗୁଥିବ, ଏହା ହେଉଛି ତ?
2: ଆଜ୍ଞା ଆଜ୍ଞା।
1: ତ ଆପଣ କ'ଣ କରନ୍ତୁ, ଟିକେ କଣ୍ଟ୍ରାକ୍ସ ବାତ କରନ୍ତୁ, ଗରମ ପାଣି 3 ମିନିଟ୍, ଥଣ୍ଡା ପାଣି 1 ମିନିଟ୍ କରିକି ତାକୁ ଟିକେ ଇଏ କରନ୍ତୁ, ଆଉ ଗୋଟେ ଏମ୍ ସି ଆର୍

0: ଚପଲ ଗୋଟେ ଆପଣ ଦୋକାନରେ ମିଳିଯାଇଥାଇପାରେ, ଏମସିଆର୍ ଚପଲ ଟିକେ ୟୁଜ୍ କରନ୍ତୁ, ଠିକ୍ ଅଛି? ଖାଲି ପାଦରେ ବେଶୀ ସମୟ ଟାଇଲ୍ ଉପରେ ଛିଡ଼ା ହୁଅନ୍ତୁନି, ତାହେଲେ ଆପଣ ଦେଖିବେ ଆପଣ ଉପଶମ ମିଳିବ।
1: ବୁଝିଗଲେ ତ
2: ଆଜ୍ଞା,
1: ନମସ୍କାର। ତେବେ ଅନ୍ୟ କଲ୍ଟି ଦେଖିବା, ଆମର ନିଶ୍ଚୟ ଆମ ଶ୍ରୋତାମାନେ ଚେଷ୍ଟା କରୁଛନ୍ତି। ତେବେ ଡାକ୍ତର ନାୟକ, କିଛି ଜଣଙ୍କର ପାଦ ଭୟଙ୍କର ଦରଜ ହୁଏ ଆଉ ଏହା ମହିଳାଙ୍କ କ୍ଷେତ୍ରରେ ବେଶୀ ଦେଖାଯାଏ, ତେବେ କାହିଁକି ଏହାକୁ ସେମାନଙ୍କୁ ଭୋଗିବାକୁ ପଡ଼ିଥାଏ ଆପଣ କହିବେ?
0: ପାଦଟା ଦେଖନ୍ତୁ, ଖାସ କରିକି ମହିଳାମାନଙ୍କର ଯେଉଁ ପାଦଟା ପେନ୍ ହେଉଛି,
1: ଆଜ୍ଞା,
0: ତାଙ୍କର ଲାଇଫଷ୍ଟାଇଲ୍ ଉପରେ ସେଇଟା ରହୁଛି। ତାଙ୍କର କାମ ବେଶୀ ରହୁଛି ଛିଡ଼ା ହେଇକିରି, ବେଶୀ ସମୟ ଟାଇଲ୍ ଉପରେ ଖାଲି ପାଦରେ ଛିଡ଼ା ହେଉଛନ୍ତି, ଆକ୍ଟିଭିଟି କିଛି ନାହିଁ, ତ ସେଥିପାଇଁ ପାଦ ସମସ୍ୟା ବେଶୀ ରହେ। ଆଉ ବେଶୀ ସମୟ ଯଦି ଆମେ ଖାଲି ପାଦରେ ଛିଡ଼ା ହେଉଛେ, ଧୀରେ ଧୀରେ କ'ଣ ହେବ ନା, ଆମର ହିଲ୍ ସ୍ପର୍ ହେଇଯାଏ, ବୋନ୍ଟା ବଢ଼ିଯାଏ ଗୋଇଠିର, ତା ପାଇଁ ବି ପେନ୍ ହେବ।
1: ତ ଦେଖିବା ଆମର ଦ୍ୱିତୀୟ ଫୋନ୍ଟି କି ଶ୍ରୋତା ଫୋନ୍ କରିଛନ୍ତି, ସେ କ'ଣ କହୁଛନ୍ତି? ହ୍ୟାଲୋ,
3: ହ୍ୟାଲୋ ମ୍ୟାଡ଼ାମ୍, ନମସ୍କାର।
1: ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
3: ମୁଁ ଚିତ୍ରସନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର,
1: ଆମ ନିୟମିତ ଶ୍ରୋତା। ଆଜ୍ଞା ହଁ, କୁହନ୍ତୁ ପ୍ରଶ୍ନ ଆପଣଙ୍କର।
3: ପ୍ରଶ୍ନ ହେଉଛି ଆଜ୍ଞା, ଆମର ମ୍ୟାଡ଼ାମର,
1: ଆଜ୍ଞା,
3: ତାର ପାଦ ଆଉ ଆଣ୍ଠୁ ଟିକେ ଫୁଲି ଯାଉଛି।
0: ହଁ କୁହନ୍ତୁ। ପାଦ ଆଉ,
3: ନମସ୍କାର ଆଜ୍ଞା।
0: ହଁ ନମସ୍କାର, ପାଦ ଆଉ ଗୋଇଠି?
3: ହଁ ଗୋଇଠି ଆଜ୍ଞା।
0: ଆପଣ
3: ଯେତେ ମେଡିସିନ ଖାଇଲେ ବି ଆଜ୍ଞା କମୁନି, ଆଉ ତଳ ପଟରେ ପାଦ ତଳରେ,
0: ଆଚ୍ଛା,
3: ପୁରା ଇନେ ବେଶୀ ଇନେ ଦର୍ଦ ହେଉଛି।
0: କେବେ ୟୁରିକ ଏସିଡ୍ ଚେକ୍ କରିଥିଲେ?
3: ହଁ କରିଥିଲୁ ଆଜ୍ଞା।
0: ୟୁରିକ ଏସିଡ୍ କେତେ ରହୁଛି?
3: ସେଇଟା ତ ମୁଁ ଟିକେ
0: ମାନେ ନର୍ମାଲ ଅଛି ନା ବଢି ଯାଇଥିଲା?
3: ନାଇଁ ଟିକେ ବଢିଥିଲା ଆଜ୍ଞା, ଏବେ ଇନେ ବର୍ତ୍ତମାନ ଇନେ ନାହିଁ।
0: ଆଚ୍ଛା, ବଢ଼ିଥିଲା, ମେଡିସିନ ଖାଇଥିଲା, ଏବେ ୟୁରିକେସିଡ଼ଟା କମିଯାଇଛି?
3: ନର୍ମାଲ ହେଇଯାଇଛି ଆଜ୍ଞା।
0: ଆଚ୍ଛା, ମେଡିସିନ ଖାଇଦେଲେ ଠିକ୍ ଅଛି ଯେ, ତା ସାଙ୍ଗରେ କିଛି ପ୍ରିକସନ୍ ନେଇଥିଲେ? ଯେମିତି ଆମର ପ୍ରୋଟିନ୍ ଜିନିଷ ଖାଇବା, ମୁଗ ଡାଲି ହେଲା, ଫୁଲକୋବି ହେଲା,
3: ଏସବୁ
0: ବନ୍ଦ କରିବା ପାଇଁ ଡକ୍ଟର କହିଥିବେ ଆପଣଙ୍କୁ?
3: ହଁ ହଁ କହିଥିଲେ।
0: ସେଇଟା ବନ୍ଦ କରିଛନ୍ତି?
3: ହଁ ହଁ ଆଜ୍ଞା, ବନ୍ଦ କରିଥିଲେ।
0: ବନ୍ଦ କଲା ପରେ ବି ଆପଣଙ୍କର ପେନ୍ କମୁନାହିଁ?
3: ହଁ।
0: ଆଚ୍ଛା, ଆଉ କ'ଣ କ'ଣ ଟେଷ୍ଟ କରିଥିଲେ କିଛି ମନେ ଅଛି?
3: ହଁ ସେଇଟା କରାହେଇଥିଲା ଆଜ୍ଞା, ସୁଗର କରାହେଇଥିଲା।
0: ସିଆର୍ପି କରିଥିଲେ? ସିଆର୍ପି, ଇଏସ୍ଆର୍,
3: ସିଆର୍ପି କରିନି ଆଜ୍ଞା।
0: ସେଇଟା ଟିକେ ଟେଷ୍ଟ କରନ୍ତୁ, ଠିକ୍ ଅଛି? ସିଆର୍ପି ଟିକେ ଟେଷ୍ଟ କରନ୍ତୁ, ଆଉ ଯଦି ନର୍ମାଲ ବାହାରୁଛି ଆପଣ ଦେଖାନ୍ତୁ ଟିକେ, ହେଲା?
3: ହଁ ସାର୍,
0: ଦେଖେଇବେ, ଫିଜିଓଥେରାପି ନହେଲେ କରାନ୍ତୁ, ପାଖରେ ଯିଏ ଯଦି ଅଛନ୍ତି ସାର୍ଟିଫାଏଡ୍ ଫିଜିଓଥେରାପିଷ୍ଟ, ଟିକେ ଫିଜିଓଥେରାପି କରାନ୍ତୁ, ଆପଣଙ୍କୁ ନିହାତି ଭାବରେ ଉପଶମ ମିଳିବ।
3: ଧନ୍ୟବାଦ ଆଜ୍ଞା।
0: ମେଡିସିନ୍ ବେଶୀ ୟୁଜ୍ କରନ୍ତୁନି, ହେଲା?
1: ଡାକ୍ତର ଆଜ୍ଞାଙ୍କ ସହିତ ବି ଭେଟି ପାରିବେ ଧର୍ମଗଡ଼ ଯାଇକି?
3: ହଁ ହଁ
1: ଆଜ୍ଞା, ଯଦି ଅସୁବିଧା ରହୁଛି ଯାହା ସାର୍ କହିଲେ, ତ ଆମେ ପରବର୍ତ୍ତୀ। ଆଜ୍ଞା ଆପଣଙ୍କୁ ଧନ୍ୟବାଦ, ଆମ ସହିତ ଯୋଡ଼ି ହେଲେ, ନିଜର ପ୍ରଶ୍ନ
3: ରଖିଲେ।
1: ନମସ୍କାର ନମସ୍କାର ଆଜ୍ଞା। ଦେଖିବା ପରବର୍ତ୍ତୀ କଲ୍ଟି କାହାର ଆସିଛି। ତ ଆଜ୍ଞା, ଏଇ ଯେଉଁ ସମସ୍ୟା ଆମର ଦେଖାଯାଏ ହାଡ଼ ଜନ, ଯଦି ଏତେ ସବୁ ସମସ୍ୟା ସମ୍ପର୍କରେ ଆପଣ କହିଲେ, ତ ଏଠୁ ଆମେ କାହିଁକି କେମିତି ତେମାନେ ଦୂରେଇ ରହିବା, କାହିଁକି ଏସବୁ ସମସ୍ୟା ଦେଖାଯାଏ, ତାର ମୂଳଟା କ'ଣ?
0: ଅର୍ଥୋପେଡ଼ିକ କଣ୍ଡିସନକୁ ଆମେ ଯଦି ଦେଖିବା, ଅର୍ଥ ରିଲେଟେଡ୍ କେସ୍ ଆମେ ଯଦି ଦେଖିବା, ଯେମିତି ଅଣ୍ଟା ପେନ୍ ଗୋଟେ ନେଇକି ଯିବା, ଗୋଟେ କେସ୍ଟା
1: ଆଜ୍ଞା,
0: ଅଣ୍ଟା ପେନ୍ଟା ଆମର ବହୁତ ରିଜନ୍ ଥାଏ, ଖାଲି ସେମିତି ନୁହଁ ଯେ ଆମେ ପଡ଼ିଗଲେ କିମ୍ବା ଭିଟାମିନ୍ ଅଭାବ ହେଇଗଲା କି କ'ଣ ହେଇଗଲା ସେଥିପାଇଁ ଅଣ୍ଟା ପେନ୍ ହୁଏନି। ଅଣ୍ଟା ପେନ୍ଟା ବହୁତ ରିଜନ୍ ଥାଏ, କାହାର କନ୍ଷ୍ଟିପେସନ୍ ରହୁଛି, ଝାଡ଼ା କ୍ଲିୟର୍ ହେଉନି, ତା ପାଇଁ ବି ଅଣ୍ଟା ପେନ୍ ହେବ
1: ଆଜ୍ଞା,
0: କିମ୍ବା କାହାର ଭିଟାମିନ୍ D3 କ୍ୟାଲସିୟମ୍ ଡେଫିସିଏନ୍ସି ରହୁଛି, ତାହେଲେ ବି ଅଣ୍ଟା ବ୍ୟଥା ହେବ, ଏମିତି ବହୁତ ରିଜନ୍ ଥାଏ। ପ୍ରପର୍ ଡାଇଗ୍ନୋସିସ୍ ଦରକାର, କ'ଣ ପାଇଁ ପେନ୍ ହେଉଛି, ଆଉ ଏଜ୍ ରିଲେଟେଡ଼୍, ମାନେ ଯେମିତି ଆମେ କହିବା ଏଜ୍ ରିଲେଟେଡ଼୍, ଆଜିକା ଡେଟ୍ରେ 35-40 ହେଇଗଲା ମାନେ ସମସ୍ତଙ୍କୁ ଜଏଣ୍ଟ ପେନ୍ ଆରମ୍ଭ ହେଇଯାଉଛି, ଯେଉଁଟାକି ଆପଣଙ୍କର ଖାଦ୍ୟପେୟ ହିସାବରେ, ଡେଲି ରୁଟିନ୍ ଲାଇଫଷ୍ଟାଇଲ୍ ଉପରେ ସେଇଟା ମେଣ୍ଟେନ୍ କରୁଛି। ତାକୁ ଆମେ ଯଦି ଜଗିଦେବା, ଆମକୁ କେବେ ବି ବ୍ୟାକ୍ ପେନ୍ ଛାଡ଼ କୌଣସି ଜଏଣ୍ଟ ପେନ୍ ହିଁ ହେବନି। ରେଗୁଲାର ଏକ୍ସରସାଇଜ୍, ମେଣ୍ଟେନ୍ ଲାଇଫଷ୍ଟାଇଲ୍ ମୋଡିଫିକେସନ୍, ଯେଉଁ କହୁ ଆମେ ଲାଇଫଷ୍ଟାଇଲ୍ ମୋଡିଫିକେସନ୍ ଦରକାର, ତାହେଲେ ଏସବୁ ଜିନିଷ ହେବ ନା।
1: ଆମ ପାଖକୁ ଆଉ ଗୋଟେ ଫୋନ୍ ପହଞ୍ଚି ଯାଇଛି, ଫୋନ୍ଟି ନେବା ଆମେ। ହ୍ୟାଲୋ ହ୍ୟାଲୋ ହଁ ଏ ନମସ୍କାର
4: ନମସ୍କାର
1: ଆଜ୍ଞା, ଆପଣଙ୍କର ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
4: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ପାକେଲପଡ଼ା, ନା କ୍ଷମା ସାଗର ସାହୁ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆମ ନିୟମିତ ଶ୍ରୋତା ଆଜ୍ଞା।
4: ମୁଁ ଆଜ୍ଞା ନମସ୍କାର
1: ହଁ ନମସ୍କାର,
4: ଆଉ ବିଶେଷଜ୍ଞ ମହାଶୟଙ୍କ ମୋର ନମସ୍କାର
0: ନମସ୍କାର ନମସ୍କାର ସାର।
1: ଆପଣଙ୍କ ପ୍ରଶ୍ନ
4: ହେଲା
1: ଆଜ୍ଞା,
4: ଯେ ଆଣ୍ଠୁ

0: ଯଥା ଯେନ୍ଟା ରହୁଛି ଯେ ବୟସ୍କ ଲୋକେ ଆଜ୍ଞା 50 ରୁ 60 ବର୍ଷ ହେବାର ଲୋକ ଅଧିକାଂଶ କାହିଁ ଏଇ ଆଣ୍ଠୁ ଯଥା ହଉଛେ, ଆଉ କମ ବୟସର ଲୋକେ ଆଣ୍ଠୁ ଯଥା ନେଇ ହେଇପାରୁ, ସେଇଟା କେନ୍ କାରଣରୁ ଏଇଟା ଆମର କେନ୍ଟା ଅଭାବ ହେଲେ ଆଜ୍ଞା ଏଇଟା ଆଣ୍ଠୁ ଯଥା ହଉଛେ ଆଜ୍ଞା, ଏଇଟା ଟିକେ କହିବେ
1: ଆପଣ? ବଢ଼ିଆ କ୍ୱେଶ୍ଚିନ୍ଟା ପଚାରିଲେ, କାହିଁକି 50-60 ବର୍ଷ ଲୋକଙ୍କୁ ଆଣ୍ଠୁ ପେନ୍ ହେଉଛି, ୟଙ୍ଗ ଜେନେରେସନ୍କୁ କାହିଁକି ହେଉନାହିଁ? ଠିକ୍, ଭେରି ଗୁଡ଼। ତ ୟାର କାରଣ ହେଲା, ଆମେ
0: ଆଜ୍ଞା
1: ଡେଲି ରୁଟିନ୍ରେ ଯାହା ଆମେ କାମ କରୁଛେ, ଏବେ ଧରନ୍ତୁ ମୋତେ 20 ବର୍ଷରେ ମୁଁ ଯାହା କାମ କରିବି ସେଇଟା ତ ମୁଁ 50 ବର୍ଷରେ କରିପାରିବିନି। ତ ଆମେ କ'ଣ କରୁଛେ ନା, 50 ବର୍ଷରେ ବି ସେଇ ଡେଲି ରୁଟିନ୍ରେ ସେଇ କାମଟା କରୁଛେ, ଯେତିକି ଆମେ ୟଙ୍ଗ ଟାଇମ୍ରେ କରୁଥିଲେ ସେ ଟାଇମ୍ରେ ଡେଲି ରୁଟିନ୍ ଆମେ ଅଭ୍ୟାସଟା କରୁଛେ, ପ୍ରଥମ ଜିନିଷ। ଦ୍ୱିତୀୟରେ, ଏଜ୍ ହେଇଗଲା ମାନେ ଡିଜେନେରେଟିଭ୍ ଚେଞ୍ଜେସ୍ ଆସିଯାଏ ଆମ ବଡ଼ିରେ, ଯେମିତି କ୍ୟାଲସିୟମ୍ ଅଭାବ ହେଇଯାଏ, ବୋନ୍ ଗୁଡ଼ାକ ୱିକ୍ ହେଇଯାଏ, ଯାହା ବୋନ୍ର ମାନେ ସ୍ପେସିୟସ୍ ଥାଏ, ସ୍ପେସ୍ ଥାଏ କାର୍ଟିଲେଜ୍ରେ, ସେଇଟା ଧୀରେ ଧୀରେ ଧୀରେ ଧୀରେ ସରିଯାଏ। ଆପଣମାନଙ୍କ ଭାଷାରେ ସେଇଟା ହାଡ଼ ରସ କୁହ, ହେଲା କି? ତ ସେଇ ଜିନିଷଟା କ'ଣ ହୁଏ ନା, ଧୀରେ ଧୀରେ ସରିଯାଏ। ତ ଏଜ୍ ହେଇଗଲା ମାନେ ଆମେ ସପ୍ଲିମେଣ୍ଟ ରେଗୁଲାରି 3 ମାସକୁ ଥରେ ଥରେ ଥରେ ଥରେ ନେବା ଦରକାର, ତା ସାଙ୍ଗରେ ପ୍ରିକସନ୍ ନେବା ଦରକାର, କ'ଣ କଲେ ଆଣ୍ଠୁ ପେନ୍ଟା ହେବ ନାହିଁ। ଆପଣ ବୟସ ହେଇଗଲାଣି, ଆପଣ ବୟସ ହେଇଗଲାଣି ମାନେ ବେଶୀ ଚାଲିବା କଥା ନୁହଁ, ସିଡ଼ି ଚଢ଼ିବା କଥା ନୁହଁ, ଇନକ୍ଲାଇନ୍ ରାସ୍ତାରେ ବେଶୀ ଯିବା କଥା ନୁହଁ, ତଳେ ଚକା ମାଡ଼ିକିରି ବସିବା କଥା ନୁହଁ, ଇଣ୍ଡିଆନ୍ ଲାଟିନ୍ ୟୁଜ୍ କରିବା କଥା। ଆପଣମାନେ କ'ଣ କରୁଛନ୍ତି ନା, 50 ବର୍ଷ ବୟସରେ ଯାହା ମାନେ 20 ବର୍ଷ ବୟସରେ ଯାହା କରୁଥିଲେ 50 ବର୍ଷ ବୟସରେ ବି ସେୟା କରୁଛନ୍ତି, ଏଇଟା ହେଲା ଆପଣମାନଙ୍କର ପ୍ରଥମ ଭୁଲ। ବୟସ ହେଇଗଲାଣି ମାନେ ଆପଣମାନଙ୍କୁ ଟିକେ ରେଷ୍ଟ ଦରକାର, ତା ସାଙ୍ଗରେ ପ୍ରିକସନ୍ ଦରକାର। ହଁ, ବହୁତ ବହୁତ ଆପଣମାନେ ପେନ୍ ହେଲା ମାନେ ବୟସ ହେଇଗଲାଣି ମାନେ ଫିଜିଓଥେରାପିଷ୍ଟଙ୍କ ପାଖକୁ ଯାଇକିରି ଆପଣ ଫିଜିଓଥେରାପି କରାନ୍ତୁ, ତାଙ୍କଠୁ ଗାଇଡ଼ ନିଅନ୍ତୁ, କ'ଣ କ'ଣ ଏକ୍ସରସାଇଜ୍ କଲେ ଆମର ପେନ୍ଟା କମିବ, କ'ଣ କ'ଣ ଏକ୍ସରସାଇଜ୍ କଲେ ଆମେ ଆଗକୁ ଏଇ ଜିନିଷଟା କେମିତି ଖରାପ ନ ହେବ। ଆପଣ ଭଲ ଗୋଟେ ସାର୍ଟିଫାଏଡ୍ ଫିଜିଓଥେରାପିଷ୍ଟକୁ ଯାଇକିରି କନସଲ୍ଟ କରନ୍ତୁ, ସେ ଆପଣଙ୍କୁ ଗାଇଡ଼ କରିଦେବେ, ବୁଝିପାରିଲେ? ଖାଲି ମେଡିସିନ୍ ଖାଇଦେଲେ କିଛି ହେବନି, ଆପଣ ପ୍ରିକସନ୍ ବି ନେବା ପାଇଁ ପଡ଼ିବ, ଠିକ୍ ଅଛି?
0: ଆଉ ଦ୍ୱିତୀୟ ପ୍ରଶ୍ନଟା ମୋର ଅଛି ଆଜ୍ଞା, ଆପଣ କହିବେ।
1: କୁହନ୍ତୁ।
0: ହ୍ୟାଲୋ,
1: କୁହନ୍ତୁ କୁହନ୍ତୁ।
0: ମୋର ଶ୍ୱଶୁର ଜଣେ ଆଜ୍ଞା 76 ବର୍ଷ ହେଲା
1: ଆଜ୍ଞା,
0: ଶ୍ୱଶୁର ଜଣେ ସେ ଚାଲିଲେ ଅଣ୍ଟା ଏଇଟା ତାର ଆଣ୍ଠୁ ପେନ୍ ହଉଛି, ଆଉ ସାଇକେଲରେ ଗଲେ ସେ ଯାଇପାରୁଛେ, ଚାଲିଲେ କିନ୍ତୁ ଚାଲି ନେଇ ପାରୁଛି, ଏଇଟା କେନ
1: ଓଜନ କେତେ ଅଛି ତାଙ୍କର?
0: ବୟସ ଆଜ୍ଞା ତାଙ୍କର 76 ବର୍ଷ।
1: ଓଜନ କେତେ ଅଛି?
0: ଓଜନ ଅଛି ଆଜ୍ଞା 54 ବର୍ଷ 54 କେଜି।
1: 54-55, ଓବେସିଟି ପାଇଁ ଏଜ୍ ହେଇଗଲାଣି, ଜଏଣ୍ଟ ସ୍ପେସ୍ ଗୁଡ଼ାକ ଧୀରେ ଧୀରେ କମିଯାଇଥିବ, ତା ସାଙ୍ଗରେ ଲ୍ୟାକ୍ ଅଫ୍ ଷ୍ଟ୍ରେନ୍ଥ, ମସଲ ୱିକ୍ନେସ୍ ହେଇଯାଇଥିବ, ବୟସ ଅନୁପାତରେ ମସଲ ବି ୱିକ୍ ହେଇଯାଏ ନା, ମସଲ ବି ୱିକ୍ ହେଇଯାଇଥିବ, ତାଙ୍କୁ ଟିକେ ଏକ୍ସରସାଇଜ୍
0: ନେଇ ପାରବାର, ଖାଲି ଚାଲି ନେଇ ପାରବାର, ସାଇକେଲିଂ କରବେ ବୋଲେ 10 କିଲୋମିଟର ବି ଯାଆସ କରି।
1: ହଁ, ସେଇଟା ତ ଭୁଲ ନା, ସେଇଟା ତ ଭୁଲ, ସେଇଟା ଆପଣଙ୍କର ପ୍ରିକସନ୍ ନେବା ଦରକାର, ବେଶୀ ସମୟ ସାଇକେଲ ଚଲେଇଲେ ବି ଅସୁବିଧା, ଯେତିକି ଦରକାର ସେତିକି, ଠିକ୍ ଅଛି? ଅଧିକା କରାନ୍ତୁନି।
0: ଆପଣ ଦୁଇଟା ପ୍ରଶ୍ନର ଉତ୍ତର ଯାହା ବି ହଉ, ଯାହା କିଛି ଜାଣିପାରୁନି ଏଥିରେ, ଦୀପ୍ତିମଣ୍ଡ ଆଜ୍ଞା ଯେତେ ଉପସ୍ଥାପନ କରିଛନ୍ତି ତାଙ୍କୁ ବି ଧନ୍ୟବାଦ, ଆଉ ତାର ସଙ୍ଗେ ସଙ୍ଗେ ଆପଣ ବି ଦୁଇଟା ପ୍ରଶ୍ନର ଉତ୍ତର ଦେଲେ, ଆପଣଙ୍କୁ ମଧ୍ୟ ମୋର ଧନ୍ୟବାଦ,
1: ରହୁଛି
0: ଆଜ୍ଞା।
2: ଆଜ୍ଞା, ଆମର ତରଫରୁ ଆପଣଙ୍କୁ ବି ଧନ୍ୟବାଦ,
0: ଧନ୍ୟବାଦ ଆଜ୍ଞା।
2: ତ ଡାକ୍ତର ଆଜ୍ଞା, ଶରୀରର ପ୍ରତ୍ୟେକ ସ୍ୱାସ୍ଥ୍ୟ ସମସ୍ୟାରେ ଖାଇବା ଆଉ ଜୀବନଶୈଳୀ କେତେ ଗୁରୁତ୍ୱପୂର୍ଣ୍ଣ କହିବେ?
1: ଖାଇବା ଆଉ ଲାଇଫଷ୍ଟାଇଲ୍ଟା ଆମର ଲାଇଫ୍ରେ ଆଜିକା ଡେଟ୍ରେ ବହୁତ ଇମ୍ପୋର୍ଟାଣ୍ଟ
2: ଆଜ୍ଞା।
1: ଆମେ କ'ଣ କରୁଛେ ନା, ଆଜିକା ଡେଟ୍ରେ ଲାଇଫଷ୍ଟାଇଲ୍ଟାକୁ ଆମେ ଭୁଲିଗଲେଣି। ଆମେ ଆଗକାଳରେ କ'ଣ ଥିଲା, ଲୋକ କୂଅରୁ ପାଣି କାଢ଼ୁଥିଲେ, ନଦୀକୁ ଯାଉଥିଲେ ପାଣି ଆଣିବା ପାଇଁ, ଏସବୁ ବହୁତ ଜିନିଷ ଆକ୍ଟିଭିଟି ଥିଲା। ଏବେ ତ ମସଲା କଲାବେଳକୁ ଗ୍ରାଇଣ୍ଡର ୟୁଜ୍ କଲେଣି, ଆଗ ତ ଇଏରେ ବାଟୁଥିଲେ। ତ ଡେଲି ରୁଟିନ୍ରେ ଆମର ଆକ୍ଟିଭିଟିଟା କମିଗଲାଣି, ଯେଉଁଟା ଆମେ ଡେଲି ରୁଟିନ୍ ଆକ୍ଟିଭିଟି କରୁଥିଲୁ ସେଇଟା କମିଗଲାଣି। ଆମେ ଫିଜିକାଲ୍କୁ ଆମେ ୱାର୍କରେ ଦେଉନୁ, ରେଷ୍ଟ ବେଶୀ ଦେଇଦେଉଛୁ, ଯେଉଁଟା ଆପଣ ପାଇଁ ଆପଣମାନଙ୍କୁ ଅସୁବିଧା ହେଉଛି। ଖାଦ୍ୟ କଥା କହିଲେ, ଖାଦ୍ୟଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଆଜିକାଲି ବାହାର ଯେଉଁ ଖାଦ୍ୟ ଜଙ୍କ୍ ଫୁଡ଼୍ ସବୁ ଜିନିଷ ଏଭଏଡ଼୍ କରାନ୍ତୁ, ଖାଦ୍ୟ ଭଲ ହେଲ୍ଦି ଜିନିଷ ଖାଆନ୍ତୁ, ସକାଳୁ ଯାହା ହେଲେ ବି ଫ୍ରୁଟ୍ସ ଖାଆନ୍ତୁ।
2: ଆଜ୍ଞା, ଆମକୁ ଇସାରା ହେଲାଣି, ଆଉ ଗୋଟେ ଫୋନ୍ ଆସିଗଲାଣି, ତ ଜାଣିବା କିଏ ଫୋନ୍ କରିଛନ୍ତି। ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ ହଁ ଆଜ୍ଞା, ନମସ୍କାର, ଏବଂ ଆପଣଙ୍କ ପରିଚୟ ଦେବେ ଆଉ ପ୍ରଶ୍ନ ରଖିବେ। ଆଜ୍ଞା ଆଜ୍ଞା, ହଁ ହଁ,
3: ଆଉ ମୋର ଏଇ ଗୋଡ଼ ମ୍ୟାଡ଼ାମ ଏନ୍ତା ପେନ୍ ହେଇକରି ଗୋଡ଼ ଆଡ଼େ ଚାଲବାକେ ଆସବାର ନା?
2: ହଁ।
1: ଆଚ୍ଛା, ତମେ ଚାଲି ପାରୁନାହ ନା ଗୋଡ଼, ମାନେ ସେନ୍ସେସନ୍ ଜାଣିପାରୁନ?
3: ଆଜ୍ଞା,
1: ମାନେ ସେ ଜିନିଷଟା ମୋଟା ମୋଟା ଲାଗୁଛି କି? ପାଦ
3: ପାଦ ଟିକେ ମୋଟା ମୋଟା ଲାଗୁଛି ସାର୍।
1: ଆଉ ଅଣ୍ଟା ବ୍ୟଥା କେତେ ଦିନ ହେଲାଣି ଅଛି?
3: ଅଣ୍ଟାରେ କଷ୍ଟ ହଉନି ସାର୍, ଖାଲି ଗୋଡ଼ ଆଣ୍ଠୁ

0: ତଳକେ ନା ସାର୍,
1: ଆଣ୍ଠୁରୁ ତଳକୁ ମୋଟା ମୋଟା ଲାଗୁଛି।
0: ଭାଇ
1: ଆଉ ଲାଷ୍ଟ କେବେ ଅଣ୍ଟା ପେନ୍ ହଉଥିଲା?
0: ଅଣ୍ଟା ହଉଥିଲା 2-4 ବର୍ଷ ତଳେ ହଉଥିଲା।
1: ଆଚ୍ଛା ଆଚ୍ଛା, ଚାଲିଲେ ମୋଟା ମୋଟା ଲାଗୁଛି ନା ସବୁବେଳେ ମୋଟା ମୋଟା ଲାଗୁଛି?
0: ଭାଇ ଚପଲ ଟିକେ ଛନି ଆସବା ନା ସାର୍।
1: ଆଚ୍ଛା, ତାହେଲେ ଗୋଟେ କାମ କରିବେ, ମୁଁ ଆପଣଙ୍କୁ କହିଦେଉଛି, ଗୋଟେ NCVT ଟେଷ୍ଟ କରିବେ, ହେଲା, ନର୍ଭ କଣ୍ଡକ୍ଟ ଭେଲୋସିଟି, ଏଇଟା ଆପଣଙ୍କର ବଲାଙ୍ଗୀରରେ ହେଉଛି, NCVT ଟେଷ୍ଟ କରାନ୍ତୁ, କେଉଁ ନର୍ଭରେ ଆପଣଙ୍କ ସେନ୍ସେସନ୍ ଆସୁନି, କେଉଁ ନର୍ଭରେ ଆପଣଙ୍କର ପ୍ରୋବ୍ଲେମ୍ ରହୁଛି ସେଇଟା ଜଣାପଡ଼ିଯିବ, ସେଇଟା ଆପଣଙ୍କର ପାଖାପାଖି 1500-2000 କଷ୍ଟ ଆସିବ, ଠିକ୍ ଅଛି।
0: ଆଜ୍ଞା
1: NCVT ପ୍ରଥମେ ଟେଷ୍ଟ କରାନ୍ତୁ, NCVT ଟେଷ୍ଟରେ ଆପଣଙ୍କୁ ଜଣାପଡ଼ିଯିବ ଆପଣଙ୍କର କେଉଁ ନର୍ଭରେ କ'ଣ ଅଛି, ତାପରେ ଆପଣ ମେଡ଼ିସିନ୍ ୟୁଜ୍ କରିବେ ଆଉ ଯାହା ବି ଟ୍ରିଟମେଣ୍ଟ କରିବେ ଆପଣଙ୍କୁ ଉପଶମ ମିଳିବ, ଠିକ୍ ଅଛି।
0: ଆଜ୍ଞା,
1: ହଉ,
2: ଆପଣଙ୍କର ଉତ୍ତର ପାଇଲେ ନା ଆଉ କିଛି ପ୍ରଶ୍ନ ରହିଛି?
0: ହଁ ମ୍ୟାଡ଼ାମ
2: ପାଇଲେ,
0: ଠିକ୍ ଅଛି ସାର୍, ରହୁଛି ସାର୍।
1: ହଁ ସେଇଟା କରାନ୍ତୁ, ହେଲା, କରାନ୍ତୁ, ମୋତେ ଦେଖେଇବେ ନହେଲେ।
2: ତ ସାର୍, ଯେକୌଣସି ବି ସମସ୍ୟା ଆମର ହୁଏ ହାଡ଼ ଜନିତ, ତ ଆଗରୁ ନିଶ୍ଚୟ ସଙ୍କେତ ମିଳୁଥିବ?
1: ଅବଭିୟସ୍ଲି ମିଳିବ, ଆପଣଙ୍କର ଯେମିତି ଗୋଟେ ଅଣ୍ଟା ପେନ୍ ହେଲା, ଆପଣଙ୍କର ସିଭିଅର ଯେତେବେଳେ ଅଣ୍ଟା ପେନ୍ ହୁଏ, ତାର ସପ୍ତାହେ ହଉ କିମ୍ବା ସପ୍ତାହେ ଭିତରେ ଧରିବା, ଆପଣ ଇଣ୍ଡିକେସନ୍ ଦେବ ଯେ ଆପଣଙ୍କୁ ଟିକେ ଅଣ୍ଟା ପେନ୍ ହେବ, କୌଣସି ମୁଭମେଣ୍ଟରେ ରେଷ୍ଟ୍ରିକ୍ସନ୍ କରେଇବ, ମୁଭମେଣ୍ଟ ରେଷ୍ଟ୍ରିକ୍ସନ୍ ମାନେ ଧରନ୍ତୁ ନଇବା, ନଇକିରି ଉଠିବା କିମ୍ବା ଏକ୍ସଟେନ୍ସନ୍ରେ ଫ୍ଲେକ୍ସନ୍ରେ ଆପଣ ଯାହା ହେଲେ ବି ଗୋଟେ ରେଷ୍ଟ୍ରିକ୍ସନ୍ କରିବ, ଆଉ ସେଇ ଜିନିଷଟା ଆପଣ ଯଦି ନ ଜଗିବେ ସେଟା ସପ୍ତାହେ ଭିତରେ ଆପଣଙ୍କୁ ସିଭିଅର ପେନ୍ କରେଇବ।
2: ମାନେ ଆମକୁ ଶରୀର ସବୁ ଇସାରା ଦେଇ ଦେଉଛି,
1: ସବୁ ଇସାରା, ଅର୍ଥୋପେଡିକ କଣ୍ଡିସନ୍ରେ ସବୁ ଇସାରା ଦେଇଦିଏ।
2: ଆଜ୍ଞା, ତ ଆଉ ଗୋଟେ ଫୋନ୍ ନେବା ସାର୍, ଆମର ଜଣେ ଶ୍ରୋତା ଫୋନ୍ କଲେଣି। ହ୍ୟାଲୋ, ଆଜ୍ଞା ନମସ୍କାର, ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ। ନମସ୍କାର, ଆଜ୍ଞା
3: ନମସ୍କାର,
2: ଆପଣଙ୍କର ପ୍ରଶ୍ନ ରଖିବେ।
3: ଆଜ୍ଞା ଆଜ୍ଞା, ମୋର ଗୋଡ ଆଣ୍ଠୁ ପେନ୍ ହଉଛି, ଆର୍ ଆଣ୍ଠୁ ଉପର କେ ଅଣ୍ଟା କେ ପେନ୍ ହଉଛି।
1: ବୟସ କେତେ ହେଲାଣି ଆପଣଙ୍କୁ?
3: ଉଠି ହେବାରନି ଆଜ୍ଞା।
1: ବୟସ କେତେ ହେଲାଣି?
3: ମୋର 65 66
1: ହେଲାଣି। ମାନେ ଆପଣ ଡିଜେନେରେଟିଭ୍ ଚେଞ୍ଜେସ୍ ଆସିଲାଣି, ବୟସ ଅନୁପାତରେ ଆପଣଙ୍କର ଟିକେ ଡିଜେନେରେଟିଭ୍ ଚେଞ୍ଜେସ୍ ଆସିଲାଣି। ଆପଣ କାହାକୁ ଦେଖେଇଥିଲେ ଆଗରୁ? ମେଡ଼ିକେସନ୍ କିଛି ଖାଇଥିଲେ?
3: ଆଜ୍ଞା
1: ଆଜ୍ଞା, ଖାଇଲା ପରେ ପେନ୍ କମିଥିଲା?
3: ପେନ୍ କମିଥିଲା,
1: ଏବେ ପୁଣି ପେନ୍ ଷ୍ଟାର୍ଟ ହେଲାଣି? ଆଚ୍ଛା ଆଚ୍ଛା, ହଁ ହଁ ହଁ, ଠିକ୍ ଅଛି। ଆପଣ ପାଥୋଲୋଜିକାଲି କିଛି ଆପଣ ଟେଷ୍ଟ କରିଥିଲେ କି, ଯେମିତି ଆପଣଙ୍କର ESR ହେଲା, ୟୁରିକ୍ ଏସିଡ୍ ହେଲା, ଆପଣଙ୍କର ଟିକେ ଟେଷ୍ଟ କରିଦେଲେ ଆପଣ ଟିକେ ଜାଣିପାରିବା, ତାପରେ ଆମେ ତା ପାଇଁ କ'ଣ ବେଟର୍ ହେଇପାରିବ, କେମିତି କଲେ ଆପଣ ପେନ୍ କମିବ, ମୁଁ ଆପଣଙ୍କୁ ଗାଇଡ଼ କରିଦେଇପାରିବି, ହେଲା। ମୋତେ ଟିକେ ଦେଖେଇବେ, ନହେଲେ ଯଦି ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୋତେ ଟିକେ ପର୍ସନାଲି ଆସି ଦେଖେଇ ପାରିବେ, ହେଲା।
2: ଆପଣ ଧର୍ମଗଡ଼ ଯାଇ ଆଜ୍ଞାଙ୍କୁ ଭେଟିପାରିବେ ଆପଣ? ଆଜ୍ଞା, ତାଙ୍କ ନମ୍ବର ବି କହିଦେବେ।
1: ହଁ, ନମ୍ବରଟା ରଖିଥାନ୍ତୁ, 83289
2: ସାର୍, ଆଗକୁ କୁହନ୍ତୁ। ତ ଆପଣ ଆପଣଙ୍କ ନମ୍ବର କହିଦିଅନ୍ତୁ, ସେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିଯିବେ।
1: ରଖିଥାନ୍ତୁ, 83289 577 56।
2: ତ ଏଇ ଯେଉଁ ସମସ୍ୟା ସମ୍ପର୍କରେ ଆଜ୍ଞା କହିଲେ, ତାହା ମାନେ ଫିଜିଓଥେରାପି ମାଧ୍ୟମରେ ଠିକ୍ ହେବ?
1: ହଁ, ବୟସ ହେଇଗଲା ପରେ ଫିଜିଓଥେରାପି ତ ଇମ୍ପୋର୍ଟାଣ୍ଟ, ତା ସାଙ୍ଗରେ ଟିକେ ବୟସ ହେଇଗଲା ପରେ ଫିଜିଓଥେରାପିଟା ରେସ୍ପଣ୍ଡ ଲେଟ୍ କରିବ, ବଟ୍ ଭଲ ହେଇଯିବ। ମାନେ ପ୍ରଥମେ ଡାଇଗ୍ନୋସିସ୍ଟା ଦରକାର, କେତେ କଣ୍ଡିସନ୍ ହେଇଛି, କେଉଁ ଗ୍ରେଡ଼୍ରେ ଅଛି, ଏଇଟା କଲେ କେତେ ଜଲ୍ଦି ଇମ୍ପ୍ରୁଭମେଣ୍ଟ ହେବ, ସେଇଟା ଆସେସମେଣ୍ଟ କଲା ପରେ ପେସେଣ୍ଟକୁ ଫିଜିକାଲି ଦେଖିଲା ପରେ କହିହେବ।
2: ଆଜ୍ଞା, ଆମେ ଆଉ ଗୋଟେ ଫୋନ୍ ନେବା ସାର୍, ଇସାରା ହେଲାଣି। ହ୍ୟାଲୋ ହ୍ୟାଲୋ, ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଦେବେ, ପ୍ରଶ୍ନ ରଖିବେ।
4: ମୁଇଁ କରନ୍ଧାନି ସାର୍ କହୁଛେ, ଗ୍ରାମ ଚରଙ୍ଗାମୁଣ୍ଡା, ଖୋସଲା ମୁଣ୍ଡା, ଥାନା ବିଜେପୁର, ଜିଲ୍ଲା ବରଗଡ଼।
2: ଆଜ୍ଞା ଆଜ୍ଞା, ହଁ, ଆପଣଙ୍କର ପ୍ରଶ୍ନ କ'ଣ? ଆଜ୍ଞା
4: ନାନି, ପହେଲା ଆପଣଙ୍କ ଜୁହାର ଆରୁ
2: ଛୁଆର ଛୁଆର
1: ଜୁହାର ଜୁହାର।
4: ଆଜ୍ଞା, ଆମର ପ୍ରଶ୍ନ ହେଲା ଯେ ଏ ଅଣ୍ଟା ଯେନ୍ ବିନ୍ଧୁଛେ ଆଜ୍ଞା, ତାର କାମ କଲେ ଖାଲି ବିନ୍ଧୁଛେ ଆର୍ ବାକି ବେଲେ କମିଯାଉଛେ?
1: ରେଷ୍ଟ କଲା ଟାଇମ୍ରେ ଆପଣ ପେନ୍ କମିଯାଉଛି, ବେଶୀ ପ୍ରେସର ଦେଇକି କାମ କଲେ ପେନ୍ଟା ବଢ଼ିଯାଉଛି?
4: ଆଜ୍ଞା।
1: ଆଚ୍ଛା, ଆପଣ କେଉଁଠୁ କହୁଥିଲେ କହିଲେ?
4: ମୁଇଁ ବରଗଡ଼ରୁ କହୁଥିଲି ଆଜ୍ଞା, ବିଜେପୁର।
1: ଆଚ୍ଛା, ବରଗଡ଼ରୁ କହୁଥିଲେ ନାଇଁ କି, ଠିକ୍ ଅଛି। ଆପଣ ବୟସ କେତେ ହେଲାଣି? ଅଣ୍ଟା ପେନ୍ ରହୁଛି? ଆପଣ କାହାକୁ ଦେଖେଇଥିଲେ, ମେଡ଼ିସିନ ଖାଇଥିଲେ ଭଲ ହେଇଥିଲା?

0: ନା ନାଇଁ
1: ହଁ ମେଡିସିନ ଖାଇଲେ ଦୁବି ଯାଉଛି ଆର କିଛି ଦିନ ପରେ ଫେର
0: ବାସ୍
1: ଆଶା
0: ଏକ୍ଜାକ୍ଟଲି
1: ହେଉଛି।
0: ସେଇ ଜିନିଷ, ମେଡିସିନଟା ବେଶୀ ୟୁଜ୍ କରନ୍ତୁନି। ଫିଜିକାଲି କାମଟା ଯାହା କଲେ ଆପଣଙ୍କୁ ପେନ୍ ହେଉଛି, ତା ପାଇଁ ଆପଣ ପ୍ରିକସନ୍ ନିଅନ୍ତୁ। କାହିଁକି ପେନ୍ ହେଉଛି ଜାଣନ୍ତୁ। ଆପଣ
1: ଆଜ୍ଞା
0: ସେଇଠି ମେଡିସିନ ଖାଇଲେଣି, ଯଦି ଆପଣ ନିୟରେଷ୍ଟ ଯିଏ ବି ସାର୍ଟିଫାଏଡ଼୍ ଫିଜିଓଥେରାପିଷ୍ଟ ଥିବେ, ଆପଣ ଫିଜିଓଥେରାପିଷ୍ଟକୁ ଦେଖାନ୍ତୁ, ଠିକ୍ ଅଛି। ସେଇଠି
1: ଆଜ୍ଞା
0: ଆପଣ ଟ୍ରିଟମେଣ୍ଟ ନିଅନ୍ତୁ, ଆପଣଙ୍କୁ 100% ସେଠି ଆପଣଙ୍କୁ ଉପଶମ ମିଳିବ। ଆପଣ ସେଠି ଗାଇଡ଼ କରିଦେବେ କ'ଣ କରିବେ କ'ଣ ନ କରିବେ, ଆପଣ ପେନ୍ ଥିଲା ଟାଇମ୍ରେ କ'ଣ କରାଯାଏ, ଇଣ୍ଡିକେସନ୍ ଥାଏ, ଗୋଟେ କଣ୍ଟ୍ରା ଇଣ୍ଡିକେସନ୍ ଥାଏ, ବୁଝିପାରିଲେ। ପେନ୍ ଥିଲା
1: ଆଜ୍ଞା
0: ଟାଇମ୍ରେ କ'ଣ କରାଯାଏ କ'ଣ କରାଯାଏନି, ଆପଣ ପେନ୍ ଥିଲା ଟାଇମ୍ରେ କାମ କାହିଁ କରୁଛନ୍ତି, ତା ପାଇଁ ଆପଣ ପ୍ରିକସନ୍ ନିଅନ୍ତୁ। ଗୋଟେ ଅଣ୍ଟାରେ ବେଲ୍ଟ ପିନ୍ଧନ୍ତୁ। ଟ୍ରାଭେଲିଂ ବେଶୀ କରୁଛନ୍ତି କି?
1: ଆଜ୍ଞା
0: ଟ୍ରାଭେଲିଂ କଲା ଟାଇମ୍ରେ ଗୋଟେ ବେଲ୍ଟ ୟୁଜ୍ କରନ୍ତୁ। ଆଉ ଯେତେବେଳେ ଆପଣ କାମ ଧାମ ସରିଯାଉଛି, ଆପଣ ଘରକୁ ଯାଉଛନ୍ତି, ରେଷ୍ଟ ଟାଇମ୍ରେ କ'ଣ କରିବେ ନା, ଟିକେ ହଟ୍ ଫର୍ମେସନ୍ ନେଇଯିବେ, ଗରମ ପାଣି
1: ଆଜ୍ଞା
0: କରିବେ, କପଡ଼ା ଗୋଟେ ଚିପୁଡ଼ି ଦେଇକରି ଅସୁମ ପାଣିରେ ସେକ ନେଇଯିବେ, ଦେଖିବେ ଆପଣଙ୍କୁ ଉପଶମ ମିଳିବ। ତା ସାଙ୍ଗରେ ରେଗୁଲାର ଟିକେ ଟିକେ ଏକ୍ସରସାଇଜ୍ କରନ୍ତୁ, ଖାଲି ମେଡ଼ିସିନ ଖାଇଦେଲେ ହେବନି, ଠିକ୍ ଅଛି।
1: ଆଜ୍ଞା ଆଜ୍ଞା
0: କ'ଣ ପାଇଁ ପେନ୍ ହେଉଛି ଆପଣ ଜାଣନ୍ତୁ, ଜାଣିଲା ପରେ ତାପରେ ଆପଣ କ୍ୟୁର୍ କରିବେ ତାକୁ, ଠିକ୍ ଅଛି।
1: ଆଜ୍ଞା ଆଜ୍ଞା
0: ହଁ, ତାପରେ ଜାଣନ୍ତୁ କ'ଣ ପାଇଁ ପେନ୍ ହେଉଛି, ତାପରେ ଆପଣ
1: ଆଜ୍ଞା
0: ସେଠି
1: ଆଜ୍ଞା
0: ଫିଜିଓଥେରାପି ଟିକେ କରାନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଉପଶମ ମିଳିବ। ତା ସାଙ୍ଗରେ ଟିକେ ପ୍ରିକସନ୍ ନିଅନ୍ତୁ, ବେଶୀ ସମୟ କାମ କରନ୍ତୁନି। ଛିଡ଼ା ଯଦି ହେଉଛନ୍ତି 1 ଘଣ୍ଟା 40 ମିନିଟ୍, ତାପରେ ଟିକେ ବସିଯାଆନ୍ତୁ, ବସିଛନ୍ତି ଯଦି 1 ଘଣ୍ଟା 40 ମିନିଟ୍, ଛିଡ଼ା ହେଇଯାଆନ୍ତୁ। ଏଇଟା ହେଲା ଟିକେ ମେଣ୍ଟେନ୍ କରିକି ରଖନ୍ତୁ, ଦେଖିବେ ଆପଣ ପେନ୍ କମିଯିବ, ଆଉ ଟିକେ ହଟ୍ ଫର୍ମେସନ୍ ନେବେ, ହେଲା।
1: ଆଜ୍ଞା ଆଜ୍ଞା
0: ହଁ
2: ଆଜ୍ଞା ବହୁତ ଧନ୍ୟବାଦ ଆପଣ ଆମ
1: ଧନ୍ୟବାଦ
2: ସହିତ
1: ଆଜ୍ଞା,
2: ଯୋଡ଼ି
1: ଆପଣ
2: ହେଲେ।
1: ମୋତେ ପ୍ରଶ୍ନ
0: ଥ୍ୟାଙ୍କ ୟୁ
1: ଦେଇପାରୁ।
0: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ
1: ଧନ୍ୟବାଦ, ନମସ୍କାର ଆଜ୍ଞା
0: ନମସ୍କାର।
2: ଆଜ୍ଞା, ଗୋଟେ ପ୍ରଶ୍ନ ଯେ ମହିଳାଙ୍କ ଡେଲିଭରି ପରେ ବା ପ୍ରସବ ପରେ ତାର ଅଣ୍ଟା ଦରଜ ରହେ, ତ ଏହାର କାରଣ କ'ଣ କହିବେ ଆପଣ?
0: ହଁ, ଏଇଟା ଭଲ କୋଶ୍ଚିନ୍ଟା କଲେ ନା। ଫିମେଲ ମାନଙ୍କର ଯେତେବେଳେ ଆଫ୍ଟର ଡେଲିଭରି, ଡେଲିଭରି ହେଲା ପରେ କ'ଣ ହେଇଯାଏ ନା, ଡିଫିସିଏନ୍ସି ରୁହେ ବଡ଼ିରେ ଫିମେଲ ମାନଙ୍କର,
2: ଆଜ୍ଞା ଆଜ୍ଞା
0: ଯେମିତି ଭିଟାମିନ୍ D3 ହେଲା, ଆଇରନ୍ ହେଲା, ଏସବୁ ଡିଫିସିଏନ୍ସି ଟିକେ ରହେ, ତାଙ୍କର ୱିକନେସ୍ ରହେ ବଡ଼ିରେ। ତା ସାଙ୍ଗରେ ଆଫ୍ଟର ଡେଲିଭରି ଯେତେବେଳେ ହୁଏ, ମା ମାନଙ୍କର କ'ଣ ହୁଏ ନା, ପେଟ ଯେଉଁଟା କହୁ ଆମେ ଆବଡୋମିନାଲ ମସଲ ତାକୁ କହୁ, କୋର୍ ମସଲକୁ,
2: ଆଜ୍ଞା,
0: ସେଇଟା ୱିକନେସ୍ ହେଇଯାଏ। ୱିକନେସ୍ ହେଇଗଲା ମାନେ ସେଇଟା ଷ୍ଟ୍ରେଙ୍ଥ ରହେନି ସେ ମସଲରେ। ତ ଡେଲିଭରି ହେଇଗଲା ପରେ କିଛି ମାସ ରେଷ୍ଟ ନେଲା ପରେ ଲେଡ଼ିଜ୍ମାନେ କ'ଣ କରନ୍ତି, ଫିମେଲ ପର୍ସନ୍ ସାଙ୍ଗେ ସାଙ୍ଗେ କାମ କରିବା ଷ୍ଟାର୍ଟ କରିଦିଅନ୍ତି, ସେଇଟା ହେଉଛି ପ୍ରଥମ ଭୁଲ।
2: ଆଜ୍ଞା ଆଜ୍ଞା
0: ସେଇଟା ପ୍ରଥମ ଭୁଲ। ସେ ମାନେ ପାଖରେ ଯିଏ ଯଦି ଫିଜିଓଥେରାପିଷ୍ଟ ଥିବେ, ଆପଣଙ୍କୁ ଭଲସେ ଗାଇଡ଼ କରିପାରିବେ, କେଉଁ କେଉଁ ଏକ୍ସରସାଇଜ୍ କଲେ ସେ ମସଲର ପୁଣି ଥରେ ଷ୍ଟ୍ରେଙ୍ଥ ବଢ଼ିଯିବ, କ'ଣ କଲେ ଆପଣଙ୍କର ସେ ମସଲର ରିକୋଭରି ହେଇପାରିବ, ବ୍ୟାକ୍ ପେନ୍ କେମିତି ହେବନି, ଆପଣ ସେଇଟା କନସଲ୍ଟ କଲେ କ୍ୟୁରେବୁଲ୍ ହେଇପାରିବେ। ଆଉ ସାଙ୍ଗେ ସାଙ୍ଗେ ଆମେ କାମ କରନ୍ତୁନି, ଆଫ୍ଟର ଡେଲିଭରି ହେଇଗଲା ପରେ ମସଲ ୱିକ୍ ଥାଏ, ତାକୁ ସାଙ୍ଗେ ସାଙ୍ଗେ କାମ କରନ୍ତୁନି, ରେଷ୍ଟ ନିଅନ୍ତୁ, ଏକ୍ସରସାଇଜ୍ କରନ୍ତୁ। ଏକ୍ସରସାଇଜ୍ କଲା ପରେ ଆପଣ ତାପରେ କାମ କରିବେ, ଆପଣ କେବେ ବି ଜୀବନରେ ବ୍ୟାକ୍ ପେନ୍ ହେବନି।
2: ଆଜ୍ଞା ଆଜ୍ଞା, ତ ଏଥର ଦେଖିବା ଆଉ ଗୋଟେ ଶ୍ରୋତା ଫୋନ୍ କରିଛନ୍ତି, ସେ କ'ଣ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ଆଜ୍ଞା ନମସ୍କାର, ଏବଂ ପରିଚୟ ଦେବେ ନିଜର। ହଁ କହନ୍।
3: ଗାଁ ଗୋଟେ ପ୍ରୋବ୍ଲେମ୍ ହଉଛି ଆଜ୍ଞା, ଯେ ଗଣ୍ଠିରେ ଦରଜ ହଉଛି, ଯେତେ ଡକ୍ଟର ଦେଖାଲେ କି କମ୍ପାନୀ।
0: କୋଉ ଗଣ୍ଠିରେ ପେନ୍ ହଉଛି?
3: ଖାଇବି ହାତର ଗଣ୍ଠିରେ,
0: ଏଲ୍ବୋ କୋହଣିଟା। ଆଚ୍ଛା, କେତେ ଦିନ ହେଲାଣି?
3: ବର୍ଷେ ଖଣ୍ଡେ ହେଇଗଲାଣି ଆଜ୍ଞା।
0: ବର୍ଷେ ଖଣ୍ଡେ ହେଲେ କମୁନି, ଖାଲି ସେଇ ଗୋଟେ ଜାଗାରେ ନା ଅଲଗା ଜାଗାରେ?
3: ଗଣ୍ଠିରେ ଆଗରୁ ଆଙ୍ଗୁଠି ଅଙ୍ଗୁଠି ଦରଜ ହଉଥିଲା, ସେ ଆଙ୍ଗୁଠି ଅଙ୍ଗୁଠି ଦେଖିକରି କମିଗଲା, ଇଞ୍ଜେକ୍ସନ ମନ ନେଲା କି
0: ସବୁ ଜଏଣ୍ଟରେ ପେନ୍ ଆସୁଛି ତା ମାନେ।
3: ହଁ
0: ମାନେ ରିମେଟେଡ୍ ଆର୍ଥରାଇଟିସ୍ ଅଛି କି? ଟେଷ୍ଟ କରିଥିଲେ?
3: ହଁ ଟେଷ୍ଟ ମନେ ତ କରିଥିଲା ଆଜ୍ଞା।
0: ଆଚ୍ଛା, ତ ଆପଣ ଫିଜିକାଲି ଟିକେ ଆପଣଙ୍କୁ ଦେଖିବି, ଯଦି ମୁଁ କହିପାରିବି କ'ଣ ପାଇଁ ପେନ୍ ହେଉଛି କ'ଣ ନାହିଁ, ଆମେ ତ ସେମିତି କହିପାରିବିନି, କାହିଁକିନା ବର୍ଷେ ହେଇଗଲାଣି ଆପଣଙ୍କର କେସ୍ଟା। ତ ଆର୍ ଏଫ୍ ଆକ୍ଟର, CRP ଏସବୁ ଯଦି ଆପଣଙ୍କ ବଡ଼ିରେ ରହୁଥିବ ସବୁବେଳେ ଇନ୍ଫ୍ଲାମେସନ୍, ତାହେଲେ ତ ଆପଣଙ୍କୁ ପେନ୍ କରେଇବ, ତା ପାଇଁ ମେଡ଼ିସିନ ଖାଇବେ, କ'ଣ କରିବେ, ମୋତେ ଟିକେ ପର୍ସନାଲି ଟିକେ ଦେଖା କରିପାରିଲେ ବହୁତ ଭଲ ହୁଅନ୍ତା।
2: ଆଜ୍ଞାଙ୍କୁ ଆପଣ ଥରେ ଭେଟି ଦିଅନ୍ତୁ ଧର୍ମଗଡ଼ ଯାଇ। ଆଜ୍ଞା ଧର୍ମଗଡ଼ରେ ରୁହନ୍ତି,
0: ଆପଣ ପଳେଇ ଆସିବେ, କଲେଜ ରୋଡ୍ ଅଛି ଆମର ଯେଉଁ ଅଗ୍ରସନ କ୍ଲବ ଷ୍ଟୋର, ତା ସାମ୍ନାରେ ଶୁଭ ମେଡ଼ିକାଲ ଷ୍ଟୋର, ସେଇଠି ଆସିକି ମୋତେ ଟିକେ ଦେଖା କରନ୍ତୁ, ମୁଁ ଆପଣଙ୍କୁ ଗାଇଡ଼ କରିଦେବି, ହେଲା। ଠିକ୍ ଅଛି
2: ଆଜ୍ଞା। କୁହନ୍ତି ଯେ ଓଜନ ବୃଦ୍ଧି ପାଇଁ ଯେଉଁ ଆମର ଗୋଇଠି ଦରଜ ହୁଏ, ଏହା ଆପଣ ସତ ନା କ'ଣ କ'ଣ
0: କହିବେ? ଓବେସିଟି ପାଇଁ ଖାଲି ଗୋଇଠି ବୋଲି କହିପାରିବେନି, ଓବେସିଟି ପାଇଁ ବହୁତ ଜିନିଷ ଆପଣଙ୍କୁ ପେନ୍ ହେବ। ଓବେସିଟି ଯେମିତି ଓଜନ ବୃଦ୍ଧି ହେଲେ ଆପଣଙ୍କୁ ଅଣ୍ଟା ପେନ୍ ହେବ, ଆଣ୍ଠୁ ପେନ୍ ହେବ, ଗୋଇଠି ପେନ୍ ହେବ, ପ୍ରତ୍ୟେକ ଜଏଣ୍ଟରେ ଆପଣଙ୍କୁ ପେନ୍ ଆସିବ। ତା ସାଙ୍ଗରେ ଆପଣମାନେ ବେଶୀ ସମୟ ଛିଡ଼ା ହେଉଥିବେ, ଯଦି ଯାହାର ଓବେସିଟି

0: ବେଶୀ ୱେଟ୍ ଅଛନ୍ତି, ହାଇଟ୍ ଅନୁସାରେ ୱେଟ୍ ଯଦି ଅଧିକା ରହୁଛି, ଯଦି ଆପଣ ଛିଡ଼ା ହେଉଛନ୍ତି ତାହେଲେ ଅଟୋମେଟିକ୍ ଆପଣଙ୍କର ଜଏଣ୍ଟ ଉପରେ ପ୍ରେସର୍ ପଡ଼ିବ, ପ୍ରେସର୍ ପଡ଼ିଲେ ଆପଣଙ୍କୁ ପେନ୍ ହେବାଟା ସୁନିଶ୍ଚିତ।
1: ଆଜ୍ଞା ଆଜ୍ଞା।
0: ଆଉ ଓବେସିଟି ମାନେ ଖାଲି ନୁହଁ ଯେ ଜଏଣ୍ଟ ପେନ୍ ହେବ, ଆପଣଙ୍କ ବଡ଼ିରେ ସବୁ ରୋଗ ହେବ। ଓବେସିଟି ହେଲେ ଡାଇବେଟିସ୍ ହେବ, ତା ସାଙ୍ଗରେ ଆପଣଙ୍କର କୋଲେଷ୍ଟ୍ରଲ୍ ବଢ଼ିବ, କୋଲେଷ୍ଟ୍ରଲ୍ ବଢ଼ିଲେ ଆପଣଙ୍କୁ ବହୁ ଜିନିଷ ଷ୍ଟ୍ରୋକ୍ ହେବାର ବି ଚାନ୍ସେସ୍ ଥାଏ। ତ ଓବେସିଟିଟାକୁ ଆପଣ ପ୍ରଥମେ ଠିକ୍ କରିବେ
1: ସାର୍। ତ ଏ ହାଡ଼ ମଜବୁତ ରଖିବା ପାଇଁ କ'ଣ ସବୁ ଯତ୍ନ ନେବାକୁ ପଡ଼ିବ?
0: ହଁ, ହାଡ଼ ସମସ୍ୟା ଯଦି ଯାହାର ନାହିଁ ବି ଅଛି ବି, ଆପଣ ଭିଟାମିନ୍ D3 ଖାଆନ୍ତୁ, କ୍ୟାଲସିୟମ୍ ଖାଆନ୍ତୁ, ପନିପରିବା ଠିକ୍ ଖାଆନ୍ତୁ, ଫ୍ରୁଟ୍ସ ଟିକେ ଅଧିକା ଖାଇବା ପାଇଁ ଚେଷ୍ଟା କରିବେ।
1: ସୂର୍ଯ୍ୟକିରଣ ଆବଶ୍ୟକ,
0: ସୂର୍ଯ୍ୟକିରଣ ତ ଆବଶ୍ୟକ, ଆଗରୁ ବି ଅଛି ଏବେ ବି ଅଛି, ସେଇଟା ତ
1: ଆମେ ସବୁ ଭୁଲିଗଲେଣି।
0: ଆମେ ବି ମୁଁ ବି ପାଠ ପଢ଼ିଛି ଯେ ସୂର୍ଯ୍ୟକିରଣଟା ନେଲେ D3 ଅଛି ବୋଲି, ତ ସେଇଟା ତ ଇମ୍ପୋର୍ଟାଣ୍ଟ, ସକାଳ ସୂର୍ଯ୍ୟକିରଣଟା ବହୁତ ଇମ୍ପୋର୍ଟାଣ୍ଟ ବଡ଼ିରେ। ଆଉ D3 ସପ୍ଲିମେଣ୍ଟ ଟିକେ ଟିକେ ମଝିରେ ଖାଇବା କଥା, ସମସ୍ତଙ୍କୁ ପେନ୍ ହଉ କିମ୍ବା ନ ହଉ ସପ୍ଲିମେଣ୍ଟଟା ଜରୁରୀ 3 ମନ୍ଥସ୍କୁ ଥରେ ଥରେ।
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜି ଆମେ ଜାଣିଲୁ ଯେ ସଚେତନତା ହିଁ ସୁସ୍ଥ ରହିବାର ପ୍ରାରମ୍ଭ ପଥି ବା ଔଷଧ। କାର୍ଯ୍ୟକ୍ରମର ଅବଧି ତ ସରିବାକୁ ବସିଲାଣି, ଏବେ ଏଠୁ ଉଠିବାର ବେଳ ହେଲେ। ତା ପୂର୍ବରୁ ଭୌତିକ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଯୋଗେଶ ନାୟକଙ୍କୁ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇଥିବାରୁ ଶ୍ରୋତା ଓ ଆକାଶବାଣୀ ପରିବାର ତରଫରୁ ତାଙ୍କୁ କୃତଜ୍ଞତା ଅର୍ପଣ କରୁଛୁ। ପ୍ରଶ୍ନ ଓ ଉତ୍ତର ମଝିରେ ଥିଲି ମୁଁ ଦୀପ୍ତିମୁନ୍। ସମସ୍ତେ ସୁସ୍ଥ ରୁହନ୍ତୁ। ନମସ୍କାର।
0: ନମସ୍କାର।

ପ୍ରଚାର କଲୁ ଶକ୍ତିରୂପା କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ସିଧା ପ୍ରସାରଣ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ, ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଥିଲେ।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନକୁ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ଉଚ୍ଚ ଶିକ୍ଷା ପ୍ରାପ୍ତ କି

ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34ରୁ 38କୁ ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି ପାଞ୍ଚ ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 1075କୁ କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା CDCକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। CBSE ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ CBSE ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି।

0: ତେଲେଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ T20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu addresses tribal beneficiaries of scholarship schemes at Rashtrapati Bhavan, emphasizes social, economic and educational progress of all sections of society for true development. Government notifies Immigration and Foreigners Amendment Rules 2026 with key changes in registration timelines and the appeals mechanism. Chief Justice of India Justice Surya Kant administers oath of office to 5 new judges of the Supreme Court. Orange alert issued for thunder squall conditions in Rajasthan, Gujarat, West Madhya Pradesh, Odisha and coastal Andhra Pradesh today. And in women's cricket, third and final T20 international between India and hosts England to be played in Taunton tonight. President Draupadi Murmu has said that education is a powerful means of empowerment as it enables individuals to become self-reliant, aware and capable. Addressing the tribal beneficiaries of scholarship schemes in New Delhi today, the President said true development can only be achieved when all sections of society progress socially, economically and educationally.
2: युवा हमारे राष्ट्र की शक्ति, आशा और उज्जवल भविष्य की प्रतीक है। मेरी सभी युवाओं, विशेषकर जनजातीय समुदाय के युवाओं से अनुरोध है कि उन्हें अपनी जड़ों और अपने लोगों को नहीं भूलना चाहिए। युवा शक्ति विरासत पर गर्व करते हुए आधुनिक शिक्षा और तकनीकों के बल पर आगे बढ़े तब सशक्त, समृद्ध और आत्मनिर्भर भारत का निर्माण होगा।
1: The President highlighted that the government scholarship schemes have transformed the lives of tribals by enabling access to higher education and new opportunities.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

0: ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ସଚେତନ ଏବଂ ସଶକ୍ତ କରିଥାଏ ସମାଜର ପ୍ରତ୍ୟେକ ବର୍ଗ ସାମାଜିକ ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ଦେଶରେ ପ୍ରତିଭାର ଅଭାବ ନାହିଁ ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ ଏ ଯୁବାଓଁ କେ ସ୍ୱପ୍ନୋ କୋ ପଙ୍କ ଦେନେ କା ମାଧ୍ୟମ ହେ ଏ ଉନ୍ ଯୁବାଓଁ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ କଲିଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ବୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ୍ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ୍ ଖୋଲା ରହିବ ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ୍ରେ ଆବେଦନ କରିପାରିବେ ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲ୍ରେ ସଂଯୋଗ କରିବାକୁ ପଡ଼ିବ ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ ୟୁପିଆଇ କ୍ରେଡିଟ୍ କାର୍ଡ ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏଥିପାଇଁ ଟ୍ୟୁଟୋରିଆଲ୍ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8ଟି ବିଭାଗର 9ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବ୍ରାଜିଲ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷିଆ ସାଉଦିଆରବ ଦକ୍ଷିଣ ଆଫ୍ରିକା ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ ବାତ୍ୟା ପରିଚାଳନା ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମର ଉଦ୍ଘାଟନୀ ସମାରୋହରେ ଯୋଗଦେବେ
2: 19ରେ ରାଷ୍ଟ୍ରପତି ଆସିବେ ରାଇରଙ୍ଗ ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର

0: ଅଯୋଧ୍ୟାକୁ ଗସ୍ତ କରିବେ। 20 ତାରିଖ ଦିନ ଆମ ମାନନୀୟ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ। ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
1: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30 ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4 ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବିବାହ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଶ୍ରେୟା ଘୋଷାଲ। ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ହେ ବେବି କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଶାନ ଓ ଶଙ୍କର ମହାଦେବନ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ଶଙ୍କର ଏହସାନ ଲୟ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର 1206 କିଲୋ ହର୍ଷ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଷରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଗୀତଟିଏ। ଏଥିପାଇଁ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡ଼ିଓକୁ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ ଏବଂ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI PIN entering, କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
6: RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
9: ସହଜ ଅଟେ ପ୍ରତିଦିନ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଅଛି ଏହାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତଟିଏ

0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ଲାଇଫ୍ ଫୋନ୍ ଇନ୍ ତଥା ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଜୁନ୍ ମାସର 2 ତାରିଖ ମଙ୍ଗଳବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ଲାଇଫ୍ ଫୋନ୍ ଇନ୍ ତଥା ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଯେଉଁଠି ଆମକୁ ସିଧାସଳଖ ଫୋନ୍ ମାଧ୍ୟମରେ ଆପଣଙ୍କ ସହ କଥା ହେବାର ସୁଯୋଗ ମିଳିଥାଏ, ଆଉ ଫୋନ୍ରେ ଗପସପ ହେବା ସହ ଶୁଣିଥାଉ ଆପଣମାନଙ୍କ ମନପସନ୍ଦର ଗୀତ। ତେବେ ଆଜିର କାର୍ଯ୍ୟକ୍ରମରେ ଆମ ପାଖରେ କିଛି ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କିଛି ଓଡ଼ିଆ ଭକ୍ତିଭରା ଭଜନ ରହିଛି, ଯେମିତିକି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ଆଦିମ ବିଚାର, ତୁମେ ଥିଲେ ସାଥିରେ, ଲେଖିଛି ନା ତୋର, ସେମିତି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସାଜନ, ବିବାହ, ୟେସ୍ ବସ୍ ଏବଂ ଓଡ଼ିଆ ଭଜନ ରହିଛି। ତେବେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଏବଂ ସମ୍ପର୍କ କରନ୍ତୁ। ଆମ ଯୋଗାଯୋଗ କରିବା ଫୋନ୍ ନମ୍ବରଟି ହେଉଛି 0667029562628, ଆଉ ଏକ ନମ୍ବରଟି ହେଉଛି 0667029523। ତେବେ ଆପଣଙ୍କ ଫୋନ୍ର ଅପେକ୍ଷାରେ ରହିଲୁ। ଲାଗୁଛି ଆମ ଶ୍ରୋତାବନ୍ଧୁ ଆମକୁ ଫୋନ୍ କରିସାରିଲେଣି, ଆସନ୍ତୁ କଥାବାର୍ତ୍ତା ହେଇଯିବା।
1: ହ୍ୟାଲୋ
0: ହ୍ୟାଲୋ ଭାଇ, ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର ଆଜ୍ଞା।
0: ଆଉ ଭାଇ କେମିତି ଅଛନ୍ତି?
1: ବହୁତ ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ମୁଁ ବି ସାର୍ ବହୁତ ବଢିଆ ଅଛି
1: ଆଜ୍ଞା।
0: ଆଉ କ'ଣ କରୁଥିଲେ?
1: ତଳ ଉଠଉଛୁ ଆଜ୍ଞା, ତଳ ତଳ।
0: ଆଚ୍ଛା ଆଚ୍ଛା, ଆଉ ଆଜି କେଉଁ ଗୀତଟି ଶୁଣିବେ?
1: କ'ଣ କ'ଣ ଅଛି ଆଜ୍ଞା?
0: ଆଜି ଅଛି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ତୁମେ ଥିଲେ ସାଥିରେ, ଆଦିମ ବିଚାର, ଲେଖିଛି ନା ତୋର, ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସାଜନ, ବିବାହ, ୟେସ୍ ବସ୍ ଆଉ କିଛି ଭଜନ ରହିଛି। ଠିକ୍ ଅଛି ଭାଇ, ଆଉ ବର୍ତ୍ତମାନ ଘରେ କ'ଣ କହିଲେ? ମୁଁ ଜାଣିଛି, ହେଲେ ବି କହିଦିଅନ୍ତୁ। କହିଥାନ୍ତୁ ତାହେଲେ ଦାଦା।
1: ଲକ୍ଷ୍ମୀ ନାରାୟଣ ପାଖ କହୁଥିଲି, ଗ୍ରାମ ସିନ୍ଦର ଜିଲ୍ଲା ସୁବର୍ଣ୍ଣପୁର।
0: ଆଜ୍ଞା, ମୁଁ ଆପଣଙ୍କ ସ୍ୱରରୁ ଜାଣିପାରିଲି କି ଆମ ଲକ୍ଷ୍ମୀ ଭାଇ
1: ଜାଣିବା କଥା ନା।
0: ଆଜ୍ଞା ଆଜ୍ଞା, ଆଉ ଭାଇ ଖରା କେମିତି ହଉଛି ସିଆଡ଼େ?
1: ଖରା ତ ହଉଛି, କିନ୍ତୁ ଏଇଟା କିଛି ଦିନ ତଳେ କମିଛି, ତାପମାତ୍ରା ଟିକେ କମିଛି, ଆଉ ରାତିରେ ବେଶୀ ଗରମ ନାହିଁ ଆଜ୍ଞା।
0: ହଁ ଟିକେ ବର୍ଷା ହେଇଥିଲା, ହଁ 2 ଦିନ ତଳେ ଟିକେ ବର୍ଷା ହେଇଥିଲା।

0: ଆଜ୍ଞା।
1: ଆଉ ଚାଷ କାମ ଭଲ ଚାଲିଛି?
0: ହଁ ଚାଷ ମାନେ ଏଟା ଧାନ ଆମର ରବିଟା ଧାନ କଟାକଟି ଚାଲିଛି ଆଉ।
1: ହଁ, ରବି ଚାଷ କରୁଥିବେ ଏବେ?
0: ଆଜ୍ଞା।
1: ଆଉ କେତେ କାମ ରହିଲା ଭାଇ?
0: କାମ ମାନେ ଆମର ସରିଲାଣି ଆଜ୍ଞା, କିଛି ବ୍ୟକ୍ତିଙ୍କର ଅଛି ଧାନ କାଟିବା ପାଇଁ।
1: ହଁ ହଁ, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
0: ଭଲ ଅଛନ୍ତି ଆଜ୍ଞା।
1: ହଁ ହଁ, ଆଉ ଭାଇ କୁହନ୍ତୁ, ମାନେ ନେକ୍ସଟ ପର୍ବ କ'ଣ କେମିତି ପାଳନ କରୁଛନ୍ତି? ପୂଜାପୂଜି ଆପଣଙ୍କର
0: କ'ଣ ପୂଜା କି?
1: ରବି ଚାଷ ପାଇଁ ଯେଉଁ ପୂଜା ହୁଏ ନା?
0: ପୂଜା ହୁଏନି ଆଜ୍ଞା।
1: ଓ, ପୂଜା ହୁଏନି? ମୁଁ ଶୁଣିଛି ପୂଜା ବି କରାଯାଏ ରବି ଚାଷ ପାଇଁ।
0: ପୂଜାଟା ହୁଏ ଯେଉଁ ଆମର ଅକ୍ଷୟ ତୃତୀୟା ହୁଏ, ଯେଉଁ ଆମର ଯେଉଁ ରଜ ପର୍ବ ଏଇଟା ମାନେ ପାଳନ କରାଯାଏ। ଆମର ଯେଉଁ ମୁଠି ଛୁଆଁ ଯେଉଁ ଖାଇଯାଏ ସେଟା ଆମର ଆଗକୁ ଅଛି।
1: ଓକେ ଓକେ, ତାହେଲେ କେଉଁ କେଉଁ ମାନେ ପାଳନ କରୁଥିବେ ଆଉ କେଉଁ ମାନେ ପାଳନ କରୁନଥିବେ?
0: ଆଜ୍ଞା
1: ଠିକ୍ ଅଛି ଭାଇ।
0: ଆଜ୍ଞା,
1: ହ୍ୟାଲୋ।
0: ଆଜ୍ଞା
1: ହଁ ଭାଇ, ତାହେଲେ ଆସନ୍ତୁ, ଆପଣଙ୍କ ମନପସନ୍ଦର ଗୀତ ଶୁଣି ନେବା।
0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।

0: ଯାହା ଲାଗୁଛି ଆମର ଆଉ ଜଣେ ଶ୍ରୋତାବନ୍ଧୁ ଆମକୁ ଫୋନ କରିଛନ୍ତି, ଆସନ୍ତୁ କଥାବାର୍ତ୍ତା ହେଇଯିବା। ହ୍ୟାଲୋ।
1: ହଁ ସାର୍, ମୁଁ ଉଗ୍ରେଶନ ପଟେଲ କହୁଥିଲି ଆଜ୍ଞା, ସାଙ୍ଗରୁ ପଦ ବଲାଙ୍ଗୀର ଜିଲ୍ଲାରୁ।
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ଶୁଭ ସନ୍ଧ୍ୟା, ନମସ୍କାର।
0: ଯାହା ଲାଗୁଛି ଆପଣ ଶୁଣୁଥିଲେ ରେଡ଼ିଓ?
1: ହଁ ହଁ ମୁଁ ଶୁଣୁଥିଲି, ବୋଧେ ଅଳ୍ପ ଶୁଣ ଯାଇଥିବ
0: ଆପଣଙ୍କ ଶୁଣାଗଲା ବ୍ୟାକଗ୍ରାଉଣ୍ଡ ସାଉଣ୍ଡ।
1: ହଁ ହଁ ହଁ ନାଇଁ, ବେଳେ ବେଳେ ମୁଁ ଦୁଇଟା ଫୋନ ଆଣିଥାଏ, ବେଳେ ଆଣିନଥାଏ। ଲାଇଫ୍ ହୋଇ ଯାଏ ତ, ବେଳେ ବେଳେ ଆଣିକି ଆସିଲେ ଶୁଣିକି ପାରେ, କାହିଁକି ମୁଁ କଲ୍ ଲଗାଉଥିବି ଶୁଣିପାରିବିନି। କିନ୍ତୁ ବେଳେ ବେଳେ ମୋବାଇଲ ନ ଆଣିଲେ ମୁଁ ଆପଣଙ୍କୁ ପଚାରି ଦିଏ କି କୋଉ ଗୀତ ଅଛି।
0: ତାହେଲେ ଭାଇ ଆଜି
1: ଆଜି ଗୀତ
0: ଶୁଣିବେ?
1: ଆଜି ଗୀତ ଶୁଣିବା ଆଜ୍ଞା, ତମେ ଥିଲେ ସାଥିରେ, ଗୀତଟା ହଉଛି ଚାଲିବାକୁ ଭଲ ଲାଗେ।
0: ଚାଲିବାକୁ ଭଲ ଲାଗେ
1: ଆଜ୍ଞା।
0: ଓକେ ଠିକ୍ ଅଛି ଭାଇ। ଆଉ ଭାଇ କ'ଣ କରୁଥିଲେ କୁହନ୍ତୁ?
1: ହଁ ବିଲରେ ହିଁ ଅଛି ଆଜ୍ଞା,
0: ବିଲରେ
1: ଆଜି ଦିନ 3ଟାରେ ହିଁ ଟିକେ ବର୍ଷା ହେଲା ଆଜ୍ଞା।
0: ହଁ
1: ବର୍ଷା ଏବେ ଛାଡ଼ି ଯାଇଛି, କିନ୍ତୁ ତାପରେ ଟିକେ ବିଲକୁ ଆସିଥିଲି, ଧାନ କିଛି ଅଛି ଆଜ୍ଞା ଜମିରେ, ମାନେ ଅମଳ ତ ହେଇଗଲାଣି, ଟିକେ ଦେଖା କରିବାକୁ ପଡ଼ିବ ଆଜ୍ଞା ବର୍ଷା ହେଲେ।
0: ଟିକେ ଗରମ କମିଛି ନା ଭାଇ ଆଗ ଅପେକ୍ଷା?
1: ହଁ ହଁ ହଁ, ଏଇ ଯୋଉ ଦିନେ ଦିନ ତଳେ ଯୋଉ ସବୁ ବର୍ଷା ହେଇଥିଲା, ଗରମ ଟିକେ କମିଛି।
0: ହଁ ଭାଇ, କିନ୍ତୁ ଭାଇ ଗୋଟେ କଥା ଭଲ ଲାଗେ, ଯେତେବେଳେ ଆପଣ ଫୋନ୍

0: ହୁଅନ୍ତି ଆଉ ସ୍ଲୋରେ କଥାବାର୍ତ୍ତା ହୁଅନ୍ତୁ,
1: ସବୁବେଳେ ଆପଣ ମଧ୍ୟ ସ୍ଲୋରେ କଥା ହୁଅନ୍ତି।
0: ଆପଣ ଫୋନ୍ କରନ୍ତି, ମାନେ ଫୋନ୍ ଉଠେଇଲା ପରେ ଆପଣ କୁହନ୍ତି କି ଭାଇ ନମସ୍କାର, ଶୁଭ ସନ୍ଧ୍ୟା, ବହୁତ ଭଲ ଲାଗେ ଭାଇ।
1: ଆଜ୍ଞା ଧନ୍ୟବାଦ।
0: ତାପରେ ଆପଣଙ୍କ ସ୍ୱରରେ ମୁଁ ଜାଣିପାରେ ନା ଭାଇଙ୍କ ଫୋନ୍ଟା ଆସିଗଲା।
1: ହଁ ନାଇଁ ଆମେ ମଧ୍ୟ ଜାଣିପାରୁ ଆଜ୍ଞା, ଆପଣଙ୍କ ସ୍ୱର ଶୁଣୁ ଆମେ ମଧ୍ୟ ଜାଣିପାରୁ।
0: ତେବେ ଭାଇ ମୁଁ କିଛିଟା କ୍ୱେଶ୍ଚିନ୍ ଆପଣଙ୍କୁ ପଚାରୁଛି, ଖାଲି ଉତ୍ତର ଦେବି, ଠିକ୍ ଅଛି?
1: ଆଜ୍ଞା।
0: ଆପଣଙ୍କୁ ଚା ଭଲ ଲାଗେ ନା କଫି ଭଲ ଲାଗେ?
1: ମୁଁ ଚାହା ଟିକେ ଏତେ ପିଏନି ଆଜ୍ଞା।
0: ଓକେ,
1: ଆଉ କଫି କଥା ଯେଉଁ କଫି ମଧ୍ୟ ମୁଁ ପିଏନି। ହଁ କିନ୍ତୁ ପିଇଦିଏ, ଯେତେବେଳେ ଆମେ କୁଣିଆ ଯେତେବେଳେ ଯାଉଛୁ କା ଘରକୁ ଟିକେ ପିଇଦିଏ, ଘରେ ମଧ୍ୟ ମୁଁ ଚାହା ପିଏନି କି କଫି ମଧ୍ୟ ପିଏନି।
0: ମାନେ କାଳି କିଏ ଖରାପ ନ ଭାବୁ ବୋଲି ପିଇ ଦିଅନ୍ତି? ନାହିଁ
1: ହଁ ହଁ ଏମିତି ହୁଏ ଆଜ୍ଞା, ଠିକ କହିଲି।
0: ତେବେ ସକାଳୁ ଉଠିବା ପସନ୍ଦ
1: ଲାଗେ, ଅଳ୍ପ ପିଏ, ଯେତେବେଳେ ସେ ମାନନ୍ତି ପୁରା କଫି ଚା ଆଣିଲେ ମୁଁ ଟିକେ ହାଲକା କରିଦିଏ।
0: ସେଟା ବହୁତ ବଢିଆ ଅଭ୍ୟାସ ଭାଇ, ମୋର ବି ସେମିତି, ମୁଁ ବି ଏତେ କିଛି ପ୍ରିଫର କରେନି।
1: ହଁ ଆଉ ମିଠା ଜିନିଷ ଟିକେ ମତେ ବେଶୀ ପସନ୍ଦ ନ, ଅଳ୍ପ ବେଶୀ ଖାଇଦିଏ, ଆଉ ଚା ପତି ଡାଲି ମୁଁ ପିଏନି କହିବାକୁ ଗଲି।
0: ମାନେ ଆପଣଙ୍କୁ ଖାରା ପସନ୍ଦ ତାହେଲେ?
1: ହଁ ହଁ
0: କାହିଁକି ନା ଯାହାକୁ ମିଠା ପସନ୍ଦ ନୁହଁ,
1: କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଅଛି, କାହିଁକି ନା ମୁଁ ହଜମ କରିପାରେନି ଆଜ୍ଞା, ଖାରାରେ ତେଲ ଜାତୀୟ ଜିନିଷ ମୁଁ ଖାଇପାରେନି, ଘରେ କିଛି ତିଆରି କଲେ ମୁଁ ସେଟା ଖାଇଦିଏ।
0: ସେଇଟା ବହୁତ ବଢିଆ ଭାଇ, କାହିଁକି ନା ଏସବୁ ମାନେ ମେଣ୍ଟେନ୍ କଲେ ହିଁ ଆପଣଙ୍କର ଫ୍ୟୁଚର ପାଇଁ ବହୁତ ବଢିଆ, ଦେହ ଠିକ ରହିବ। ତେବେ ଆଉ କିଛିଟା ପ୍ରଶ୍ନ ଅଛି, ସକାଳୁ ଉଠିବା ପସନ୍ଦ କରନ୍ତି ନା ରାତିରେ ଜାଗିବା ପସନ୍ଦ କରନ୍ତି?
1: ରାତିରେ ଜାଗିବା ହିଁ ପସନ୍ଦ କରେ ଆଜ୍ଞା।
0: ଖାଇ ଖାଇକି
1: ରାତିରେ ଜାଗିବା ପାଇଁ, ହଁ ଆକ୍ଚୁଆଲି ଦିନ ବେଳା ତ ବେଶୀ କିଛି କାମ ରହିଯାଏ, ରାତି ବେଳା ମୁଁ ଟିକେ ଜାଗିକି ରହେ, ଜାଗିକି ରହିଲେ ବିଭିନ୍ନ ସବୁ ଜିନିଷ ପଢେ, ଦେଖେ, କିଛି ସାଙ୍ଗସାଙ୍ଗ ସହ କଥା ହୁଏ। ଦିନ ବେଳାରେ ମୋତେ କିଛି କାମ ମାନେ ଟିକେ ଫୁରସତ ମିଳେନି,
0: ଭଲ ଲାଗେ,
1: କାହିଁକିନା ଚାଷ ସହିତ ମୁଁ ଅନ୍ୟ କାମ ମଧ୍ୟ କରେ ଆଜ୍ଞା, ମୁଁ ଫିଲ୍ଡରେ ମଧ୍ୟ କାମ କରେ, ଗୋଟେ ଫିଟନେସ୍ କମ୍ପାନୀରେ ମୁଁ ଫିଲ୍ଡରେ ମଧ୍ୟ କାମ କରୁଛି, ଯୋଉଟାକି ଏସ୍ଏମ୍ ଅଛି ମୁଁ।
0: ଓକେ ଓକେ, ହଁ
1: ତ ଦିନ ବେଳା ମୋତେ ଫୁରସତ ଟୋଟାଲି ମିଳେନି ଆଜ୍ଞା, ରାତିରେ ଫୁରସତ ମିଳିବ, ଘର ପରିବାର ହେଲା, ଗୁଣିଆ ବନ୍ଧୁ ସାଙ୍ଗସାଙ୍ଗ କଥା ହୁଏ, ତାପରେ ବି କିଛି ଶୋଇପଡ଼େ।
0: ବହୁତ ବହୁତ ବଢିଆ ଭାଇ, ଦିଆଡ଼େ ଆପଣ ମେଣ୍ଟେନ୍ କରିକି ରଖୁଛନ୍ତି, ମାନେ ମାନିବାକୁ ପଡ଼ିବ
1: ଆଜ୍ଞା।
0: ଠିକ୍ ଅଛି ଭାଇ, କଥା ହେଇକି ବହୁତ ଭଲ ଲାଗିଲା, ତାହେଲେ ବି ଆସନ୍ତୁ ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ଆଜ୍ଞା ଧନ୍ୟବାଦ,
0: ନମସ୍କାର ଭାଇ,
1: ନମସ୍କାର।

0: ତେବେ ଲାଗୁଛି ଆମର ଆଉ ଜଣେ ଶ୍ରୋତା ବନ୍ଧୁ ଆମକୁ ଫୋନ୍ କରିଛନ୍ତି, ଆସନ୍ତୁ କଥାବାର୍ତ୍ତା ହୋଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଭାଇ, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ।
1: ଶୁଭ ସନ୍ଧ୍ୟା ଆଜ୍ଞା, ଜୟ ଜଗନ୍ନାଥ। ଭଗବାନ ସମସ୍ତଙ୍କୁ ମଙ୍ଗଳ କରନ୍ତୁ, ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ମଙ୍ଗଳ କରନ୍ତୁ।
0: ଆଜ୍ଞା, ଆପଣଙ୍କୁ ବି ମଧ୍ୟ।
1: ଆଜ୍ଞା,
0: ତେବେ ଭାଇ କିଏ କହୁ

0: ଥିଲେ କୋଉଠୁ କହୁଥିଲେ ପରିଚୟ ଦେଇ ଦିଅନ୍ତୁ।
1: ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିରମିରା ବ୍ଲକ, ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଆଜ୍ଞା ଭାଇ, ତେବେ ଆଜି କୋଉ ଗୀତଟି ଶୁଣିବେ?
1: ଗୋଟେ ଭଜନ ଗୀତଟେ ଦେଇଦେବେ, ଭଲ ଭଜନଟେ।
0: ଠିକ୍ ଅଛି ଭାଇ, ତେବେ ଆଉ କ'ଣ କରୁଥିଲେ ବର୍ତ୍ତମାନ?
1: ଏବେ ମୁଁ ଏଟା ବସିଛି ଆଉ ଲଗାଉଥିଲି ଆଉ, 12 ନମ୍ବର ଥରରେ ଆପଣ ଉଠାଲେ ଆଉ, ମୋତେ ତ ଖରାପ ଲାଗୁଥିଲା କାହିଁକି
0: ଆଜି
1: ନା
0: ଲାଗିବନି ବୋଲି।
1: 5:30 ରୁ 5:35 ପର୍ଯ୍ୟନ୍ତ 5ଥର ରିଙ୍ଗ ହେଲା ନାହିଁ ଉଠାଲେ।
0: ଆରେ ଆରେ ଆରେ ଆରେ, କ୍ଷମା କରିବେ ଭାଇ, ଏମିତି ବହୁ ଜଣ ଫୋନ୍ କରନ୍ତି, ତମେ ଜାଣିପାରୁନୁ କି କ'ଣ କୋଉଠୁ ଫୋନ୍ କରୁଛନ୍ତି।
1: ନିଜେ ଆଜ୍ଞା, ମୋର ମୋର ଜାଣିବାର ଇଚ୍ଛା ଥିଲା ଯେ ପହିଲା ଆପଣ କୋଉ ନମ୍ବରଟା ଉଠାସନ୍, ସେ ଲାଷ୍ଟ 2-3ଟା ନା 2-8ଟା ପହିଲା ଉଠାସନ୍।
0: ସେମିତି କିଛି ତ ରହେନି ଭାଇ, ଯେଉଁ ନମ୍ବରଟା ଆସେ ଆମେ ସେଇଟା ହିଁ ଉଠାଉ।
1: କାହିଁକି ନା 2-8ଟା ମୋର 5ଥର ରିଙ୍ଗ ହେଲା, ତ ଆପଣ 2-3ଟା ପହିଲା ଉଠାଉଥିବେ। 2 ନମ୍ବର ତ ରିଙ୍ଗ ହଉଥିବ ନା ଆଜ୍ଞା, ଯୋଉଟା ହଉଥିବ ଗୋଟେ ଆପଣ ପହିଲା ଚଏସ୍ କରୁଥିବେ ନା, ଏଇ ନମ୍ବରଟା ଆଜି ଉଠେଇବା ପହିଲା କହିକି।
0: ନା ନା, ସେମିତି କିଛି ନାହିଁ ଭାଇ, ଆମେ ଦେଖୁ ଯେଉଁଟା ଫୋନ୍ଟା ଆସେ, ଯେଉଁଟା ଆଗ ରିଙ୍ଗ ହବ ଆମେ ସେଇଟା ଉଠେଇବୁ। ସେଇ ଟାଇମ୍ରେ ସିକ୍ସ
1: ଆଚ୍ଛା,
0: ଟୁ ଥ୍ରୀ ଆସେ, ନହେଲେ 6-8 ଆସେ।
1: ହଁ,
0: ତେବେ ଆପଣ ଏବେ କେଉଁ ନମ୍ବରରେ ଫୋନ୍ କରିଥିଲେ?
1: ମୁଁ ଏବେ ମୁଁ ସେତେବେଳେ 2-8ରେ ଫୋନ୍ କରିଥିଲି।
0: ହଁ,
1: ମୁଁ ଗଣୁଥିଲି କେତେ ନମ୍ବର ଥରେ ଉଠଉଛନ୍ କହିକି, ଏବେ 12 ନମ୍ବର ଥରେ ଉଠାଲେ ଆଉ।
0: 12 ନମ୍ବର ମାନେ ଆପଣ ଗଣୁଥିଲେ ତାହେଲେ? ଯା ହଉ, 12 ନମ୍ବର
1: ବହୁତ,
0: ଭିତରେ ଲାଗିଗଲା, ନହେଲେ ପୁଣି ପରେ ଆପଣ
1: ହଁ
0: ଶୁଣାଇଥାନ୍ତେ,
1: ହଁ ପୁଣି କହିଥାନ୍ତି, କମ୍ପ୍ଲେନ୍ ତ କହିଥାନ୍ତି, ମୁଁ ତ
0: କମ୍ପ୍ଲେନ୍
1: ବହୁତ
0: କରିଥାନ୍ତେ।
1: ଶିଖିବି ଆଜ୍ଞା। ଆଉ ଇଏ ଯୁବବାଣୀରେ ଆଉ ଗୋଟେ କାର୍ଯ୍ୟକ୍ରମ ଆପଣ ଏଡ୍ କରନ୍ତୁ ନା ଆଜ୍ଞା, ମୁଁ ଚିଠି ପତ୍ର ବି ଲେଖୁଛି, ଚିଠିରେ ସାମିଲ ହଉନି, ମାନେ କୌଣସି କୁଇଜ୍ କାର୍ଯ୍ୟକ୍ରମ ଏମିତି କିଛି ସାମିଲ କରନ୍ତୁ ନା।
0: କୁଇଜ୍ କାର୍ଯ୍ୟକ୍ରମ ପାଇଁ ସାର୍ ଆପଣ ଟିକେ ମାନେ ଲେଖନ୍ତୁ, ସାପ୍ତାହିକ ପାଇଁ ଆମେ ଏଇ ଉପରେ ଚର୍ଚ୍ଚା କରିବୁ ଆମ ଉପରିସ୍ଥ ଅଧିକାରୀଙ୍କ ସହ।
1: ନାଇଁ ମୁଁ ଆଜି ଆମର ମାନେ ହ୍ୱାଟ୍ସଅପ୍ ବି କଲି ନା କମ୍ପ୍ଲେନ୍, କିନ୍ତୁ ସେଇଟା ମୋର ସାମିଲ ହଉନି ଆଜ୍ଞା।
0: ଆଜ୍ଞା ଠିକ୍ ଅଛି, ଆମେ କଥାବାର୍ତ୍ତା ହେବୁ ସାର୍ ନିଶ୍ଚୟ ଭାବରେ।
1: କାହିଁକି ସେ କୁଇଜ୍ କାର୍ଯ୍ୟକ୍ରମ କଲେ ଟିକେ ଆଉ ଟିକେ କିଛି ସବୁ ଜାଣିହେବ, ବାକି ସବୁ କାର୍ଯ୍ୟକ୍ରମ ତ ଠିକ୍ ଅଛି ଆଜ୍ଞା ଆପଣଙ୍କର।
0: ନାଇଁ ଆପଣ ଆଜି ହିଁ ଲେଖନ୍ତୁ ସାପ୍ତାହିକ ପାଇଁ, ଠିକ୍ ଅଛି?
1: ଠିକ୍ ଅଛି ଆଜ୍ଞା,
0: ଆପଣ ଆଜି ଲେଖନ୍ତୁ ସାପ୍ତାହିକ ପାଇଁ, ଆମେ ନିଶ୍ଚୟ ଭାବରେ ସେଇଟା କାର୍ଯ୍ୟକାରୀ କରିବୁ ଭାଇ।
1: ଆଜ୍ଞା, ମାନେ ଏଇ ହ୍ୱାଟ୍ସଆପ୍ ନମ୍ବରରେ ଲେଖିଲେ ହେବ ତ?
0: ହଁ, ସେ ହ୍ୱାଟ୍ସଆପ୍ ନମ୍ବର ହିଁ ଆପଣ ଲେଖିକି ପଠାନ୍ତୁ।
1: ଆଚ୍ଛା, ଆଡ୍ରେସ୍ କ'ଣ ଦିଆହେବ ଆଜ୍ଞା? ସାପ୍ତାହିକ କାର୍ଯ୍ୟକ୍ରମ ଦିଆହେବ,
0: ହଁ, ସାପ୍ତାହିକ ଯୁବବାଣୀ ବିଭାଗ। ଆଜ୍ଞା ଭାଇ,
1: ଧନ୍ୟବାଦ।
0: ତେବେ ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ଆଜ୍ଞା ଆଜ୍ଞା,
0: ଠିକ୍ ଅଛି ଭାଇ, ଧନ୍ୟବାଦ
1: ଧନ୍ୟବାଦ।

0: ତେବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ନେକ୍ସଟ ପରବର୍ତ୍ତୀ ଶ୍ରୋତା ବନ୍ଧୁଙ୍କ ସହ।
1: हेलो
0: ହ୍ୟାଲୋ
1: हेलो
0: ଭାଇ, ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର ଆଜ୍ଞା।

0: ନମସ୍କାର ଭାଇ।
1: ହଁ ମୁଇଁ ମୁରଲୀ ମିର କହୁଥିଲି, ଗାଁ ପୋଷ୍ଟ ବରଗଡ଼, ଜିଲ୍ଲା ବରଗଡ଼ରୁ।
0: ଆଜ୍ଞା ଭାଇ, ବହୁତ ଦିନ ପରେ ଫୋନ କଲେ।
1: ହଁ ଆଜ୍ଞା, ନା ଲାଗୁଛେ ଆଜ୍ଞା, ବହୁତ ଚେଷ୍ଟା କଲା ପରେ ଏଇଟା ଆଜି ରିସିଭ୍ ହେଲା।
0: ଆଜ୍ଞା ଭାଇ, ତେବେ ଆଜି କେଉଁ ଗୀତରେ ଶୁଣିବେ କୁହନ୍ତୁ।
1: ଆଜି ଗୋଟେ ଦେଇଦେବେ, ଓଡ଼ିଆ କଥା ଚିତ୍ର ଗୀତରେ ଦେଇଦେବେ।
0: ଆଜି ଅଛି ଆଦିମ ବିଚାର ଚଳଚ୍ଚିତ୍ରରୁ ତୁମେ
1: ହଁ
0: ଥିଲେ।
1: ଆଦିମ ବିଚାର ଦେଇଦେବେ।
0: ଆଦିମ ବିଚାର କେଉଁ ଗୀତରେ ଶୁଣିବେ କୁହନ୍ତୁ।
1: ହେ ଚିକିରି ଚିକିରି,
0: ଲିକ୍ରି ଚିକିରି,
1: ଆଜ୍ଞା
0: ସମସ୍ତଙ୍କ ମନରେ ପଶା ବାନ୍ଧି ଦେଇଛି ନା ଲିକ୍ରି ଚିକିରି,
1: ହଁ
0: ବହୁତ ଭଲ
1: ଆଜ୍ଞା।
0: ଲାଗେ। ଓ ଭାଇ, କ'ଣ କରୁଥିଲେ କୁହନ୍ତୁ।
1: ବର୍ତ୍ତମାନ ରେଡ଼ିଓ ଶୁଣୁଥିଲି ଆଉ ଏଇଟା କଲ୍ ଲଗାଉଥିଲି ଆଜ୍ଞା, ଏଇଟା ନା ଲାଗୁଛି, ବହୁତ ଚେଷ୍ଟା କଲା ପରେ ଲାଗଲା।
0: ମାନେ କେତେ ଥର ଫୋନ କଲେ?
1: ଅନେକ ଥର କହିବେ, 2-3 ଥର ରିଙ୍ଗ ହେଇଛି।
0: ଆଚ୍ଛା ଆଚ୍ଛା, ଯାହା ଫାଇନାଲି ଫୋନ୍ଟା ଲାଗିଗଲା ଆପଣଙ୍କର।
1: ହଁ ଆଜ୍ଞା।
0: ଓ ଭାଇ, ମୁଁ ଟିକେ ଆଗରୁ ମାନେ ପ୍ରଶ୍ନ ପଚାରୁଥିଲି ଆମ ଚିତ୍ରସେନ ଭାଇଙ୍କୁ, ଠିକ୍ ଅଛି।
1: ହଁ ଆଜ୍ଞା,
0: ମୁଁ ଆପଣଙ୍କୁ ବି ସେ ସେମନ କ୍ୱେଶ୍ଚିନ୍ ପଚାରୁଛି।
1: ହଁ ଆଜ୍ଞା,
0: ଆପଣ ଚା ପସନ୍ଦ କରନ୍ତି ନା କଫି ପସନ୍ଦ କରନ୍ତି?
1: ଚା ପସନ୍ଦ କରେ ଆଜ୍ଞା।
0: ସକାଳୁ ଉଠିବା ପସନ୍ଦ କରନ୍ତି ନା ରାତିରେ ଜାଗିବା ପସନ୍ଦ କରନ୍ତି?
1: ଆଜ୍ଞା,
0: ସକାଳୁ ଉଠିବା ପସନ୍ଦ କରନ୍ତି ନା ରାତିରେ ଜାଗିବା ପାଇଁ ପସନ୍ଦ କରନ୍ତି?
1: ନାଇଁ, ରାତି ତ ଏନେ ତାମାନେ ନିଦ ଟିକେ କମ୍ ହୁଏ, ଆଉ ସକାଳୁ ଏନେ 5:30 ମୁଁ ଉଠେ।
0: 5:30 ଉଠନ୍ତି?
1: ଆଜ୍ଞା।
0: ଆଜ୍ଞା ଭାଇ, ତେବେ ପାହାଡ଼ ନା ସମୁଦ୍ର?
1: ମାନେ
0: ପାହାଡ଼କୁ ପସନ୍ଦ କରନ୍ତି ନା ସମୁଦ୍ରକୁ ପସନ୍ଦ କରନ୍ତି?
1: ସବୁକୁ ପସନ୍ଦ କରେ ଆଜ୍ଞା,
0: ମାନେ ପୁରା ନେଚର ଲଭର। ନାହିଁ
1: ହଁ ଆଜ୍ଞା, ଦେଖନ୍ତୁ ପାହାଡ଼କୁ, ଆମ ପାଖରେ ପାହାଡ଼ ଅଛି, ତାହେଲେ ଯେବେ ଆମେ ସମୁଦ୍ରକୁ ଯିବା, ପୁରୀ
0: ସମୁଦ୍ର ପସନ୍ଦ ନାହିଁ,
1: ପୁରୀ ସମୁଦ୍ର ଦେଖିବା।
0: ଆଜ୍ଞା ଆଜ୍ଞା,
1: ସମୁଦ୍ର ବି ଭଲ ଲାଗେ, ପାହାଡ଼ ବି ଭଲ ଲାଗେ।
0: ନୂଆ ଗୀତ ନା ପୁରୁଣା ଗୀତ?
1: ନୂଆ ପୁରୁଣା ସବୁ ଭଲ ଲାଗେ,
0: ସବୁ ଭଲ
1: ଲାଗେ, ଆଉ ପୁରୁଣା ଲୋକ ପୁରୁଣା ବେଶୀ ଭଲ ଲାଗେ,
0: ପୁରୁଣା ବହୁତ ପସନ୍ଦ ଅଛି
1: ଆଜ୍ଞା।
0: ଘରେ ସମସ୍ତେ କେମିତି ଅଛନ୍ତି?
1: ସମସ୍ତେ ବହୁତ ଭଲ ଅଛୁ ଆଜ୍ଞା।
0: ଆଜ୍ଞା, ତେବେ ଠିକ୍ ଅଛି ଭାଇ, ଏମିତି କଥାବାର୍ତ୍ତା ଭଲ ପାଇବା ରହିଥାଉ।
1: ହଁ ଆଜ୍ଞା,
0: ତେବେ ଆସନ୍ତୁ କଥା ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ହଁ ଆଜ୍ଞା, ଜୁହାର ଆଜ୍ଞା,
0: ନମସ୍କାର।

0: ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆଜିର ଶେଷ କଲର୍ଙ୍କ ସହିତ। ହ୍ୟାଲୋ ନାନୀ, ନମସ୍କାର, ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ।
1: ନମସ୍କାର
0: ନମସ୍କାର ନମସ୍କାର ଭଉଣୀ,
1: କେମିତି ଅଛନ୍ତି ଆପଣମାନେ?
0: ମୁଁ ଭଲ ଅଛି, ଆମେ ସମସ୍ତେ ଭଲରେ ଅଛୁ, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ମୁଁ ଭଲ ଅଛି ଦାଦା, କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ କର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ଆଜ୍ଞା ଆଜ୍ଞା, ଆପଣ ସବୁବେଳେ ଫୋନ କରନ୍ତି, ବହୁତ ଖୁସି ଲାଗେ ଭଉଣୀ।
1: ହଁ ଦାଦା, କେତେ ଦିନ ମୁଁ ଭଲ ନଥିଲି, ସେଇଥିପାଇଁ କଲ୍ କରୁନଥିଲି।
0: ମାନେ କଣ ହେଇଥିଲା ଆପଣଙ୍କୁ, ଭଲ ନଥିଲେ?
1: ପାଟିରେ ଘା ହେଇଥିଲା ଆଉ ମୁଁ ହସ୍ପିଟାଲରେ ପଡିଥିଲି।
0: ଆରେ ଆରେ, ଏବେ ଭଲ ଅଛନ୍ତି?
1: ହଁ ଏବେ ଭଲ ହେଇଗଲି, ମତେ ହସ୍ପିଟାଲରେ ମତେ ରଖିଲେ ଆଉ ହସ୍ପିଟାଲ ନେଇକି ମତେ ଭଲ କଲେ, ମୁଁ ଭଲ ହେଇଗଲି ଦାଦା, ଆରୋଗ୍ୟ ହେଇଗଲି।
0: ଆରେ ଆରେ, ଯାହା ହଉ ବାପା, ଖୁସି ଲାଗିଲା ଆପଣ କଥାଟି ଜଣାଇଲେ, ସେଥିପାଇଁ ମୁଁ ଆପଣଙ୍କ ସ୍ୱର ଜାଣିପାରୁନଥିଲି।
1: ହଁ ଦାଦା,
0: ତେବେ ଆଜି ତ ଆମେ କୌଣସି ଗୀତ ଶୁଣିପାରିବାନି, କାହିଁକି ନା ଆଜି ସମୟ ସରିଗଲାଣି।
1: ହଁ ଦାଦା, ଆଜି ନହେଲା କେବେ ଆଉ ଥରେ ଗୀତ ଦିଆ ହବ, ସେଥିରେ ମୁଁ ମନ ଦୁଃଖ କରିବିନି ଦାଦା।
0: ଆଜ୍ଞା ଆଜ୍ଞା,
1: ହଁ
0: ଆଉ କଣ କରୁଥିଲେ ବର୍ତ୍ତମାନ?
1: ବର୍ତ୍ତମାନ ରେଡିଓ ଷ୍ଟେସନ କୁ କଲ୍ ଲଗାଉଥିଲି ଆଉ ବସିଥିଲି, ଆଉ ତାପରେ ମୁଁ ବି ଟାଇମ ହେଇଗଲା ବୋଲିକି ବହୁତ ବେଳରୁ ଚେଷ୍ଟା କରୁଥିଲି, କିନ୍ତୁ ବର୍ତ୍ତମାନ ଏବେ ଲାଗିଗଲା।
0: ତେବେ ଶ୍ରୋତା ବନ୍ଧୁ, ଆଜିର ଜୀବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ପୁରାତନ କ୍ରମରେ ପ୍ରଚାର କରିବୁ ଛାନ୍ଦ ସକାଳ 7:45। ଶିଳ୍ପୀମାନେ ହେଲେ ସୁଚିତ୍ରା ମହାପାତ୍ର ଏବଂ ବୀଣାପାଣି ନାୟକ। 8:30 ଶୁଣିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ସୋହମ, ଶିବା ଏବଂ ମହମ୍ମଦ ଅଜିଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସ ପ୍ରଚାର କରିବୁ ସକାଳ 8:45। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଘଟଣାବଳୀ, କିଛି ସୂଚନା ଏବଂ କିଛି ସୁମଧୁର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପ୍ରଚାର କରିବୁ 12:00। ପରିବେଷଣ କରିଛନ୍ତି ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବିଜୟ କୁମାର ମିଶ୍ର, ଦୀପ୍ତିମୟୀ ମହାନ୍ତି, ଇନ୍ଦ୍ରାଣୀ ମିଶ୍ର ଏବଂ ସୁହାସ ମହାନ୍ତି। ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କ୍ରମରେ ଶୁଣିବେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। 7:25 କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ଗୀତ ଗଜଲ କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ମେହେଦି ହସନ। କଳାହାଣ୍ଡିଆ ଗୀତ ପ୍ରଚାର କରିବୁ 8:15 ଆଞ୍ଚଳିକ ଗୀତ କ୍ରମରେ। 8:30 ସ୍ପୋର୍ଟସ୍ ସ୍କାନ୍, 9:15 ସ୍ପଟ୍ଲାଇଟ୍, 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ପଣ୍ଡିତ ଶିବରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ, ଏଥିରେ ଶୁଣିବେ ରାଗ ଶଙ୍କର। 11:10 ରିଲେ କରି ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଅର୍ଜୁନ ନର ନାରାୟଣଙ୍କ ଆଖ୍ୟାନ।
1: ଆଚ୍ଛା,
0: ଆପଣମାନେ ତ ଜାଣନ୍ତି ଯେ ମହାଭାରତରେ ଆଜି ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ବିଷୟରେ ଅନେକ କଥା ରହିଛି। ଆଜି ସେହି ଜୈମିନୀ ଭାରତରୁ ନର ନାରାୟଣ କୃଷ୍ଣାର୍ଜୁନଙ୍କର ବିଷୟଟି ଆମେ ପରିବେଷଣ କରିବା ପାଇଁ ହେଲେ ହୋଇଥିଲା କ'ଣ
1: ହୋଇଥିଲା।

ବେଶ ଧାରଣ କରି ମଣିପୁର ମଣିପୁର ରାଜଜେମା ଯେଉଁ ଉଲୁପିରାଣୀ ତାଙ୍କ ସାଙ୍ଗରେ ବିବାହ ହୋଇଥିଲା ଏବଂ ତାଙ୍କରି ଗର୍ଭରୁ ସେ ଇଳାବନ୍ତ ନାମରେ ଗୋଟିଏ ପୁଅ ପାଇଥିଲେ। ସେ ସ୍ଥାନରୁ ଅର୍ଜୁନ ଯାଇଥିଲେ କେଉଁ ସ୍ଥାନକୁ?

0: ବସବାସ ସମୟରେ ନାଗରାଜ ଜେମା ଉଲୁପିଙ୍କି ବିବାହ କରିଥିଲେ ଏବଂ ମଣିପୁର ରାଜଜେମା ଚିତ୍ରାଙ୍ଗଦାଙ୍କୁ ମଧ୍ୟ ବିବାହ କରିଥିଲେ। ଚିତ୍ରାଙ୍ଗଦାଙ୍କ ଗର୍ଭରୁ ଆଜି ବବ୍ରୁବାହନ ନାମରେ ଗୋଟିଏ ପୁଅ ହୋଇଥିଲା। ଅର୍ଜୁନଙ୍କର ଯେତେବେଳେ କି ବନବାସ ସମୟ ଶେଷ ହୋଇଯାଇଛି ଏହାରି ଭିତରେ ଆଜ୍ଞା ବାର ବର୍ଷ କଟିଯାଇଛି। ଏହି ସମୟରେ ହସ୍ତିନାର ଅବସ୍ଥା ହୋଇଛି। କଣ
1: କଣ ହେଇଛି?

ଚିତ୍ରାଙ୍ଗଦା ଉଭୟ ଜଣ ବାତ୍ସଲ୍ୟ ପ୍ରେମରେ ପାଳନ କରୁଛନ୍ତି, କାହାକୁ ନା ବବ୍ରୁବାହନ। ଏଇ ସମୟରେ ଆଜ୍ଞା ହୋଇଛି କଣ? ଗଙ୍ଗା ମାତା ଯେତେବେଳେ ଜାଣିପାରିଲେ ଏଇ କୌରବ ଏବଂ ପାଣ୍ଡବ ମାନଙ୍କ ଯେଉଁ ଯୁଦ୍ଧ ଚାଲିଛି, ତାଙ୍କରି ପୁତ୍ର ଯେଉଁ ଦେବବ୍ରତ ବା ଭୀଷ୍ମ ରହିଥିଲେ, ତାଙ୍କୁ ଆଜି କିଏ ନା ଅର୍ଜୁନ ବଧ କରିଛନ୍ତି। ଯେତେବେଳେ ସରସଜ୍ୟାରେ ଭୀଷ୍ମ ଶୋଇଛନ୍ତି, ଏ କଥା ଜାଣିପାରିଲେ ଗଙ୍ଗା ମାତା, ଆଜି କଲେ କଣ? ଦେବ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୂହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ଏବଂ ଏକ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ କିଏ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେଇ ସେଇ ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1,000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର 2ୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର।

ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗ ଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକୋଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5 ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଗ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟର 4 ଜଣ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାପମାତ୍ରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ
तापमात्रा ह्रास पाइले गुळुगुळी जारी रही। मुख्य संवाद पुणिथरे राज्य में बीजेपी सरकार दुई वर्ष पूर्ति कार्यक्रम में जोगदेवे राष्ट्रपति।

0: ପ୍ରଧାନମନ୍ତ୍ରୀ 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା ପାଞ୍ଚଟି ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର।
2: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ COPD ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି, ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍କା, ଖଇନି, ହୁକା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 20 ତାରିଖ ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳମ୍। ଏଥର ପୂରା ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 20 ତାରିଖ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ହେବାରକେ ଥିବାର କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଲାଗି ସ୍ୱୀକୃତି ଦେଇଛନ୍। ଏହି କାର୍ଯ୍ୟକ୍ରମର ସଫଲ ରୂପାୟନ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକର ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରବାର ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ଓଡ଼ିଶା ଲାଗି ବହୁତଟେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା ହେଉଛି ସଶକ୍ତିକରଣର ଗୋଟିଏ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀଠାରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀମାନଙ୍କୁ ସମ୍ବୋଧନ କରିକରି ରାଷ୍ଟ୍ରପତି କହିଛନ୍, ଶିକ୍ଷା ସମକୁ ଆତ୍ମନିର୍ଭରଶୀଲ, ସଚେତନ ଆଉ ସଶକ୍ତ କରସି। ସମାଜର ସବୁ ବର୍ଗ ସାମାଜିକ, ଆର୍ଥିକ ଆଉ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍। ସରକାରୀ ଛାତ୍ରବୃତ୍ତି ଯୋଜନା ଜରିଆ ମିଳୁଥିବାର ଉଚ୍ଚଶିକ୍ଷା ଆଉ ନୂଆ ସୁଯୋଗ ଜନଜାତିଙ୍କର ଜୀବନଶୈଳୀଥି ବ୍ୟାପକ ପରିବର୍ତ୍ତନ ଆଣିପାରିଛେ। ଦେଶେ ପ୍ରତିଭାର ଅଭାବ ନାଇଁନ, ହେଲେ ସେସବୁକେ ଚିହ୍ନିକରି ଆଗ୍କେ ବଢ଼ବାର୍ ଲାଗି ଉଚିତ ମଞ୍ଚ ଦେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରଖ।

ସାଂସ୍କୃତିକ କାର୍ଯ୍ୟକ୍ରମଟି ଭାଗ ନେଇଥିଲେ। ସମ୍ବଲପୁରର ଆଦ୍ୟାଶା ପଣ୍ଡା, କେନ୍ଦୁଝରର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, କୋରାପୁଟର ଶୁଭମ ନାୟକ ଆଉ ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା ଜାପାନ ଗସ୍ତଥି ଯାଇଥିଲେ। ଏମାନଙ୍କର ଏହି ସଫଳତା ରାଜ୍ୟର ଅଲଗା ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ କହିଛି। ରାଜ୍ୟ ବସ୍ ଭଡ଼ା ବଢ଼ିଛି। ଆଜିଠାନୁ ବଢ଼ିଥିବାର ବସ୍ ଭଡ଼ା ଲାଗୁ ହୋଇଥିବାର ବାବଦେ ରାଜ୍ୟ କମିଶନରଙ୍କର କାର୍ଯ୍ୟାଳୟ ତରଫ ବିଜ୍ଞପ୍ତି ବାହାରିଛି। ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବଢ଼ାଯାଇଛେ। ସେନ୍ତା ଡିଲକ୍ସ ଆଉ ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖା ଆଉ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବଢ଼ିଛି। ସିମିଲିପାଲ ଅଭୟାରଣ୍ୟନ ମାଇ ବାଘ ଜିନତ ଆଜି 4 ଛୁଆଙ୍କୁ ଜନ୍ମ ଦେଇଛେ ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଇ ସଫଳତା ରାଜ୍ୟ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟିଏ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟିଏ ବର୍କସ୍ ଉଦାହରଣ ହୋଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ତରଫ ଖାସ୍ ପଦକ୍ଷେପ ନିଆଯାଇଛି। 2024 ମସିହା

କଥା କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଇ ସଫଳତା ରାଜ୍ୟ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟେ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟେ ବର୍କସ ଉଦାହରଣ ହେଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଜଙ୍ଗଲ ବିଭାଗ ତରଫରୁ ଖାସ ପଦକ୍ଷେପ ନିଆଯାଇଛି। 2024 ନଭେମ୍ବର ମାସେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପନୁ ଜିନତ୍କେ ଶିମିଳିପାଲ ଅଣାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବା ଗୁରୁବାର ତକ କେରଳ ପହଞ୍ଚିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଆଉ ତାମିଲନାଡୁର କିଛି ଭାଗ୍ୟ ମୌସୁମୀ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟ କାଲ ବୈଶାଖୀର ବେଳେ ହୋଇଥିବାର ବର୍ଷା ଲାଗି ତାପମାତ୍ରା କମିଥିଲେ ବି ଗୁଳୁଗୁଳି ହେଉଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ 23 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ରାଜ୍ୟ ସରକାରଙ୍କର 2 ବର୍ଷର ପୂର୍ତ୍ତି ଅବସରରେ ଆଇବା 20 ତାରିଖ ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ।

0: କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ମସିହା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି, ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ

0: ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25ରେ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600ରୁ 395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପା ଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚ ସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୁହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
1: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
0: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2024 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯେଉଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ସୂଚନା ପରେ।
3: ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ

0: ତାପରେ ବଲାଙ୍ଗୀରରେ ବି ଆଭେଲେବୁଲ ହଉଥିଲା ଯେ ବଲାଙ୍ଗୀର ଚା ଏତେ ସକ୍ସେସ ନାଇଁ ହଉଥାଏ, ବିଜୟନଗରମର ଭଲ ହଉଥିଲା।
1: ଆଚ୍ଛା ଏଇଟା ଦେଶୀ କି ବ୍ରଏଲର ଆଜ୍ଞା?
0: ବ୍ରଏଲର ଏକା।
1: ବ୍ରଏଲର ଏକା। ଆଚ୍ଛା ଏଇ ଯେନ୍ ବ୍ରଏଲର ଚିଆଁ ଆପଣ ଆଣୁଛନ୍, ଏଥର କିଛି ଭେରାଇଟି ଅଛେ କେ?
0: ଅନେକ ଭେରାଇଟି ରହୁଛେ। ସେ ଭିତରୁ ଗୋଟେ ରହୁଥିଲା ଭେଙ୍କଟେଶର, ସେ ଭେଙ୍କଟେଶଟା ଛୋଟ ଛୋଟ ଦିଶୁଥିବା କିନ୍ତୁ ଦେଖିଲା ବେଳକୁ ଓଜନ ଶୀଘ୍ର ଶୀଘ୍ର ଗ୍ରୋଥ ହଉଥିବା, ଆଉ ଭଲ ପ୍ରଫିଟ ଦିଏ, ଆଉ ଏତେ ମରା ହଜା ବି ନାଇଁ ହଉଥାଏ ସେଇଟା।
1: ଆଚ୍ଛା ଗୋଟେ ଚିଆଁ କେତେ ଦିନେ ପୁରା ବଢେଇଛି ଆଜ୍ଞା, ମାନେ ବିକ୍ରି ଯୋଗ୍ୟ ହେଇଛି?
0: ମୁଁ ତ ପ୍ରାୟ ପାଖାପାଖି 20-22 ଦିନ ଚିଆଁ ବି ବିକି ଦେଇଥାଏ। 1 କିଲୋରୁ ପ୍ରାୟ 1200-1300 ଗ୍ରାମ ତ ଖାଇଥାଏ 20 ଦିନ ଭିତରେ। ତାପରେ ମାସକ ଭିତରେ ପାଖାପାଖି 1.5 କିଲୋରୁ 2 କିଲୋ ଭିତରେ ହେଇଯାଇଥାଏ। 1.5 କିଲୋ ହେଲା ବେଳାକେ

0: ତାପରେ ଚିଆଁ ଥିଲା ପିରିୟଡ ରେ ଗୋଟେ ଦାନା ହେସି ସେ ଚିଆଁ ପାଇଁ ଷ୍ଟାର୍ଟର କରସନ୍ ଯେନ୍ ପ୍ରି ଷ୍ଟାର୍ଟର ଟା ଦେଲେ କାଣି ସେ ଛୁଆ ମାନକେ ସହଜେ ଇନଫେକ୍ସନ ନେଇ ଆସେ ତାପରେ ଗ୍ରୋଥ ରେଟ ଟିକେ ହେଭି ରହିବା ଯେତେବେଳେ ଚିଆଁ କେ 15-17 ଦିନ ହେଇଯିବା ହେଇଗଲା ପରେ ଆମେ ବିସି ପ୍ଲସ ମକା ମିଶେଇ କରି ଦଉଥିଲୁ ଯେନ୍ତାକି ଏତେ କଷ୍ଟ ନେଇ ପଡୁଥାଏ ଦୁଇ ପଇସା ମିଳି ପାରୁଥିଲା।
1: ଆଚ୍ଛା ଆମେ ଦେଖିଛୁ ଆମର ବ୍ରଏଲର କୁକୁଡ଼ା ଯେନ୍ତା କି ଆପଣ ଚାଷ କରୁଛନ୍ ତାକେ ବଢେଇବା ଲାଗି ଭିନ୍ନ ଭିନ୍ନ ଔଷଧ କଷା ଦିଆ ହେସି ଆପଣ ବି ହେନ୍ତା କିଛି ଦଉଛନ୍ କି?
0: ଆଜ୍ଞା ହଁ ଆଜ୍ଞା ଦେଖନ୍ ଆକ୍ଚୁଆଲି ଚିଆଁ ଛାଡ଼ବୁ ଜାଁଲା ଛାଡ଼ବୁ ଜାଁଲା ଛାଡ଼ି କରି 6 ଦିନ ପରେ ଆମର ଗୋଟେ ଭ୍ୟାକ୍ସିନେସନ ହେଇଥାଏ ତାପରେ ସେ ଭ୍ୟାକ୍ସିନେସନ ସରିଲା ପରେ 15 ଦିନ ଆଉ ଗୋଟେ ଭ୍ୟାକ୍ସିନ ଆମେ କରିଥାଉ କରିସାରିଲା ପରେ କୁକୁଡ଼ା କେ ମୁଁ ତ ପ୍ରାୟ ଅନ୍ୟ ଭିଟାମିନ ତ ଦଉଥିଲି ଏକା ଆମ କାଲସିୟମ ହେଲା ବି କମ୍ପ୍ଲେକ୍ସ ହେଲା ଏଇଟା ଦଉଥିଲି ତା ସାଙ୍ଗେ ସାଙ୍ଗେ ଆମ ହୋମିଓପାଥିର ଗୋଟେ ମିଳୁଥିଲା ସେଟାକି ୟୁଜ୍ କରିକରି ମୁଁ କୁକୁଡ଼ାର ଗ୍ରୋଥ କେ ବୋଲେ ହାଇ ସ୍ପିଡ଼ରେ ବଢେଇ କରି ଦୁଇ ପଇସା ରୋଜଗାର କରିବାର ତରିକା ଆରମ୍ଭ କରିଥିଲି ଆରୁ।
1: ଆଚ୍ଛା ଗୋଟେ କଥା କହନା ଆଜ୍ଞା, ଯଦି ଆମେ ଔଷଧ ନେଇଦେବା କେତେ ଦିନେ ବଢ଼ବା ଆଉ ଔଷଧ ଦେଲେ କେତେ ଦିନେ ବଢ଼ବା? ଆଜ୍ଞା
0: ଔଷଧ ନେଇଦେବା ବୋଲେ କାଣା ଆଇନେ ହାପା ଜାଡ଼ିଲି ଚାଷ କଲା ଭଳିଆ ହବା ଯେମିତିକି ଆମେ ଧାନ ଚାଷ କଲେ ଜଷ୍ଟ ନେଇକିରି ବୁଣିଦମା ତାକେ ନା ଝାର ବାଛମା ନା ତାକେ ବିହିସିମା କିଛି ନେଇ କର୍ମା ଖସାର ନେଇଦେମା ବୋଲେ ତ ଲେଟ୍ ହେବା ତାର ଗ୍ରୋଥ ରେଟ୍ ବି କମିଯିବା ପ୍ଲସ୍ ତାର ଇଲିଂ ରେଟ୍ ବି କମିଯିବା। ସେଭଳିଆ ଆମେ କୁକୁଡ଼ା ଚାଷରେ ବି ଆମ ଦେଶୀ ଚାଷ କଲା ଭଳିଆ ଦେଶୀ ଜାଁଳା ଛାଡ଼ିଲା ଭଳିଆ ହେଇଯିବା ସେ ତା ଗ୍ରୋଥ ରେଟ୍ କମିଯିବା କମିଗଲେ ଆମ ପ୍ରଫିଟ୍ରେ ଲସ୍ ଦେଖାଦେବ।
1: ତ ଆଜ୍ଞା ଆପଣ ଜାଣିଛନ୍ ବୋଲେ ଜୀବନ ଅଛେ ବୋଲେ ରୋଗ ଏକା ଅଛେ।
0: ଆଜ୍ଞା
1: ସେଟା ମନୁଷ୍କେ ହଉ ଗାଈ ଗୋରୁ କେ ହଉ ଛେଲ ମେଢ଼ା କେ ହଉ
0: ଆଜ୍ଞା
1: ଆମ କୁକୁଡ଼ା କେ ବି ହଉ। ତ ଏଇ ଯେନ୍ ବିଶେଷ କରି ଆପଣ ଯେନ୍ ଚାଷ କରୁଛନ୍ ବ୍ରଏଲର କୁକୁଡ଼ା, ଏଇ କୁକୁଡ଼ା ମାନକେ କାଁ ରୋଗ ହେବାର ସମ୍ଭାବନା ଅଛେ? ଆଜ୍ଞା
0: ଏ କୁକୁଡ଼ା କେ ପ୍ରଥମେ

0: କେନ୍ତା କରୁଛନ୍ କେମିତି ଯତ୍ନ ରତ୍ନ କରୁଛନ୍ ସେ ବିଷୟରେ କହୁନ ଆଜ୍ଞା।
1: ଆଜ୍ଞା, କୁକୁଡ଼ା ଘର ଯଦି ବନେଇବାର ଅଛି ବୋଲେ ଏଇଟା ନର୍ଥ ସାଉଥ ଏୟାର ଭେଣ୍ଟିଲେସନ ରଖିବାକୁ ପଡ଼ୁଛି, ଆଉ ପ୍ରାୟ ଗୋଟେ ବ୍ୟାଚ୍ ଗଲା ପରେ ନେକ୍ସଟ ବ୍ୟାଚ୍ ପାଇଁ।

0: ଭାବରେ ଆପଣ କହିଲେ, ତ ଶେଷ ଗୋଟେ କଥା କହନ ଆଜ୍ଞା, ଯେନ୍ମାନେ ନୂଆ କରି କୁକୁଡ଼ା ଚାଷ କରବା ଲାଗି ଚାହୁଁଛନ୍, ବ୍ରଏଲର କୁକୁଡ଼ା ହେଲା, ଆମର ଅନେକ ଯୁବକ ମାନେ ଅଛନ୍, ସେମାନେ ସବୁ ଲୋକ କିଏ ଚାଷ ବାସ କରବା ଲାଗି ଚାହୁଁଛି, କିଏ ଚାକିରି କରବା ଲାଗି ଚାହୁଁଛି, ତ ଆପଣ ଭଳିଆ ଯେନ୍ ମାନେ ଇ ବ୍ରଏଲର କୁକୁଡ଼ା ଚାଷ କରବା ଲାଗି ଚାହୁଁଛନ୍, ତାଙ୍କର ଲାଗି କାଣା ବାର୍ତ୍ତା ଆଜ୍ଞା?
1: ମୋ କହିବା କଥା ତ ଆମେ ଯେନ୍ ବାହାରିଆ ମାର୍କେଟ ଉପରେ ଡିପେଣ୍ଡ ନାଇଁ କରି

0: ଡିଷ୍ଟ୍ରିକ୍ଟ ବି ଡେଭଲପ୍ କରିବା, ଆମେ ନିଜେ ଡେଭଲପ୍ କରିବୁ, ତା ସାଙ୍ଗେ ସାଙ୍ଗେ ବାହାରିଆ ଯେନ୍ ଡିଜି ମାନେ ବି ବାହାରୁ ଆସିଥାଏ ସେ ଡିଜି ବି ଆଇବାର ଚାନ୍ସ ନେଇଥାଏ, ଆଉ ଆମେ ଭଲସେ ଆମ ଲୋକକେ ବି ଆଭେଲେବୁଲ ଦେଇପାରିବୁ।
1: ତ ଯାହା ହଉ ଆଜ୍ଞା, ଏତେ ସୁନ୍ଦର ସୁନ୍ଦର କଥା କହିଲେ, କେନ୍ତା କରି ଆପଣ କୁକୁଡ଼ା ଚାଷ କରୁଛନ୍, ବିଶେଷ କରି ବ୍ରଏଲର କୁକୁଡ଼ା କେନ୍ତା ଚାଷ କରୁଛନ୍ ସେ ବିଷୟରେ କହିଲେ, ଆମ ଶ୍ରୋତା ବନ୍ଧୁମାନେ ଶୁଣିଲେ। ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଆପଣଙ୍କ କଥା ଶୁଣିକିରି ସେମାନେ ବି ଚାଷ କରିକି ପଇସା ଦୁଇଟା ପାଇବେ। ତ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଆଜ୍ଞା ନମସ୍କାର।
2: ଶୁଣିଲି ଦାଦା,
3: ଶୁଣିଲୁ ତ ବାବୁ?
2: ହଁ, ମନର କଥା।
3: ହଁ,
2: ତାର ସବୁ ପୁରା ସେ ଚୋପ ଗଲା ବୋଲସନ୍ ଯେ
3: ଦେଖରେ ବାବୁ, ଚାଷୀ ଭାଇ ବନେ ବନେ କଥା କହିଲେ
2: କହିଲେ
3: ହେଲା, ତୁଇ ପୁଣି ଶୁଣିଲୁ, ମୁଇଁ ପୁଣି ଶୁଣିଲି, ଆମର ଯେତିକି ଶ୍ରୋତା ବନ୍ଧୁମାନେ ପୁଣି ଶୁଣୁଛନ୍, ନିଶ୍ଚିତ ଭାବରେ ଯଦି ଚାଷୀ ଭାଇର ଅନୁଭୂତିରେ କାମକେ ଲଗାବେ ସେମାନେ ବି ଉନ୍ନତି କରବେ। ମାତ୍ର ଉନ୍ନତି କେନ୍ତା କରିବୁ ବାବୁ, କଥା ନେ ଅଛେ ପରେ ବାବୁ, ପଏଣ୍ଟ କେ ପଏଣ୍ଟ ଆର ଗୋଏଣ୍ଟ କେ ଗୋଏଣ୍ଟ, ଠିକ ପଏଣ୍ଟ କେ ଧରି ନେଇ ପାରିଲୁ ତୁ କିଛି ନେଇ କରିପାରୁ, ଆର ଠିକ ଗୋଏଣ୍ଟ କେ ନେଇ ଖୁଲିଲେ ସେ ସୂତା ପୁଣି ଗୁପି
2: ଯାଇସି।
3: ସେଥିଲାଗି ଆମର ଚାଷ ବାସରେ ପଏଣ୍ଟ କେ ପଏଣ୍ଟ ଆର ଗୋଏଣ୍ଟ କେ ଗୋଏଣ୍ଟ ଅଛେ। ତ ସେଥିଲାଗି ଆମର କୃଷି ବିଶେଷଜ୍ଞ ଆଜ୍ଞା ମାନେ ଅଛନ୍, ତ ହେନ୍ତା ଜଣେ ଆଜ୍ଞାକେ ଡାକିଛେ, ମୁଇଁ କଥାବାର୍ତ୍ତା କରୁଛେ, ତୁଇ ଶୁନ।
4: ଆମର ଶ୍ରୋତା ବନ୍ଧୁମାନେ ତ ଜାଣିଥିବେ ଯେ ଆମର ଚାଷୀ ଭାଇମାନେ

0: ଭିନ୍ନ ଭିନ୍ନ ପ୍ରକାରର ଚାଷ କରସନ୍, ଆରୁ ଭିନ୍ନ ଭିନ୍ନ ଉପାୟରେ ବି ଚାଷ କରସନ୍। ସେ ଭିତରୁ ଜୈବିକ କୃଷି ବୋଲିକି ଗୋଟେ ଚାଷ ଅଛେ, କେନ୍ତା କରି ଆମେ ଜୈବିକ ପ୍ରଣାଳୀରେ ଚାଷ କରିପାରମା ସେ ବିଷୟରେ କହିବା ଲାଗି ଆଜି ଆମର ବୈଠକକେ ଭବାନୀପାଟନା ମୂର୍ତ୍ତିକା ରସାୟନବିତ୍ କାର୍ଯ୍ୟାଳୟରୁ ସହକାରୀ କୃଷି ଅଧିକାରୀ ନରେନ୍ଦ୍ର କୁମାର ପଣ୍ଡା ଆଜ୍ଞା ଆସିଛନ୍। ପଣ୍ଡା ଆଜ୍ଞା ଜୁହାର।
1: ଜୁହାର ଆଜ୍ଞା।
0: ଆଜ୍ଞା ପ୍ରଥମ କରି କହନ୍ ଯେ ଏଇ ଜୈବିକ କୃଷି ବେଲେ କାଣା? ଆଜ୍ଞା
1: ଜୈବିକ କୃଷି ବେଲେ ଏଇଟା ଗୋଟେ ଚାଷ ପଦ୍ଧତି ଯେନ୍ଟାକି ଆମେ ରାସାୟନିକ ଔଷଧ ନେଇ ଦେଇକରି ଆମେ ଯେନ୍ ଚାଷ କରବାଟା ଜୈବିକ କୃଷି ସେଟା। ଆଉ ଏ ଜୈବିକ କୃଷି ବର୍ତ୍ତମାନ ବହୁତ ଆଦୃତ ଅଛି, ବହୁତ ମେଟ୍ରୋପଲିଟାନ୍ ସିଟି ଯେନ୍ଟା ବଡ଼ ବଡ଼ ସହରରେ ବି ଜୈବିକ ଉତ୍ପାଦନ ଯେନ୍ ଦ୍ରବ୍ୟ ତାର ଚାହିଦା ଅଛି। ଯେହେତୁ ଆମେ ରାସାୟନିକ ସାର ରାସାୟନିକ ଔଷଧ ଦେଇକରି ଯେଉଁ ଚାଷ କରୁଛୁ ସେଥିରେ ଲୋକଙ୍କର ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି, ସେଥିରେ ବିଷ କିଛି ରହିଯାଉଛି, ଯାହାଦ୍ୱାରା କି ବହୁତ ଲୋକ ଚାହୁଁଛନ୍ତି ଯେମିତିକି ଆମେ ସେ ଭଲ ଜିନିଷ ଟିକେ ପାଇପାରିବା।
0: ତ ଆଜ୍ଞା ଗୋଟେ କଥା କହନ୍ ଯେ ଏଇ ଯେନ୍ ଜୈବିକ କୃଷି ଏଇଟା ଆମେ କାଁ କରି କର୍ମା? ଆଜ୍ଞା
1: ଦେଖନ୍, ବର୍ତ୍ତମାନ ତ ବହୁତ ସାର ପ୍ରୟୋଗ କରୁଛନ୍, ଆଉ ଯେନ୍ତାକି ଆମେ ଗୋଟେ ଏକରରେ 15 କ୍ୱିଣ୍ଟାଲ 20 କ୍ୱିଣ୍ଟାଲ ଧାନ ଯେମିତି ପାଇପାରମା, ଗୋଟେ ବର୍ଷରେ ବହୁତ ଉତ୍ପାଦନ କର୍ମା, ସମସ୍ତଙ୍କର ସେ ସ୍ୱପ୍ନ ଗୋଟେ ଅଛି, ଆଉ ମହାଜନ ହେଇଯିମା ସେ ଚିନ୍ତା ଅଛି। କିନ୍ତୁ ଆମର ଅମଲ ଏତେ ବଢ଼ିଗଲା ନା, ବର୍ତ୍ତମାନ ଯେନ୍ ସବୁଜ ବିପ୍ଳବ ହେଇଥିଲା ସେ ସମୟଠୁ ଏତେ ଆମର ଅମଲ ବଢ଼ିଗଲା ନା, ଆଦାୟ ବଢ଼ିଗଲା ନା, ଦେଶ ପାଇଁ ଅସୁବିଧା କିଛି ନାହିଁ। କିନ୍ତୁ ବିଶେଷ ଭାବରେ ଆମେ ଯେନ୍ ରାସାୟନିକ ସାର ପ୍ରୟୋଗ କରିକିରି ଆମେ ଯେନ୍ ଚାଷ କରୁଛୁଁ ସେଥିର୍ଲାଗି ଯେନ୍ ଟକ୍ସିକ୍ ଜିନିଷ ବା ବିଷାନ ଜିନିଷ ଯେନ୍ ରହିଯାଉଛେ ଆମର ଫୁଡ଼ ଗ୍ରେନ୍ ଶସ୍ୟ ଫଳ କିମ୍ବା ପନିପରିବା ଯେନ୍ ରହିଯାଉଛେ ତାକୁ ଆମେ ଯେନ୍ତାକିରି ବିଷାକ୍ତ ଦ୍ରବ୍ୟ ଆମେ ନେଇ ପାଇପାର୍ମା ସେଇ ହିସାବରେ ଆମେ ଜୈବିକ କୃଷି କର୍ମା।
0: ତ ଆମେ ଯେତେବେଳେ ବି ବଜାରକେ ଯାଉଛୁ ଆଜ୍ଞା, ଗୋଟେ ଜିନିଷ ଅନୁମାନ କରୁଛୁ ଯେ ଯେନ୍ ଜାଗାରେ ଆମେ ଦେଶୀ ପନିପରିବା ହଉ କି ଦେଶୀ ଜିନିଷ ହଉ ବୋଲେ ଆମେ ଆଗ ଘିନି ଆଣୁଛୁ, ଆର୍ ଯେନ୍ଟା ହାଇବ୍ରିଡ଼ ହେଲା ସେ ଜିନିଷ୍କେ ଆମେ ଘିନ୍ବା ଲାଗି ମନ ନାଇଁ କର୍ବା। ଯେନ୍ତାକି ଆମେ ବଜାରକେ ଗଲେ ଆଗେ ଦେଖୁଛୁ କି ଦେଶୀ ଟମାଟୋ କି ହାଇବ୍ରିଡ଼ ଟମାଟୋ ଦେଖୁଛୁ, ଦେଶୀ ଟମାଟୋ ଯେତିକି ପଇସା ହେଲେ ବି ଆମେ ଘିନିକିରି ଆଣୁଛୁ। ତ ସେନ୍ତା ଆଜ୍ଞା ଆପଣ ଯେନ୍ କହିଲେ ଯେନ୍ ବାହାରେ ବାହାରେ ଯେନ୍ ବଡ଼ ବଡ଼ ସହର ଅଛେ କି ବଡ଼ ବଡ଼ ଜାଗା ଅଛେ ଯେନ୍କି ଲୋକମାନେ ଅଧିକ ପଇସା ଦେଇକରି ବି ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ପନିପରିବା ହଉ କିମ୍ବା ଶସ୍ୟକେ ସେମାନେ ଖାଇବା ଲାଗି ଇଚ୍ଛା ପ୍ରକାଶ କରୁଛନ୍। ତ ଆଜ୍ଞା ଗୋଟେ କଥା କହନ୍ ଯେ ଆପଣ ତ ଜୈବିକ ଚାଷ କଥା କହିଲେ, ତ ଇଟା କେନ୍ତା କରି କରାଯାଇ ପାର୍ବା ସେ ବିଷୟରେ କହିଲେ ଆମର ଚାଷୀ ଭାଇମାନେ ଶୁଣିକରି ନିଶ୍ଚିତ ଭାବରେ ତାଙ୍କର କାମେ ଲଗେଇ ପାରତେ। ଆଜ୍ଞା
1: ଏଇଟା ଜୈବିକ କୃଷି ଯେନ୍ଟା ଏଇଟା ଆମର କଳାହାଣ୍ଡିରେ ବି ଚାଲିଛି, ସମସ୍ତେ ପ୍ରାୟ ବୁଝି ଆସିଲେ ନା। ଏବେ ଦେଖନ୍, ଜଣେ ଜଣେ ଧାନ ଚାଷ ଯେନ୍ କରୁଛନ୍ ସେ ମହାଜନ ତା ହଲିଆ କହିଦେବେ ସେ ଦେଖିଲେ ବାବୁ ଆମର ସେ ଅର୍ସାଇ ଖାଇ ମୁଡ଼ାରେ ଯେନ୍ ଦେଶୀ ଧାନ କରିଛୁ ସେଥିରେ ସାର ନେଇଦେବେ, ଆଉ ସେ ଧାନକେ ଆମେ ଖାଇବାର ଅଛେ, ଏନ୍ତା ବୋଲିକରି ବି ସବୁ କଳାହାଣ୍ଡିରେ ବିଭିନ୍ନ ଜାଗାରେ ସମସ୍ତେ ମାନି ଆସିଲେନା।
0: ତ ଆଜ୍ଞା ଗୋଟେ କଥା କହନ୍ ଯେ ସବୁ ଚାଷ ତ ଆଜ୍ଞା ଆମେ ନିଜେ ନିଜେ କରୁଛୁ, ମାତ୍ର ସରକାରଙ୍କ ଯଦି ସାହାଯ୍ୟ ସହଯୋଗ ଯଦି ମିଳିବା ତ ନିଶ୍ଚିତ ଭାବରେ ଆମେ ଠିକ୍ ହିସାବରେ ଚାଷବାସ କରିପାରିବୁ। ଆଜ୍ଞା ତ ଏଇ ଯେନ୍ ଜୈବିକ କୃଷି ଲାଗି ଆଜ୍ଞା ସରକାରଙ୍କ ତରଫରୁ କାଁ କାଁ ସୁବିଧା ସୁଯୋଗ ମାନେ ଅଛେ ସେ ବିଷୟରେ କହନ୍। ଆଜ୍ଞା
1: ଦେଖନ୍, ଏଥିରେ ସରକାରଙ୍କ ତରଫରୁ ସୁବିଧା ତ ଅଛେ, ପ୍ରଥମରେ ହେଲା ପ୍ରମାଣୀକରଣ। ପ୍ରମାଣୀକରଣ ଯେନ୍ଟା କୁହାଯାଉଛେ ସେଥିରେ ଗୋଟେ ଚାଷୀଙ୍କୁ ଗୋଟେ ସାର୍ଟିଫିକେଟ୍ ଦେବାର ଅଛି, ତ ସେଥିଲାଗି ବିଭିନ୍ନ ତାର ଷ୍ଟେପ୍ ଅଛି।
0: ତ ଆଜ୍ଞା ଆପଣ କହିବା ହିସାବରେ ଯେ ଜଣେ ଯଦି ଚାଷୀ ଜୈବିକ ପଦ୍ଧତିରେ ସେ ଚାଷ କଲା ତାକେ ସରକାରଙ୍କ ତରଫରୁ ଗୋଟେ ସାର୍ଟିଫିକେଟ୍ ପ୍ରଦାନ କରିବେ ଯେ ଏଇ ଜୈବିକ ପ୍ରଣାଳୀରେ ଚାଷ କରୁଛେ ବୋଲିକିରି, ତ ଯେନ୍ଟାକି ସେ ଦେଖେଇକରି ବଜାର ଯେତେବେଳେ ବିକ୍ବା କି ଯେତେବେଳେ ମଣ୍ଡିକେ ନେବା ସେ ସାର୍ଟିଫିକେଟ୍ ବଳରେ ଜୈବିକ ଚାଷ ବୋଲିକିରି ସେ ପ୍ରମାଣ କରବା। ତ ସରକାର କାଣା ଦେଖିକରି ଦେଶନ ଆଜ୍ଞା ଏଇଟା
1: ସେଟା କାଣା ହେଇଛି କି ଯେନ୍ ଜମି ତାକୁ ସେ ପ୍ରମାଣ କରବାର କେତେ କ୍ରାଇଟେରିଆ ଅଛେ। ପ୍ରଥମ କଥା ହଉଛେ ମାଟି।
0: ଆଜ୍ଞା,
1: ମାଟିରେ ସାର ଅଂଶ ମୋଟେ ନେଇ ରହିଲା ପର୍ଯ୍ୟନ୍ତ ସେଟା ଟେଷ୍ଟ କରବାର ଅଛେ। ଯେନ୍ ସାର ଦଉଥିବେ ସେଟା 2 ବର୍ଷ 3 ବର୍ଷ ବି ବିନା ସାରରେ ପ୍ରଥମରେ ଚାଷ କରିବାକୁ ପଡ଼ବା, ଯାହାଦ୍ୱାରା ସେଥିରେ ଯେତେ ରେସିଡ଼ିଓ ଅଛେ ସାର ସେ ସାର ସବୁ ବ୍ୟବହୃତ ହେଇଯିବା। ତାପରେ ବିଭିନ୍ନ ପ୍ରଣାଳୀରେ ସେ ମାଟିକୁ ସେ ସଂଶୋଧନ କରବାର ଅଛେ। ଏବେ ଯେମିତି ଆମେ ସାର ଦେବାଟା ରାସାୟନିକ ସାର ଦିଆ ହଉଛି, ଅମଲ ବେଶୀ ବଢ଼ବା, ଆମେ ଯେମିତିକି ବେଶୀ ପାଇପାରୁ ବେଶୀ ପଇସା ପିଉ ବୋଲିକରି, କିନ୍ତୁ ତାର ଅନ୍ୟ ଉପାୟ ବି ଅଛି ସାର ନେଇ ଦେଇକରି ଆମେ ବିଭିନ୍ନ ପ୍ରକାର କରିପାରମୁ। ଯେନ୍ତା ସବୁଜ ସାର ସେଟା ବି ପ୍ରୋତ୍ସାହନ ଅଛି ଚାଷୀଙ୍କୁ, ଆମର ଗ୍ରୀନ୍ ମେନ୍ୟୁରିଂ ଲାଗି ଧନିଚା ହଉଛି, ଧନିଚା ଆମେ ଧାନ ଚାଷରେ ଆଗେ ବୁଣି ଦେଇପାରମୁ, ବୁଣି ଦେଇ ସାରିଲା ପରେ ତାକୁ ମାଟିରେ ମିଶେଇକରି ସେଦିନେ ରୁଆ ଯାଇପାରେ। ସନାମ ଛଣି ବୋଲି ଗୋଟେ ଅଛେ, 2 ବର୍ଷ ହେଲା ଆମ ଭବାନୀପାଟନା ଏରିଆରେ ବି ଛଣି କପାରେ ବ୍ୟବହାର ହେଉଛି, କପା ବୁଣି ଦେଇ ସାରିଲା ପରେ ଛଣି ବି ତାର ସାଙ୍ଗେ ସାଙ୍ଗେ ବୁଣି ଦିଆ ହେଉଛେ, ଆଉ 15 ଦିନ ବେଳକେ ସେ ଛଣିକେ ମାଟିରେ ମିଶେଇ ଦିଆଯାଉଛେ, ସେଟା ସବୁଜ ସାର ହିସାବରେ ହେଉଛେ ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଯେନ୍ ଘାସ ବାହାରିବା କଥା କପା ଫସଲରେ ସେଇଟା ଆଉ ଘାସ ନେଇ ବାହାରବାର ନା, ଯେହେତୁ ଆଗେ ଛଣି ବାହାରି ଯାଉଛେ ଘାସକେ ଦବେଇ ଦେଉଛେ। 3 ନମ୍ବର ହେଉଛେ ଠିକ 15-20 ଦିନ ଭିତରେ ଚାଷୀ କୋଡ଼ା ଘୋଷା କରୁଛେ, ଯେହେତୁ

0: ସନ୍ ମଞ୍ଜି ଆଗେ ଗଛ ବାହାରି କରି ସେଟା ଯେତେବେଳେ ହେଇଗଲା 15 ଦିନ ବେଳେ ଟିକେ ବଢ଼େଇଛେ, କପା ଗଛରୁ ଅଧିକା ହେଇଯାଉଛେ, ଚାଷୀ ଅଟୋମେଟିକ୍ ସେ କେନ୍ତା କରି କୁଡ଼ା ଖସା କରସି ବୋଲଛେ। ତ ସନ୍ ମଞ୍ଜି ଯଦି ବ୍ୟବହାର କରୁଛୁ, ଗୋଟେ ହେଲା ମାଟି ଗୁଣ ବଢ଼ୁଛେ, ସେଥିରେ ବିଭିନ୍ନ ପ୍ରକାର ସାର ବି ମାଟିକି ଯୋଗାଉଛେ। 2 ନମ୍ବର ହେଉଛି ଆମର ଟାଇମ୍ରେ କୁଡ଼ା ଖସା କରିପାରୁଛେ। ଆଉ ଗୋଟେ 3 ନମ୍ବର କଥା ହେଉଛେ ଘାସ ସେଠ ନେଇ ବାହାରବାର ନା, ଏଇଟା ଗୋଟେ ସବୁଜ ସାର କଥା କହିଲି। ଜୀବାଣୁ ସାର ଗୋଟେ ଅଛି, ଯେମିତି ଆମର PSB ଅଛି, ଫସ୍ଫେଟ୍ ସୋଲ୍ୟୁବୁଲ୍ ବ୍ୟାକ୍ଟେରିଆ ବୋଲି ଗୋଟେ କଲା ଗୁଣ ବାହାରିଛି, ସେଟା ପ୍ୟାକେଟ ହିସାବରେ ଆସୁଛେ। ସେ ଜୀବାଣୁ ସାର ମାଟିରେ ଦେବ ବୋଲେ ମାଟିରେ ଯେନ୍ ବ୍ୟାକ୍ଟେରିଆ ଅଛି, ସେ ବ୍ୟାକ୍ଟେରିଆ ଏତେ ଆକ୍ଟିଭେଟ୍ କରିଦେବା ଯାହାଦ୍ୱାରା କି ଫସ୍ଫରସ୍ ମାନେ ସବୁ ରିଲିଜ୍ ହେବା, ଯେନ୍ଟା ଅନଆଭେଲେବୁଲ୍ ଗଛକେ ଯେନ୍ଟା ନେଇ ମିଳୁଥିବା ସେ ଫସ୍ଫରସ୍ ନେଇକି ଏ ବ୍ୟାକ୍ଟେରିଆ କରିଦେବା। ସେମିତି ରାଇଜିବମ୍ କଲଚର୍ ଅଛେ, ଚାଷୀଙ୍କୁ ସେଟା ସବସିଡ଼ିରେ ଯୋଗାଇ ଦିଆଯାଉଛେ। ତ ଆମେ ଯେନ୍ କମ୍ପୋଷ୍ଟ ଖତ ଯେନ୍ କହୁଛୁ, ସେଟା ଆକ୍ଚୁଆଲି ଚାଷୀଙ୍କୁ ସଫିସିଏଣ୍ଟ କରିନି ପାର୍ବାର, ଯାହାଦ୍ୱାରା କି ସେ ଏଇ ସବୁଜ ସାର କିମ୍ବା ଜୈବିକ ସାର ଯେମିତି ରାଇଜିବମ୍ କଲଚର୍ ଫସ୍ଫେଟ୍ ସୋଲ୍ୟୁବଲ୍ ବ୍ୟାକ୍ଟେରିଆ ଏଇଟା ମାନେ ଆମେ ବ୍ୟବହାର କରିପାରିବା, ମାଟିରେ ମିଶାଇ ପାର୍ବା। ଆଉ ଗୋଟେ କଥା ହେଉଛି ଜୈବିକ ସାର ଆମର ଫସ୍ଫେଟ୍ ସୋଲ୍ୟୁବଲ୍ ବ୍ୟାକ୍ଟେରିଆ କିମ୍ବା ରାଇଜିବିୟମ୍ ଏଇଟା କିଛି ପୁରୁଣା ଖତ ଗଦାରେ ଯଦି ଆମେ ମିଶାଇ ଦେମା, ଟିକେ ପାଣି ଛିଞ୍ଚି ଦେମା ମେ ମାସେ କି ଜୁନ୍ ମାସରେ, ବେଲେ ଅତିକମ୍ରେ ସେଟା 10-15 ଦିନ ଭିତରେ ତା ଡବଲରୁ ଅଧିକା ତାର ସେ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଯାଇସି। ସେଟା ମାଟିରେ ଯେତେବେଳେ ପ୍ରୟୋଗ କରମୁ ଆମେ ଯେନ୍ ଖତ୍କେ, ସେଥିରେ ମାଟିରେ ବହୁତ କିଛି ସାହାଯ୍ୟ କରିଛି।
1: ତ ଆଜ୍ଞା ଇନେ ଗୋଟେ କଥା ଆଜ୍ଞା, ଆପଣଙ୍କୁ ଯେନ୍ ମୁଁ ଆଗରୁ ପଚାରିଥିଲି ଆଜ୍ଞା, ଯେ ସରକାରଙ୍କ ତରଫରୁ କାଁ କାଁ ସୁବିଧା ଅଛେ ବୋଲିକିରି, ତ ଆଜ୍ଞା ଏଇ ଯେନ୍ ଆମେ ଧର ଜୈବିକ ସାର ଆମେ ଉତ୍ପାଦନ କର୍ମା କିମ୍ବା ଆପଣଙ୍କର ସବୁଜ ସାର ଉତ୍ପାଦନ କର୍ମା, ତ ଧର ଆଜ୍ଞା ସବୁଜ ସାର ଯଦି ଉତ୍ପାଦନ କର୍ମା, ଆମେ ଗଛର ଡାଲ ପତ୍ର ହେଲା କି ପନିପରିବାର ଛୁଲକା ହେଲା, ଏଇ ସବୁ ଜିନିଷକେ ନେଇକରି ଆମେ ସବୁଜ ସାର ଉତ୍ପାଦନ କର୍ମା, ତ ଏଇ ଉତ୍ପାଦନ କର୍ବା ଲାଗି ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ଅଛି କି ଆଜ୍ଞା?
0: ହଁ, ଯେନ୍ ମୁଁ କହିଲି ଧନିଚା କଥା କହିଲି, ଧନିଚା ସବସିଡ଼ି ରେଟ୍ରେ ଆମର ସପ୍ଲାଏ ହେଉଛି, ବିକ୍ରି ହେଉଛି। ଏପ୍ରିଲ ମାସରେ ଯଦି ଜଣେ ଚାଷୀ ଚାହେଁ ବୋଲେ ଧନିଚା ବିହନ କିଣିପାରବା। ତାପରେ ଏବେ ସନ୍ ହେମ୍ପ ଯେନ୍ଟା ଛଣି ବୋଲି କୁହା ହେଉଛେ, ତାକେ ଫିଲ୍ଡ ଲେଭେଲରେ ଆମେ କେନ୍ତା ବେଶୀ ପପୁଲାରାଇଜେସନ୍ ହେବା, ସେଥିଲାଗି ଆମେ ଗୋଟେ ଜାଗାରେ ଡେମନଷ୍ଟ୍ରେସନ୍ କରିକରି ଆମେ ଛାଡ଼ି ଦେଉଛୁ। ଡେମନଷ୍ଟ୍ରେସନ୍ କଲେ ତାର ମଞ୍ଜିରୁ ବିହନ ଉତ୍ପାଦନ ହେଉଛେ, ତାପରେ ଯାହା ରହିଗଲା ସେ ଯେନ୍ଟା ତାଙ୍କର ଛଞ୍ଚା ଯାହା କିଛି କରିବା କଥା ସେଟା ବି ବାହାର କରିପାରୁଛନ୍। ତାପରେ ଯେନ୍ ମୁଁ କହିଲି ରାଇଜିଓ କଲଚର ଫସ୍ଫେଟ୍ ସୋଲ୍ୟୁବଲ୍ ବ୍ୟାକ୍ଟେରିଆ ଏଇଟା ସବୁ ସବସିଡ଼ି ରେଟ୍ରେ ଆସୁଛେ, ଗୋଟେ ଜାଗାରେ ଆମ ଡେମନଷ୍ଟ୍ରେସନ୍ରେ ଫ୍ରିରେ ବି ଦିଆଯାଉଛେ, ସରକାରୀ ସୁବିଧା ଏଇଟା।
1: ତ ଆଜ୍ଞା ଗୋଟେ କଥା କହନ୍, ଯେ ଆମର ଚାଷୀ ଭାଇମାନେ ଏଇ ଯେନ୍ ଜୈବିକ ସାର ବିଷୟରେ କେନ୍ତା କରି ଜାଣିବେ ଆଜ୍ଞା, ଏଇ ବିଷୟରେ କହନ୍ ଆଜ୍ଞା।
0: ଜୈବିକ ସାର ବିଷୟରେ ଆମେ ଯେନ୍ ମେସେଜ୍ ବି ଦଉଛୁ ସବୁ ଜାଗାରେ ସେଟା କରାଯାଉଛେ। ଧରନା ବି ଗୋଟେ ଏଇ ବର୍ଷ ଏରୋମେଟିକ୍ ରାଇସ୍ ବାସନା ଧାନ ବହୁତ ଚାହିଦା ଅଛେ, ସେଥିରେ କିଛି ସାର ଆମେ ପ୍ରୋତ୍ସାହନ ନେଇ ଦେବା, ସେଥିରେ ଜିଙ୍କ ଯେନ୍ଟା ମାଇକ୍ରୋନ୍ୟୁଟ୍ରିଏଣ୍ଟ କୁହାଯାଉଛି ଅନୁସାର ସେଟା ଦିଆଯାଉଛି, କିମ୍ବା ବ୍ୟାକ୍ଟେରିଆ କଲଚର ଚାଷୀଙ୍କୁ ଦିଆଯାଉଛି।
1: ଯାହା ହଉ ଆଜ୍ଞା, ଆପଣ ତ ଜୈବିକ କୃଷି କେନ୍ତା କରିପାର୍ମା, ଜୈବିକ କୃଷି କାଁ କରି କର୍ମା, ଜୈବିକ କୃଷି କେନ୍ତା କରି କର୍ମା, ଆଉ ସରକାରଙ୍କ ତରଫରୁ କାଁ କାଁ ସୁବିଧା ଅଛେ, ଆଉ ଆମର ଚାଷୀ ଭାଇମାନେ ଜୈବିକ କୃଷି ବିଷୟରେ କେନ୍ତା ଜାଣିବେ ସେ ବିଷୟରେ କହିଲେ ଆଜ୍ଞା ଅନେକ କଥା ଆମର ଚାଷୀ ଭାଇମାନେ ଜାଣିଲେ। ତ ଆମେ ନିଶ୍ଚିତ ଭାବରେ ଆଶା କର୍ମା ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ସେମାନେ ଶୁଣିକରି ନିଶ୍ଚିତ ଭାବରେ ଜୈବିକ ପ୍ରଣାଳୀରେ ଚାଷ କରିବେ। ତ ପଣ୍ଡା ଆଜ୍ଞା, ଆପଣ ଆସିକରି ଜୈବିକ କୃଷି ବିଷୟରେ କହିଲେ, ତ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ, ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା,
2: ଶୁଣିଲି ଦାଦା, ଶୁଣିଲୁ ତ ତୁଇ କିଦିନେ ମଲିକ ଯେନ୍ତ୍ର ସେ ଗଏଣ୍ଟ ଗୁଟା ପଏଣ୍ଟ ପୁଟା କାଣ ବୁଲି ଦେଲା?
3: ହଁ,
2: ମୁଁ ଇନେ କାଁ ଏଇଟା ଡୋର ଡୁରା ଧରା ଲାମ କହେ ବୋଲୁଛେ।
3: ହଏ ରେ ବାବୁ, ପଏଣ୍ଟ ଗଏଣ୍ଟ କଥା କହିଲେ ଛନେ ଆମର ଚାଷୀ ଭାଇମାନେ ଜାଣିପାରବେ କି?
2: ହଏ,
3: ତୋ ହଁ ତୋର ସାଙ୍ଗେ ତ ସବୁଦିନ ଏନ୍ତା କଥାବାର୍ତ୍ତା ହେସି, ଖୁବ୍ କଥା ହେବା ଲାଗି ଇଚ୍ଛା ଲାଗ୍ସି।
2: ହଏ ହଏ,
3: ମାତ୍ର କାଁ କରୁ ବାବୁ, ସମୟ ଗୁଟେ ହେଇଯାଉଛି ଯେ,
2: ହଏ ହଏ
3: ହେଟା ମହା ଭିଡ଼ କରିଦଉଛେ
2: କଥା,
3: ସମୟ ହେଲେ ତ ବୈଠକ ଶେଷ କରବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁ ଯେନ୍ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ, ଦଦା, କକା, ମା ଭେନ୍ ମାନ୍କେ ମୁଇଁ ଯୁଗେ ଦଦା
2: ଆର୍ ମକାରୁ ଦଦାର
3: ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ସକ୍ଷମ ନୃତ୍ୟ ଏକାଡେମୀ ଦ୍ୱାରା ଭବାନୀପାଟଣା ଟାଉନ୍ ହଲ୍ଠାରେ ଆୟୋଜିତ ରସରଙ୍ଗ 2026 ନୃତ୍ୟ ଉତ୍ସବର ବେତାର ବିବରଣୀ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୌରଭ ମହାପାତ୍ର।

0: ମଞ୍ଚରେ ଯେତେବେଳେ ନୃତ୍ୟ କରୁଛନ୍ତି ଦେଖିକି ଖୁସି ହେଉଛନ୍ତି, ତାଙ୍କର ବେଶ ପୋଷାକ ହାସ୍ୟ ଲାସ୍ୟ କଟାକ୍ଷ ଗ୍ରୀବା ଚାଳନା ଅଙ୍ଗୁଳି ଚାଳନା ପଦ ଚାଳନା ଚକ୍ଷୁ ଚାଳନା ଏଇସବୁ ଦେଖିକି, କିନ୍ତୁ ୟାଠାରୁ ଆହୁରି ବେଶୀ ଖୁସି ହେବାର ଉପାଦାନ ଏହା ଯେ ଆପଣଙ୍କର ଶିଶୁଟି ଜଣେ ସଂଯତ ମଣିଷ ହେବାକୁ ଯାଉଛି, ଜଣେ ବୁଦ୍ଧିମାନ ବା ବୁଦ୍ଧିମତୀ ହେବାକୁ ଯାଉଛି, ଜଣେ ସୃଜନଶୀଳ ବ୍ୟକ୍ତି ହେବାକୁ ଯାଉଛି, ଜଣେ ଆରୋଗ୍ୟ ମଣିଷ ହେବାକୁ ଯାଉଛି ବା ନିରୋଗ ମଣିଷ ହେବାକୁ ଯାଉଛି। ତେଣୁ ନୃତ୍ୟ ମାଧ୍ୟମରେ ପ୍ରଥମରେ ଆମର ଶାରୀରିକ ବ୍ୟାୟାମ ହୋଇଥାଏ, ଅନ୍ତତଃ ଯାହା ମାଧ୍ୟମରେ ଆମେ ଆମର ଇଡ଼ା ପିଙ୍ଗଳା ଓ ସୁଷୁମ୍ନା ନାଡ଼ିର ପରିଚାଳନା କରିପାରୁ। ପ୍ରାଣାୟାମର ଆବଶ୍ୟକତା ନାହିଁ, ଆସନର ଆବଶ୍ୟକତା ନାହିଁ ଅଷ୍ଟାଙ୍ଗ ଯୋଗର ଯଦି ଆପଣ ନିୟମିତ ନୃତ୍ୟ କରୁଛନ୍ତି। ତୃତୀୟ କଥା ହେଉଛି ନୃତ୍ୟ କରୁଥିବା ଶିଶୁ ଜଣକ ଶିଳ୍ପୀ ଭାବରେ ଯେତେବେଳେ ନୃତ୍ୟ ଅଭ୍ୟାସ କରେ ସେ ପ୍ରଥମରେ ଆନନ୍ଦ ପାଏ, ଦ୍ୱିତୀୟରେ ସଂଯମ ଶକ୍ତି ଲାଭ କରେ, ତୃତୀୟରେ ସୃଜନଶୀଳତା ଲାଭ କରେ, ଚତୁର୍ଥରେ ବୌଦ୍ଧିକତା ଲାଭ କରେ ଏବଂ ପଞ୍ଚମରେ ସେ ସ୍ୱପ୍ନଦର୍ଶୀ ହେଇପାରେ, ଆଗତ ଭବିଷ୍ୟତ ବିଷୟରେ ଚିନ୍ତା କରିବାର ଚିନ୍ତା ଶକ୍ତି ତା ପାଖରେ ରହେ।
1: ପରେ ପରେ କଳାହାଣ୍ଡିର ବରିଷ୍ଠ ସାହିତ୍ୟ ଗବେଷକ ଡକ୍ଟର ଅଜୟ ମିଶ୍ର ନିଜ ଅଭିଭାଷଣରେ କହିଲେ,
2: ବନ୍ଧୁଗଣ ନିଜସ୍ୱ କଥା କହିବି, ଉତ୍କର୍ଷ କଳାର ଦେଶ ବୋଲି ଆମ ଦେଶ ନାଁ ହେଉଛି ଉତ୍କଳ, ସେଥିରେ ପୁଣି କଳାର ହାଣ୍ଡି ବୋଲି ଆମେ କଳାହାଣ୍ଡିରେ ବସବାସ କରୁଛୁ ଏବଂ ଏହି କଳାହାଣ୍ଡିରେ ଅନେକ କଳାର ସମାହାର ଅଛି। ଯଦି କେବଳ ନୃତ୍ୟ କଥା କହିବା ତାହେଲେ ଆପଣ ଦେଖନ୍ତୁ ପାଖାପାଖି ସମସ୍ତ ବର୍ଗର ଲୋକଙ୍କ ପାଇଁ ସମସ୍ତ ଜାତି ଲୋକ ପାଇଁ ବିଭିନ୍ନ ନୃତ୍ୟ ଗୀତ ରହିଛି, ସେ ବଜାସାଲ ହଉ, ଘୁମରା ହଉ, ବନାବାଳି ହଉ, ଘଡ଼େଲ ହଉ, ଦଣ୍ଡାରୀ ହଉ, ବନାବାଳି ହଉ, ଏମିତି ଅନେକ ନୃତ୍ୟ ରହିଛି ଏବଂ ସେ ଦୃଷ୍ଟିରୁ ଆମେ କହିପାରିବା ଯେ କଳାହାଣ୍ଡି ହେଉଛି ଗୋଟେ ଏମିତି ଜିଲ୍ଲା ଯେଉଁ ଜିଲ୍ଲାରେ ନୃତ୍ୟ ସଙ୍ଗୀତ ଗୀତ ରସ ରାସ ନାଚର ପ୍ରାଧାନ୍ୟତା ରହିଛି ଏବଂ ତାକୁ ବୋଧେ ଆକୁ ନେବା ପାଇଁ ଆମ ମାମ ଅଞ୍ଚଳରେ ଲିପ୍ସା ଭଳିଆ ଅନେକ ଝିଅ ଅଛନ୍ତି ଏବଂ ଲିପ୍ସା ମଧ୍ୟ ତା ନିଜସ୍ୱ ସଂସ୍ଥା ଆରମ୍ଭ କରି କିଛି ବର୍ଷ ହେଲା ଛୁଆମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ବିଶେଷ କରି ଆପଣ ଦେଖିବେ ଯେ କେବଳ ସମ୍ବଲପୁରୀ ଶିଖୁନାହାନ୍ତି, କେବଳ ଘୁମରା ଶିଖୁନାହାନ୍ତି, କେବଳ ବଜାସାଲ ଶିଖୁନାହାନ୍ତି, କେବଳ ମହିଳା ଜଳ ଶିଖୁନାହାନ୍ତି ଏବଂ ଅନ୍ୟ ଯଥା କ୍ଲାସିକାଲ ଡ୍ୟାନ୍ସ ସବୁ ରହିଛି ବା ଚିର ସବୁଜ ଡ୍ୟାନ୍ସ ସବୁ ରହିଛି, ଯଥା ଓଡ଼ିଶୀ ହେଲା, ଭାରତନାଟ୍ୟମ ହେଲା ଏବଂ ଆପଣଙ୍କର କଥକ ହେଲା, କୁଚିପୁଡ଼ି ହେଲା, ସେଟା ମଧ୍ୟ ଶିଖୁଛନ୍ତି। ତ ସେ ଦୃଷ୍ଟିରୁ ଆମେ କହିବା ଯେ ସାମଗ୍ରୀ ଭାବରେ ଗୋଟିଏ ଭାରତୀୟ ପରମ୍ପରାକୁ ଆଗକୁ ନେବା ପାଇଁ ଲିପ୍ସା ସବୁବେଳେ ଚେଷ୍ଟା କରିକି ଆସିଛି।
1: ପରେ ପରେ କଳାହାଣ୍ଡିର ଅନ୍ୟତମ ପ୍ରତିଭା ସଂସ୍କୃତି ଗବେଷକ ଶ୍ରୀ ଧ୍ୟାନାନନ୍ଦ ପଣ୍ଡା ତାଙ୍କ ଅଭିଭାଷଣରେ କହିଲେ,
3: ଜୟ ମା ମାଣିକେଶ୍ୱରୀ, ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦ, ସାମ୍ନାରେ ବସିଥିବା ଜ୍ଞାନୀ ଗୁଣୀ କୁନି କୁନି କଳାକାର, ପ୍ରେସ୍ ମିଡ଼ିଆ ସମସ୍ତଙ୍କୁ ସକ୍ଷମ ରାସ 2026ର ଅଭିନନ୍ଦନ ଜଣାଉଛି। ଆଉ ଏ କାର୍ଯ୍ୟକ୍ରମକୁ ଦେଖି, ଏ ଆଡ଼ମ୍ବରକୁ ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ମୋତେ ଯଦି ପଚରାଯାଏ ମୋର 25 ବର୍ଷ ସାଂସ୍କୃତିକ ଜୟଯାତ୍ରା ଭିତରେ ଯଦି ସାର୍ଟିଫିକେଟ୍ ମରାଯାଏ ତାହେଲେ ରାସମଣ୍ଡ 2026 ମୋର ଜୀବନର ବହୁତ ବଡ଼ ସାର୍ଟିଫିକେଟ୍ ହେଇପାରେ, କାରଣ 15ରୁ 17 ବର୍ଷ ହେଲା ଲିପ୍ସା ମୋ ସହିତ ଜଡ଼ିତ ହେଇକି କାମ କରୁଛି ଏବଂ ତାର ଯେଉଁ ପରିଶ୍ରମ ସେ ଆଜି ଅନ୍ତର୍ଜାତୀୟ ସ୍ତରରେ ଲଣ୍ଡନ ରଷିଆ ଯାଇକି ଆସିସାରିଛି, ସେ ସେମିତି ଉପଲବ୍ଧି ପାଇସାରିଛି ଆଉ ଏମିତି କଳାକାର ସେ ତିଆରି କରୁଛି ଯେଉଁମାନେ ଆଗାମୀ ଦିନରେ ସାରା ବିଶ୍ୱ ବୁଲିକି କଳାହାଣ୍ଡିକି ଆଣିକି ଥୋଇକି ରଖିଦେବେ। 100 ଜଣ କଳାକାରକୁ ନେଇକି 1 ମାସ ସେ ସମର୍ପଣ କରିଛି ଏ ଗରମରେ, ଯେଉଁ ତାତି ଯେଉଁ ଗରମ ଆପଣ ଆଶ୍ଚର୍ଯ୍ୟ ହେବେ ଯେଉଁ ପ୍ରକାର ସେ କଳାକାର ମାନେ ସେ କୁନି କୁନି କଳାକାର ମାନେ ଯେଉଁ ପରିଶ୍ରମ କରିଛନ୍ତି ଗୋଟିଏ ମାସ ଏଇଠି କୁଚିପୁଡ଼ି ଭରତନାଟ୍ୟମ ଶିଖିବା ପାଇଁ ନିହାତି ଭାବରେ ଏ ପରିଶ୍ରମର ଫଳ ଏ ରାସମାନଙ୍କୁ

0: ଅଛି ଫ୍ରମ୍ ଡେ ୱାନ୍ ମୁଁ ଯେତେବେଳେ ଚାର୍ଜ ନେଲା ପରେ ଆମେ କୌଣସି କଲଚରାଲ ପ୍ରୋଗ୍ରାମ ଆମେ ଆରମ୍ଭ କରୁ ତ କେତେଟା ଇନଷ୍ଟିଚ୍ୟୁସନ୍ ଅଛନ୍ତି ପାରାମାଉଣ୍ଟ ଇନଷ୍ଟିଚ୍ୟୁସନ୍ ଅଫ୍ ଆୱାର ଡିଷ୍ଟ୍ରିକ୍ଟ କଲାହାଣ୍ଡି ସେ ଭିତରୁ ସକ୍ଷମ ଇଜମାନଙ୍କର ସେ ସକ୍ଷମର ନଟ୍ ଓନ୍ଲି ଛୋଟ ଛୁଆ ତ ଅଡଲ୍ଟ ମଧ୍ୟ ତାଙ୍କର ପର୍ଫର୍ମାନ୍ସ ଏଇଠି ଦେଖିଛୁ ଆମର କଲେଜ ପଡ଼ିଆରେ ମଧ୍ୟ ଦେଖିଛୁ ଟାଉନ୍ ହଲ୍ରେ ଦେଖିଛୁ ଗୋଟିଏ ଜିନିଷ ଜଣାପଡ଼ୁଛି ଯେ ଆମ କଲାହାଣ୍ଡି ଜିଲ୍ଲାରେ ଟ୍ୟାଲେଣ୍ଟର ଅଭାବ ନାହିଁ ଫ୍ରମ୍ ଚାଇଲ୍ଡହୁଡ୍ ଆମେ ଆମ କଲାହାଣ୍ଡି ଜିଲ୍ଲାକୁ ସେମିତି ଦେଖିଛୁ ମୁଁ 1998 ମସିହାରେ ଯେତେବେଳେ ସବ୍ କଲେକ୍ଟର ଅଫିସ୍ ପାଟନାଗଡ଼ରେ ଥିଲି ମୋର ସର୍ଭିସ୍ ଥିଲା ସେତେବେଳେ ଫାଷ୍ଟ ଲୋକ ଉତ୍ସବ ଆରମ୍ଭ ହୋଇଥିଲା ଦ ଲୋକ ମହୋତ୍ସବ ଷ୍ଟାର୍ଟେଡ୍ ଇନ୍ 1997 ଯେତେବେଳେ ଲୁକାୟିତ ଅବସ୍ଥାରେ ଥିବା ଆମର କଳା ସଂସ୍କୃତି ସିଙ୍ଗର୍ସ ବାଦ୍ୟକାର ତାଙ୍କୁ ଗୋଟେ ପ୍ଲାଟଫର୍ମ ଯୋଗାଇବା ପାଇଁ ସେ ପ୍ଲାଟଫର୍ମର ଆଜି କଣ୍ଟିନ୍ୟୁଅସ୍ 29 ଇୟର୍ସ ହେଲା ଆମେ ଚଲେଇଛୁ କଳାହାଣ୍ଡି ଉତ୍ସବ ଇଜ୍ ପାର୍ଟ ଅଫ୍ ଦ୍ୟାଟ୍ ଆମର ଲୋକ ମହୋତ୍ସବ
1: କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦର୍ୱନ୍ ନିଜ ଅଭିଭାଷଣରେ କହିଲେ
2: ମୁଁ ତ କହିବି ଯେ କଳା କ'ଣ ନା କଳା ଇଜ୍ ନଥିଙ୍ଗ ଆର୍ଟ ଇଜ୍ ନଥିଙ୍ଗ ବଟ୍ ଫୁଲେଷ୍ଟ ଏକ୍ସପ୍ରେସନ୍ ଅଫ୍ ସେଲ୍ଫ ରବୀନ୍ଦ୍ରନାଥ ଟାଗୋର କହିଛନ୍ତି ମଣିଷ ଯେତେବେଳେ ତାର ହୃଦୟକୁ ସେ ଅଜାଡ଼ି ଦିଏ ପୃଥିବୀରେ ଅଜାଡ଼ିବାକୁ ଚେଷ୍ଟା କରେ ସେତେବେଳେ ସେ କଳାକାର ହୋଇପାରେ ଫୁଲେଷ୍ଟ ଏକ୍ସପ୍ରେସନ୍ ଅଫ୍ ସେଲ୍ଫ ସେଥିପାଇଁ କଳା ହେଉଛି ଗୋଟେ ମାନବୀୟ ଗୁଣ କହିଲେ ଅତ୍ୟୁକ୍ତି ହେବ ନାହିଁ ଏହା ଭଗବାନ ପ୍ରଦତ୍ତ ଗୋଟେ ସୁନ୍ଦର ଗୁଣ ଯେଉଁ ଗୁଣକୁ ଭଗବାନଙ୍କ ପାଖରେ ହିଁ ଥିଲା ପ୍ରଥମ କାରଣ ସେ ପୃଥିବୀକୁ ଯେତେବେଳେ ସେ ସୃଷ୍ଟି କଲେ ତାଙ୍କ ପାଖରେ କଳା ଥିଲା ବୋଲି ତ ସେ ସୃଷ୍ଟି କଲେ ଏତେ ସୁନ୍ଦର ପୃଥିବୀ ତେଣୁ ସେ ମଧ୍ୟ ଜଣେ କଳାକାର ଏବଂ ସେ କଳାକାର ସେ ଭଗବାନଙ୍କର କିଛି ପ୍ରଦତ୍ତ ଗୁଣକୁ ଯେଉଁମାନେ ଭଲ ଭାବରେ ଯତ୍ନ କରିପାରନ୍ତି ବଢ଼େଇ ପାରନ୍ତି ସେମାନେ ହେଉଛନ୍ତି କଳାକାର ଆଉ ଆମ କଳାହାଣ୍ଡିରେ କଳାକାରମାନଙ୍କର ଅଭାବ ନାହିଁ ଯେମିତି କହିଲେ
1: ଅତିଥିଙ୍କ ଅଭିଭାଷଣ ପରେ ପରେ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାହୋଇଥିଲା ସେ ଭିତରେ ଥିଲେ ଶ୍ରୀ ସତ୍ୟବାନ ପ୍ରଧାନୀ ଶ୍ରୀମତୀ ମୃର୍ମୟୀ ଦାସ ସୁଶ୍ରୀ ଶ୍ରେୟାଶ୍ରୀ ପଟ୍ଟନାୟକ ସିମ୍ରନ୍ ସାହୁ ରେଣୁ ବିସି ପଲକ କୁମାର ତୁଷାର କୁମାର ଧଙ୍ଗଡ଼ା ମାଝୀ ପ୍ରେମଚାନ୍ଦ ପ୍ରାଙ୍ଗଣିଆ ସମ୍ବର୍ଦ୍ଧନାର ପର୍ବ ପରେ ପରେ ପୂର୍ବରୁ ହୋଇଥିବା ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆହୋଇଥିଲା ସଭାକାର୍ଯ୍ୟ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ନୃତ୍ୟଶୈଳୀ ପରିବେଷଣ କରାହୋଇଥିଲା ଯେପରିକି ଓଡ଼ିଶୀ କଥକ କୁଚିପୁଡ଼ି ଭରତନାଟ୍ୟମ ସମ୍ବଲପୁରୀ ବଜାସାଲ ସିଙ୍ଗାରୀ ଏପରି ଅନେକ ନୃତ୍ୟଶୈଳୀ ଅନୁଷ୍ଠାନର କଳାକାରମାନେ ପରିବେଷଣ କରିଥିଲେ ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଆଲୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି ଉପସ୍ଥାପନାରେ ଥିଲି ମୁଁ ସୌରଭ ମହାପାତ୍ର ନମସ୍କାର

0: ଛାତ୍ରଚର୍କୁଲୁ ସକ୍ଷମ ନୃତ୍ୟ ଏକାଡେମୀ ଦ୍ୱାରା ଭବାନୀପାଟଣା ଟାଉନ୍ ହଲ୍ଠାରେ ଆୟୋଜିତ ରାସରଙ୍ଗ 2026 ନୃତ୍ୟ ଉତ୍ସବର ବେତାର ବିବରଣୀ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସୌରଭ ମହାପାତ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସୋନିକା ଶର୍ମା ଅଗ୍ରୱାଲଙ୍କ କଣ୍ଠରେ ଏହି ହିନ୍ଦୀ ଭକ୍ତିଗୀତ ପୁରାତନ ରଚନାରୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ର ଚୁଁ, ଶୁଣୁଛନ୍ତି ହିନ୍ଦୀ ଭକ୍ତିଗୀତ। ଏଥର ଶୁଣନ୍ତୁ ଯୁଗଳ କଣ୍ଠରେ ଏହି ହିନ୍ଦୀ ଭକ୍ତିଗୀତଟି। ଶିଳ୍ପୀ ହେଲେ ଜୟା କିଶୋରୀ ଏବଂ ଜୁବିନ ନୌଟିଆଲ। ଗୀତ ରଚନା ସିପି ଝା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଏହି ସୂଚନା ପରେ।

ଭବାନୀପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଆପଣଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ। ଏ ଗୀତଟି ପାଇଁ ଅନୁରୋଧ କରିଛନ୍ତି ମଦନପୁରମପୁର ଜିଲ୍ଲା କଳାହାଣ୍ଡିରୁ ହିତେନ୍ଦ୍ର, ସସ୍ମିତ, ଅଭିଷେକ, ସନ୍ତୋଷ, ବସନ୍ତ, ପ୍ରଶାନ୍ତ, ସୁଶାନ୍ତ ଏବଂ ହେମନ୍ତ। ଆପଣମାନେ ଶୁଣିବାକୁ ଚାହାନ୍ତି କଥାଚିତ୍ର ବାଗିରୁ ଏ ଗୀତଟି। କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ କୃଷ୍ଣ, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ କଳାକାର। ଗୀତିକାର ହେଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲେନ୍ଦ।

କଥାଚିତ୍ର ହେନା ପାଇଁ ଲତା ମଙ୍ଗେସ୍କର ଗାଇଥିବା ଏହି ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି ଖୁଟଲୁଗୁଡ଼ା ଭାୟା ମୁଟେର ଜିଲ୍ଲା କଳାହାଣ୍ଡିରୁ ପ୍ରଶାନ୍ତ ରଥ, ସନ୍ତୋଷ ରଥ, କାହ୍ନୁଚରଣ ମହାପାତ୍ର, ବିଶ୍ୱମ୍ବର ରଥ, ବିଭୂତି ରଥ ଏବଂ ସୁଧୀର ମହାପାତ୍ର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ।

ନର୍ଲା ଜିଲ୍ଲା କଳାହାଣ୍ଡିରୁ ଆପଣମାନେ ହେଲେ ଅଜୟ ପଣ୍ଡା, ସଞ୍ଜୟ ପଣ୍ଡା, ବିଜୟ ପଣ୍ଡା ଏବଂ ଭାଗବତ। ଶୁଣିବାକୁ ଅନୁରୋଧ କରିଛନ୍ତି କଥାଚିତ୍ର ୟାରା ଦିଲଦାରାରୁ ଏହି ଗୀତଟି, ଉଦିତ ନାରାୟଣ ଏବଂ ଅଭିଜିତଙ୍କ କଣ୍ଠରେ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଯତିନ ଲଲିତ।

0: कितना दम।
1: ଏହି ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ରଗୀତର ଏହି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଭିଜି ଜୋଙ୍କର ଭାୟୋଲିନ୍ ବାଦନ। ଏହି କ୍ରମରେ ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ରାଗ ଶୁଦ୍ଧ ସାରାଙ୍ଗ। ତବଲାରେ ସଙ୍ଗତ କରିଛନ୍ତି ଅରୁଣ ଘୋଷାଲ।

0: stem cell put it, and global demand is changing. So we need to see that how we are more export oriented in our production. That is very, very important, because we have a rich agroclimatic zones. That is why prime ministers particularly mentioned, you mentioned cashew, cocoa, sandalwood, and this national mission on edible oil and pulses, and the national mission for natural farming are particularly to meet this objective.
1: Thank you so much, Mr. Iyer. We are running out of time. Thank you so much, Mr. Singh, for this in-depth discussion on the various aspects of the progress in agriculture and farmers' welfare that has taken place in the last 12 years of the NDA government and the way forward. Thank you.
0: Thank you very much.
2: विशेष श्रृंखला के अंतर्गत अभी आप सुन रहे थे मोदी सरकार के 12 साल किसान कल्याण और किसान केंद्रित नीतियों के माध्यम से किसानों का सशक्तिकरण। इसमें भाग ले रहे थे राजनीतिक विश्लेषक शेखर अय्यर और वरिष्ठ पत्रकार एसपी सिंह। कार्यक्रम का संचालन कर रही थी सोनू सूद। ये कार्यक्रम आकाशवाणी के समाचार सेवा प्रभाग द्वारा प्रस्तुत किया गया।
3: इन द स्पेशल सीरीज यू वर लिसनिंग टू अ डिस्कशन ऑन 12 इयर्स ऑफ द मोदी गवर्नमेंट Empowering farmers through welfare and farmer-centric policies. The participants were Shekhar Iyer, political analyst, and S.P. Singh, senior journalist. The moderator was Sonu Sood. This program was produced and presented by the News Services Division of Akashvani.
4: కార్యక్రమం రిలేకరి ప్రచారకులు ఆకాశవాణి ఢిల్లీ కేంద్రులు ఆకాశవాణి భవానీపట్న సమయ వర్తమాన రాతి 11:46 హక్కు జాచి అధివేశనకు శేష క్రియా పూర్వరు శ్రోతాకు జనై దూచు ఆగామీకాలి ప్రథమ అధివేశన ప్రచార భక్తి కార్యక్రమ సంపర్కరే సకాల 6:10 శుణివే భక్తి గీతర కార్యక్రమ వందనా శిల్పీ మనలే నిరుపమా దాస్ బాదల్ కుమార్ ఆచార్య శేఖర చంద్ర ఘోష్ ఏం మీనా మహాపాత్ర ଚେତନା ଚିନ୍ତନ ପ୍ରଚାର କରିବୁ 6:30 6:35 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଥିବା ଭକ୍ତିଗୀତ ଶୁଣିବେ 7:25 ଚାଷର କଥା ପାଇଁ ସମୟ ରହିଛି 7:40 ପ୍ରଚାର କରିବୁ ପୁରାତନ କ୍ରମରେ ଛାନ୍ଦ 7:45 ଶିଳ୍ପୀମାନେ ହେଲେ ସୁଚିତ୍ରା ମହାପାତ୍ର ଏବଂ ବୀଣାପାଣି ନାୟକ 8:30 ଶୁଣିବେ ସଙ୍ଗୀତ ଲହରୀ ଶିଳ୍ପୀମାନେ ହେଲେ ସୋହମ ଶିବା ଏବଂ ମହମ୍ମଦ ଅଜିଜ୍ କବି ସମ୍ରା ରୂପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବିଳାସ ପ୍ରଚାର କରିବୁ 8:45 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30 ପରେ ପରେ ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଘଟଣାବଳୀ କିଛି ସୂଚନା ଏବଂ କିଛି ସୁମଧୁର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା ଝରକା ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ନିରୁପମା ଦାସ ବାଦଲ କୁମାର ଆଚାର୍ଯ୍ୟ ଶେଖର ଚନ୍ଦ୍ର ଘୋଷ ଏବଂ ମୀନା ମହାପାତ୍ର ଚେତନା ଚିନ୍ତନ ପ୍ରଚାର କରିବୁ 6:35 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଥିବା ଭକ୍ତିଗୀତ ଶୁଣିବେ 7:25 ଚାଷର କଥା ପାଇଁ ସମୟ ରହିଛି 7:40 ପ୍ରଚାର କରିବୁ ପୁରାତନ କ୍ରମରେ ଛାନ୍ଦ 7:45 ଶିଳ୍ପୀମାନେ ହେଲେ ସୁଚିତ୍ରା ମହାପାତ୍ର ଏବଂ ବୀଣାପାଣି ନାୟକ 8:30 ଶୁଣିବେ ସଙ୍ଗୀତ ଲହରୀ ଶିଳ୍ପୀମାନେ ହେଲେ ସୋହମ ଶିବା ଏବଂ ମହମ୍ମଦ ଅଜିଜ୍ କବି ସମ୍ରା ରୂପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବିଳାସ ପ୍ରଚାର କରିବୁ 8:45 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30 ପରେ ପରେ ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଘଟଣାବଳୀ କିଛି ସୂଚନା ଏବଂ କିଛି ସୁମଧୁର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା ଝରକା ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ